ଆକାଶବାଣୀ ଜୟପୁର, ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ ପାଞ୍ଚ ଦିନ 2026 ମସିହା ଜୁନ୍ ମାସର 25 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇର ଆପ୍ ମାଧ୍ୟମରେ। ବର୍ତ୍ତମାନ ସମୟ ସକାଳ 5:57 ମିନିଟ୍।

ବନ୍ଦନା କାର୍ଯ୍ୟକ୍ରମର ପ୍ରାରମ୍ଭର ସ୍ମୃତିରେ ସଂସ୍କୃତରେ ଶ୍ଳୋକ ପୁରାତନ ରଚନାର ଶିଳ୍ପୀ ଥିଲେ ବାଳକୃଷ୍ଣ ଦାସ। ପରବର୍ତ୍ତୀ ଶିଳ୍ପୀ ହେଲେ ସାଧନା ଦାସ। ଗୀତ ରଚନା ବାବାଜୀ ଚରଣ ଜେନା।

ଭକ୍ତିତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଗୀତ ରଚନାରୁ ପରବର୍ତ୍ତୀ ଶିଳ୍ପୀ ହେଲେ ସନ୍ନ୍ୟାସୀ ପରିଚ୍ଛା।

0: ଶେଷ ହେଲା ଆଜି ସକାଳର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଧାରାବାହିକ ରାମଚରିତ ମାନସର ଅଠାନ୍ତ ଭାଗ
1: ଏପିସୋଡ୍ ନମ୍ବର 58।

ପ୍ରଚାର କଲୁ ଧାରାବାହିକ ରାମଚରିତ ମାନସର ଅଠାନ୍ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ

ସକାଳୁ ସେଜରୁ ଉଠିବା, ଉଠିବା ମାତ୍ରେ ଈଶ୍ୱରଙ୍କୁ ସ୍ମରଣ କରିବା, ଆଜି ଦିନଟି ଭଲରେ କଟୁ ବୋଲି ଠାକୁରଙ୍କୁ ପ୍ରାର୍ଥନା କରିବା, ଏସବୁ ନିହାତି ସବୁଦିନିଆ ଜୀବନର ଅଙ୍ଗ। ତେବେ ନିଶ୍ୱାସ ପ୍ରଶ୍ୱାସ ଭଳି ସ୍ୱାଭାବିକ ହୋଇଯିବା କଥା ଏସବୁ କାମ, କିନ୍ତୁ ଆମେ ସମସ୍ତେ ଜାଣୁ ସକାଳଟାକୁ ଏଭଳି ଆରମ୍ଭ କଲେ ପୁରା ଦିନ ଭଲରେ ହିଁ କଟେ। ତଥାପି ନିଜର ଛୋଟ ଛୋଟ ଅବହେଳା ପାଇଁ ଆମେ ଏସବୁର ଆବଶ୍ୟକତା ଅଛି ବୋଲି ନିଜକୁ ବାରମ୍ବାର ଚେତେଇ ଦେବାକୁ ହୁଏତ ଜାଣିଶୁଣି ଚାହୁଁନଥାଉ। ଆମକୁ ଲାଗେ, ହେ ଏମିତି ଗୋଟିଏ ଦିନ ନକଲେ କ'ଣ ଅସୁବିଧା ହୋଇଯିବ ଯେ। ଥରେ ଭାବିଲେ ଦେଖି, ସବୁଦିନିଆ ଉଦୟ ହେଉଥିବା ସୂର୍ଯ୍ୟ ଯଦି ଦିନେ ଏମିତି ଭାବି ଉଦୟ ହେବା ବନ୍ଦ କରନ୍ତେ ତ କ'ଣ ହୁଅନ୍ତା ଆମ ଅବସ୍ଥା, ରହିପାରନ୍ତା କି ଏଇ ସଚରାଚର ଜଗତ। ଥରେ ଭାବିଲେ ଦେଖି, ପବନ ବହିବା ଯଦି ଅଟକିଯାଏ ପରବର୍ତ୍ତୀ ଅବସ୍ଥା କ'ଣ ଯେ ହେବ। ସବୁଦିନିଆ ଅତି ସାଧାରଣ ମନେ ହେଉଥିବା କଥା ସବୁ ହିଁ ଆମ ଜୀବନକୁ ପରିଚାଳିତ କରୁଥାନ୍ତି। ଆମ ଅଜାଣତରେ ଆମ ହୃଦୟ ସ୍ପନ୍ଦିତ ହୋଇ ଶରୀରରେ ରକ୍ତ ସଞ୍ଚାଳନ କରୁଥାଏ, ଫୁସ୍ଫୁସ୍ ଭିତରକୁ ଅମ୍ଳଜାନ ଯାଉଥାଏ, ପ୍ରଶ୍ୱାସ ହୋଇ ଆଉ ନିଶ୍ୱାସରେ ଅଙ୍ଗାରକାମ୍ଳ ବାହାରି ଆସୁଥାଏ ବାହାରକୁ। ଆହୁରି ଅସଂଖ୍ୟ କ୍ରିୟା ପ୍ରତିକ୍ରିୟା ଆମ ଅଲକ୍ଷ୍ୟରେ ଘଟୁଥାଏ ଆମ ଶରୀରରେ, ଆମେ ସେସବୁ କିଛି କରୁନଥାଉ। ତଥାପି ଆମେ କେତେ ଗର୍ବର ସହ କହୁଥାଉ, ମୁଁ ଏହା କଲି, ମୁଁ ସେୟା କଲି, ମୁଁ ନଥିଲେ ଏଇଟା ହେବନି, ସେଇଟା ହେବନି, ସବୁଠି କେବଳ ମୁଁ ମୁଁ ମୁଁ। ଭଲ କଥା ନିଜକୁ ଆମେ ଗୁରୁତ୍ୱ ଦେବା, କିଛି ଖରାପ କଥା ନୁହେଁ। ତା ବୋଲି ନିଜକୁ ହିଁ ସର୍ବସ୍ୱ ବିଚାର କରିବା ସତରେ ବିଜ୍ଞତା କି? ଆମେ ଥରେ ନିଜକୁ ଅନେଇ ଦେଖିବା କି? ଆମେ ଆମ ଆଖପାଖରେ ଥିବା ଆମ ଭଳି ଅନ୍ୟ ଅନେକ ଲୋକଙ୍କଠାରୁ ସତରେ ଭିନ୍ନ କି? ମୋଟେ ନୁହଁ। ତେବେ ଆମ ଭିତରକୁ ଏ ଭାବ ଆସିଲା କୁଆଡ଼ୁ, କାହିଁକି ଏ ମୁକାର?

ସବୁ କଥାକୁ ସତରେ ମୁଁ ପରିଚାଳିତ କରିବା ପାଇଁ ଯୋଗ୍ୟ କି? ମୋ ନିଜ ଶ୍ୱାସକ୍ରିୟାକୁ ହିଁ ମୁଁ ପରିଚାଳିତ କରିପାରୁନଥାଏ, ମୋର ମତିଗତିକୁ ମୋ ନିୟନ୍ତ୍ରଣରେ ରଖିପାରୁନଥାଏ। ସକାଳୁ ଉଠି କେତେ ଯୋଜନା କରେ, ସେଥିରୁ ଗୋଟିଏ ବି ପୁରା ହେଉନଥାଏ ସଞ୍ଜ ହେବା ବେଳକୁ। ତଥାପି ମୁଁ କହିହୁଏ, ମୁଁ ଏହା କଲି, ମୁଁ ସେୟା କଲି, ମୋର ମୋର ମୋର। ମୁଁ ନିଜେ ହିଁ ମୋର ନୁହେଁ, ଅଥଚ ମୋତେ ସାମାନ୍ୟ ଦ୍ୱିଧା ଲାଗେ ନାହିଁ ମୋର ମୋର ବୋଲି କହିବାକୁ। ସକାଳୁ ଉଠି ଭଗବାନଙ୍କୁ ମନେ ପକାଇବା ଯେତିକି ଆବଶ୍ୟକ, ରାତିରେ ଶୋଇବା ପୂର୍ବରୁ ଭଲ ସକାଳଟିଏ ଆସୁ ବୋଲି କହିବା ସେତିକି ଜରୁରୀ। ନିଦ୍ରା ଆଉ ଶେଷ ନିଦ୍ରା, ଇଆର ଭିତରେ ସତରେ ସେମିତି କିଛି ବିଶେଷ ଫରକ ଥାଏ କି? ନିଦ୍ରା ଆମକୁ ଏକ ଭିନ୍ନ ଜଗତକୁ ନେଇଯାଉଥାଏ, ଏଣୁ ଆମେ ଆମ ଜ୍ଞାତସାରରେ ଥିବା ଦୁନିଆକୁ ଅଳ୍ପ କିଛି ସମୟ ପାଇଁ ଛାଡ଼ି ଭିନ୍ନ ଏକ ଜଗତକୁ ଯାଉଥିବାରୁ ବିଦାୟ ବେଳରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ବେଶ ସାଧାରଣ କଥା। ପୁଣି ସେ ଯାତ୍ରା ଶେଷ ଯାତ୍ରା ନ ହେଉ, ପୁଣି ଗୋଟାଏ ସୁନ୍ଦର ସକାଳ ଭଗବାନ ଆମକୁ ଦେଇଦେବା ହେତୁ ସକାଳୁ ତାଙ୍କର ସେ ଉପହାର ପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ବି କେବଳ ଏକ ସାଧାରଣ ସ୍ୱାଭାବିକ କଥା। ଆମକୁ ଆମ ଦିନଚର୍ଯ୍ୟା ଏହି କଥା ଶିଖାଇ ଦେଉଥାଏ ପ୍ରତିଦିନ। ଆମେ ନିଜ ଯୁକ୍ତିରେ ଅଟଳ ରହିବା ଭଳି ଏକ ମୂଢ଼ପଣରେ ଆମକୁ ମିଳିଥିବା ନୂଆ ଦିନଟିକୁ ଚିରାଚରିତ ଭାବରେ ନଷ୍ଟ କରିଦେବାକୁ ଛାଡ଼ିଦେଉ, ଆଉ ନିଜ ଦୋଷରୁ ଅର୍ଜନ କରିଥିବା ବ୍ୟର୍ଥତା ପାଇଁ ୟାକୁ ତାକୁ ଭାଗ୍ୟକୁ ଭଗବାନଙ୍କୁ ନିନ୍ଦା କରୁଥାଉ। ଆଜି ନିଷ୍ପତ୍ତି ନେବା ଏଭଳି ଏକ ମୂଢ଼ ଭାବରେ ପରନିନ୍ଦା ନ କରି ମିଳିଥିବା ନୂଆ ଦିନ ପାଇଁ ସେହି ସର୍ବନିୟନ୍ତାଙ୍କ ନିକଟରେ କୃତଜ୍ଞ ରହିବା, ତାଙ୍କରି ନିର୍ଦ୍ଦେଶରେ ପରୋପକାର ଭଳି ଧର୍ମ ପାଳନ କରିବା। ହେ ସୂର୍ଯ୍ୟ, ମୋତେ ଉଦୟ ହେବା ଶିକ୍ଷା ଦିଅ।

0: ସବୁଠୁ ବଡ଼ ସମସ୍ୟା। ଏହା ଧଳା ମାଛି ଦ୍ୱାରା ବ୍ୟାପି ଥାଏ। ସେଥିପାଇଁ କାଣ୍ଡ ଓ ଫଳବିନ୍ଧା ପୋକ ପାଇଁ ସ୍ପାଇନୋସାଇଡ୍ ଓ ଏମାମେକ୍ଟିନ ବେଞ୍ଜୋଏଟ୍ ସ୍ପ୍ରେ କରିବା। ଧଳା ମାଛି ପାଇଁ ଇମିଡିଓକ୍ଲୋପ୍ରିଡ୍ ଲିଟର ପ୍ରତି 0.5 ml ମିଶାଇ ସ୍ପ୍ରେ କରିବା ଆବଶ୍ୟକ। ଆଗୁଆ ସତର୍କତା ପାଇଁ ଆମେ ନିମ୍ବ ତେଲ ମଧ୍ୟ ବ୍ୟବହାର କରିବା ଫଳପ୍ରଦ ରହିବ। ବିହନ ବୁଣିବାର 45 ରୁ 50 ଦିନ ପରେ ଫଳ ତଳିବା ଆରମ୍ଭ ହୁଏ। ଫଳଗୁଡ଼ିକ କଅଁଳ ଥିବା ଅବସ୍ଥାରେ ତଳିବା, ନଚେତ୍ ଏହା କାଠୁଆ ହୋଇଗଲେ ବଜାର ଦର କମିଯାଏ। ଭେଣ୍ଡି ଚାଷ କମ୍ ପୁଞ୍ଜିରେ ଅଧିକ ଲାଭ ଦେଇଥାଏ। ଯଦି ଚାଷୀ ଭାଇମାନେ ଠିକ୍ ସମୟରେ ରୋଗ ପୋକ ଦମନ କରିବେ ଓ ବଜାର ଚାହିଦା ଅନୁଯାୟୀ କିସମ ବାଛିବେ, ତେବେ ଏହା ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଭେଣ୍ଡି ଚାଷରେ ସଠିକ୍ ସମୟରେ ଅମଳ ଓ ଏହାର ପରିଚାଳନା ହିଁ ଚାଷୀଙ୍କୁ ଅଧିକ ଲାଭ ଦେଇଥାଏ। ଯେମିତିକି ପ୍ରଥମ ଅମଳ, ବିହନ ବୁଣିବାର ପ୍ରାୟ 45 ରୁ 50 ଦିନ ପରେ ଗଛରେ ଫଳ ଧରିବା ଆରମ୍ଭ ହୁଏ ଓ ପ୍ରଥମ ଅମଳ କରାଯାଇପାରେ। ତଳିବା ସମୟ, ସକାଳ କିମ୍ବା ସନ୍ଧ୍ୟା ସମୟରେ ଫଳ ତଳିବା ଉଚିତ। ଖରା ସମୟରେ ତଳିଲେ ଫଳ ଶୀଘ୍ର ଶୁଖିଯାଇଥାଏ। ପ୍ରତି 1-2 ଦିନ ଅନ୍ତରରେ ଫଳ ତଳିବା, ଯାହାଦ୍ୱାରା ନୂଆ ଫୁଲ ଓ ଫଳ ଶୀଘ୍ର ଆସିଥାଏ। ଆଉ ତା ସହିତ ସତର୍କତା ମଧ୍ୟ ଅବଲମ୍ବନ କରିବା, ଯେମିତିକି ଭେଣ୍ଡି ତଳିବା ସମୟରେ ହାତରେ ସାମାନ୍ୟ କୁଣ୍ଡେଇ ହେବା ଭଳି ଲାଗିଯାଇପାରେ। ତେଣୁ ଗ୍ଲୋଭ୍ସ ବା କପଡ଼ା ବ୍ୟବହାର କଲେ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥିବ।
1: ସକାଳର ଚାଷବାସ କଥାରେ ଶୁଣିଲେ ଭେଣ୍ଡି ଚାଷ ସମ୍ପର୍କରେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ଭତ୍ରା ସମ୍ପ୍ରଦାୟର ଆଦିବାସୀମାନେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରନ୍ତି। ଅନ୍ୟାନ୍ୟ ଆଦିବାସୀଙ୍କ ପରି ଏମାନେ ମଧ୍ୟ ବିଭିନ୍ନ ସମୟରେ ନାନା ପ୍ରକାର ଗୀତ ବୋଲିଥାନ୍ତି। ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଭତ୍ରା ସମ୍ପ୍ରଦାୟର ଗୀତ। ଏହାକୁ ପରିବେଷଣ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଉମରକୋଟ ନିକଟସ୍ଥ ବଗଡ଼ାବେଡ଼ା ଗାଁର ଦୈମନ ଭତ୍ରା ଓ ସାଥୀମାନେ। ଆଦିବାସୀମାନେ କଠିନ ପରିଶ୍ରମୀ ହେଲେ ମଧ୍ୟ ନିଜ ସ୍ୱାସ୍ଥ୍ୟ ଆଉ ପରିବେଶ ପାଇଁ ସେମାନେ ସଦାସର୍ବଦା ସଚେତନ। ସେମାନେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି ଯେ ଆମେ ଯଦି ଆମ ପରିବେଶ, ଗାଁ ଦାଣ୍ଡ ସଫା ରଖିବା, ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ। ଏହି ମର୍ମର ଗୀତ ଆସନ୍ତୁ ଶୁଣିବା, ପରିବେଷଣ କରୁଛନ୍ତି ବକଡ଼ାବେଡ଼ା ଗାଁର ଦୈମନ ଭତ୍ରା ଓ ସାଥୀମାନେ।

ତାଙ୍କର ମଧ୍ୟ ଧାରଣା ରହିଛି ଯେ ଗାଁ ଚାରିପାଖରେ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କଲେ ଭଲ ବର୍ଷା ହେବ ଏବଂ ଭଲ ବର୍ଷା ହେଲେ ଚାଷ ଭଲ ହେବ। ଏହିଭଳି ଗୀତ ବର୍ତ୍ତମାନ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ବକରାବେଡ଼ା ଗାଁର ଦୈମନ ଭତ୍ରା ଓ ସାଥୀମାନେ।

0: राष्ट्रिय कांग्रेस इत्यादि प्रमुखाणां राजनैतिक दलानां प्रतिनिधयः समुपस्थिताः आसन्। कार्यालयानुसारं मुख्य निर्वाचनाधिकारी प्रत्यपादयत् यत् कोऽपि योग्यः नागरिकः न वञ्चितः स्यात्, सहैव कोऽपि अयोग्यः जनः मतदात्री सूच्यां न सम्मिलितो भवेत्। अनेन सहैव गणना चरणे अनुपालनीयानां प्रमुखाणां गतिविधिनां विषयेऽपि राजनैतिक दलानि विस्तरेण सूचितानि। भारतीय ऋतु विज्ञान विभागेन अद्य देशस्य उत्तर पूर्वीय क्षेत्रेषु झारखण्ड, महाराष्ट्र, ओडिशा, उपहिमालय, पश्चिम बंग, तेलंगाना, तटीय कर्नाटक, कोंकणम् समेत्य गोवा क्षेत्रस्य कतिपयेषु भागेषु अतिवृष्टेः पूर्वानुमानं प्रख्यापितम्। विभागानुसारम् अद्य पश्चिम राजस्थान क्षेत्रे झंझावातस्य संभावना अपि वर्तते। अत्रावधेयं यत् अद्य बिहार, पूर्व मध्य प्रदेश, पूर्व उत्तर प्रदेशस्य च नाना स्थानेषु उष्ण तरंगस्य अनुमानमपि विभागेन अनेन प्रकटीकृतम्। अपरत्र अद्य देहल्याम् आंशिकरूपेण मेघाच्छादनं न भविष्यति, सहैव अपराह्णे सायंकाले वा विद्युद्गर्जनेन वृष्टेः संभावनापि वर्तते। सम्प्रति क्रीडा वार्तासु आईसीसी महिला टी20 विश्व कप स्पर्धायाम् अद्य भारतस्य सम्मुखीकरणं बांग्लादेशेन सह भविष्यति। स्पर्धेयं मैनचेस्टर नगरस्य एमिरेट्स ओल्ड ट्रेफोर्ड क्रीडांगणे आयोज्यते, या भारतीय समयानुसारं सायंकाले 7 वादने समारप्स्यते। हरमनप्रीत कौरस्य नेतृत्वे भारतीय महिला दलं विमेन इन ब्लू सम्प्रति स्वसमूहे द्वितीयं स्थानं भजते। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାରକରୁ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ଶୁଣିବେ ବର୍ଣ୍ଣ ବିଭା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ଗବାକ୍ଷ। ବିଷୟ ରହିଛି ଲକ୍ଷ୍ୟ। ସକାଳ 8:30ରେ ଶୁଣିବେ ସୁର ଲହରୀ କାର୍ଯ୍ୟକ୍ରମ। ଶିଳ୍ପୀ ନେଲେ ଗୋପାଳକୃଷ୍ଣ ବେହେରା ଏବଂ ଜ୍ୟୋତିର୍ବୈ ମହାପାତ୍ର। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ ଶିଳ୍ପୀ ନେଲେ ବାବୁଲ ସୁପ୍ରିୟ, ଇରା ମହାନ୍ତି ଏବଂ କୁମାର ପାପି। ଡାଏଲ ଆକାଶବାଣୀ ଶୁଣିବେ ସକାଳ 9:00ରେ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସକାଳ 10:05। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବ 10:30। ଲୋକଗୀତ ଶୁଣିବେ ଦିନ 11:00। ତଥ୍ୟ ସମ୍ବଳିତ ରୂପକ ଦାମନଯୋଡ଼ିରେ ସୂର୍ଯ୍ୟୋଦୟ ଶୁଣିବେ ଦିନ 11:30। ଦିନ 12:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଦିନ 12:30 ଶୁଣିବେ ସୌରାଭାଷାର କାର୍ଯ୍ୟକ୍ରମ ତାରବା। ଦିନ 12:50 ଶୁଣିବେ ଭକ୍ତି ଗୀତ। ଶିଳ୍ପୀ ନେଲେ ଜିତେନ୍ଦ୍ର ଠାକୁର ଏବଂ ଶର୍ମିଲା ସାମନ୍ତରାୟ। ଦିନ 1:20 ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ, ଏଥିରେ ରହିଛି ସାକ୍ଷାତକାର। ସମାଜରେ ମହିଳା ସୁରକ୍ଷା କେତେ ଜରୁରୀ ଏ ସମ୍ପର୍କରେ ରଶ୍ମିତା ଦାସଙ୍କ ସହ ସାକ୍ଷାତକାର। ପରେ ବର୍ଷା ଦିନେ ଶରୀରର ଯତ୍ନ ନେବା କେମିତି ଏ ସମ୍ପର୍କରେ ପଦ୍ମାବତୀ ପଟ୍ଟନାୟକଙ୍କ ସହ ସାକ୍ଷାତକାର। ଅପରାହ୍ନ 5:00 ଶୁଣିବେ ଯୋଗାଣୀ କାର୍ଯ୍ୟକ୍ରମ, ଏଥିରେ ପ୍ରତିକ୍ରିୟାରେ ବିଷୟ ରହିଛି ଆଧୁନିକତା ନା ସଂସ୍କୃତି, କ'ଣ ଅଧିକ ଆବଶ୍ୟକତା। ଅପରାହ୍ନ 5:30 ଶୁଣିବେ ଚୈତ୍ୟ କାର୍ଯ୍ୟକ୍ରମରେ, ଏଥିରେ ପ୍ରଥମେ ଜିଓନା ପରେ ଭେଟଘାଟରେ ଆମ ଅଞ୍ଚଳର ପ୍ରତିଭାରେ ଶୁଣିବେ ସରୋଜ କୁମାର ନାୟକଙ୍କ ସହ ସାକ୍ଷାତକାର। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଭାରତ ବନାମ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ 2026 ଖେଳର ପ୍ରତ୍ୟଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ସନ୍ଧ୍ୟା 6:30ରୁ ଖେଳ ଶେଷ ପର୍ଯ୍ୟନ୍ତ। ରାତି 7:30ରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଚାଷୀ ଭାଇଙ୍କ ଦ୍ୱିପଦ କଥାରେ ପିଲା

ଟିଏ ଆଲୋଚନାରେ ବ୍ୟବସାୟିକ ଭିତ୍ତିରେ ପିଆଜ ଚାଷ ସମ୍ପର୍କରେ ସଞ୍ଜୀବ କୁମାର ମହନ୍ତଙ୍କ ସହ ସାକ୍ଷାତକାର, ଆଜିର ଚାଷୀ କ୍ରମରେ ମୁରଲୀ କୃଷ୍ଣଙ୍କ ସହ ସାକ୍ଷାତକାର ଶୁଣିଲେ। ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ 3 ମାସ ମଧ୍ୟରେ ଉପଯୁକ୍ତ ନିଷ୍ପଭି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପେନ୍ସନ୍ ସମ୍ପର୍କିତ ପ୍ରଶାସନିକ ଓ ଆର୍ଥିକ ଦିଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 64 ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର 1 ମାସ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ନାମଫଳକ, ବିଜ୍ଞାପନ ଫଳକ ଆଦିରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୂର୍ବରୁ ଗ୍ୟାସ୍ ଲିକ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମାଝିଗୁଡ଼ାରେ ଥିବା ଇଭିଏମ୍ ଓ ଭିଭିପାଟ୍ ଗୋଦାମ ଯାଞ୍ଚ କରିଥିଲେ। ଏହି ଅବସରରେ ଶ୍ରୀ ଗୋପାଳନ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରଙ୍କର ଲକ୍ଷ୍ୟ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର

0: ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତା'ର ସଫଳତା ସମ୍ପର୍କରେ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପରିସରରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିକାଶଧାରା ଓଡ଼ିଶା ସାରା ବୁକ୍ଲେଟ୍ ଉନ୍କୋଚନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅବୈଧ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ପୁରୁଷ ପୋଲ୍ ଫୋଲ୍ଡରେ ଦେବକୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା 2026 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମହିଳା 100 ମିଟର ହର୍ଡଲ୍ସ ରେସ୍ରେ ଓଡ଼ିଶାର ପ୍ରଜ୍ଞା ସାହୁ କାଂସ୍ୟ ପଦକ ଜିତିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଯକୃତର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଯକୃତ ଆମ ଉପର ପେଟର ଡାହାଣ ପାଖରେ ରହିଥାଏ। ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଜୈବିକ ପ୍ରକ୍ରିୟା ମଧ୍ୟରୁ ଯକୃତ ପ୍ରାୟ 500ରୁ ଅଧିକ କାମରେ ଭାଗ ନେଇଥାଏ। ଆମେ ଦୈନିକ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଲବଣ ତଥା ଭିଟାମିନ୍ ଖାଦ୍ୟ ଗ୍ରହଣ କରିଥାଉ। ସେଗୁଡ଼ିକ ହଜମ କରି ରକ୍ତରେ ମିଶାଇବା ଏବଂ ଅଣୁସ୍ତରରେ ଶରୀରର ଆବଶ୍ୟକତା ପୂରଣ କରିବା ଯକୃତର ଏକ ମୁଖ୍ୟ କାର୍ଯ୍ୟ। ଏହାଦ୍ୱାରା ଯକୃତ ଶରୀର ଗଠନରେ ସାହାଯ୍ୟ କରେ, ପରିଶ୍ରମ କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷୟକ୍ଷତି ଭରଣା କରେ ଏବଂ ଭବିଷ୍ୟତ ପାଇଁ କିଛି ଖାଦ୍ୟାଣୁ ଗଚ୍ଛିତ କରି ରଖେ। ଆମ ଦେହ ଭିତରେ ଦୈନିକ କିଛି ଜୀବକୋଷ କାମ କରି ମୃତ ବା ଅଚଳ ହୋଇଯାଆନ୍ତି, ଯକୃତ ସେଗୁଡ଼ିକୁ ନଷ୍ଟ କରିଦିଏ। ସେହିପରି ଦେହ ବାହାରୁ ପ୍ରବେଶ କରୁଥିବା ଜୀବାଣୁମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର କୁପ୍ରଭାବ ନଷ୍ଟ କରିବାରେ ସାହାଯ୍ୟ କରେ। ସେହିପରି ଆମେ ବ୍ୟବହାର କରୁଥିବା ଔଷଧର କୁପ୍ରଭାବ ମଧ୍ୟ ନିଷ୍କ୍ରିୟ କରିଦିଏ। ଆମର ଖାଦ୍ୟ ହଜମ ପାଇଁ ଯକୃତ ପିତ୍ତରସ ତିଆରି କରେ। ଏହି ପିତ୍ତରସ ଯକୃତରୁ ବାହାରି ପିତ୍ତନଳୀ ଦେଇ ଖାଦ୍ୟନଳୀରେ ଥିବା ଖାଦ୍ୟରେ ମିଶେ ଏବଂ ଖାଦ୍ୟକୁ ହଜମ କରେ। ଏଥର ସଂକ୍ଷେପରେ ଆଲୋଚନା କରିବା କେଉଁ କେଉଁ ରୋଗ ଯକୃତକୁ ଆକ୍ରମଣ କରିଥାଏ। ବିଭିନ୍ନ ଭୂତାଣୁ ଯକୃତକୁ ସଂକ୍ରମଣ କରି ହେପାଟାଇଟିସ୍ ବା କାମଳ ରୋଗ ସୃଷ୍ଟି କରନ୍ତି। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଆଖି ଓ ଚର୍ମ ହଳଦିଆ ପଡ଼ିବା, ଗାଢ଼ ହଳଦିଆ ପରିସ୍ରା ହେବା, ଜ୍ୱର ହେବା, ଭୋକ ମରିଯିବା ଏବଂ ଉପର ପେଟର ଡାହାଣ ପାଖରେ ଦରଜ ହେବା। ଏହି ହେପାଟାଇଟିସ୍ ଭୂତାଣୁଗୁଡ଼ିକ ବିଭିନ୍ନ ପ୍ରକାରର ଯଥା ଏ, ବି, ସି, ଡି, ଇ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ଏ ଏବଂ ଇ ଭୂତାଣୁ ଦୂଷିତ ପାଣି ତଥା ଖାଦ୍ୟ ମାଧ୍ୟମରେ ଦେହକୁ ପ୍ରବେଶ କରି ହଳଦିଆ କାମଳ ରୋଗ ସୃଷ୍ଟି କରେ। ତେଣୁ ଆମେ ବିଶୁଦ୍ଧ ପାଣି ଓ ଖାଦ୍ୟ ବ୍ୟବହାର କରି ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ହେଲେ ହେପାଟାଇଟିସ୍ ବି ଭୂତାଣୁ ଅଧିକ ମାରାତ୍ମକ। ସଂକ୍ରମିତ ଛୁଞ୍ଚି, ରକ୍ତ ସଞ୍ଚାରଣ ତଥା ଦେହରେ ହେଉଥିବା କ୍ଷତ ମାଧ୍ୟମରେ

0: ଏହା ଦେହ ଭିତରକୁ ପ୍ରବେଶ କରି ପ୍ରଥମେ କାମଳ ରୋଗ ଏବଂ ପରେ ପରେ ସିରୋସିସ୍ ତଥା କର୍କଟ ରୋଗ ସୃଷ୍ଟି କରେ। ଏହି ହେପାଟାଇଟିସ୍ ବି ଭୂତାଣୁ ପାଇଁ ଗୋଟିଏ ସଫଳ ଟୀକା ମିଳୁଅଛି। ସମସ୍ତେ ଏହି ଟୀକା ନେଇ ବି ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଏବେ ଯକୃତର ସିରୋସିସ୍ ରୋଗ ବିଷୟରେ ଆଲୋଚନା କରିବା। ଏହି ରୋଗରେ ବିଭିନ୍ନ କାରଣରୁ ଯକୃତର ଜୀବକୋଷଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଏବଂ ସେହି ସ୍ଥାନରେ ଅଧିକ ତନ୍ତୁ ଜମିଯାଇ ଫାଇବ୍ରୋସିସ୍ ଭଳି ଚିହ୍ନ ସୃଷ୍ଟି କରେ, ଫଳରେ ଯକୃତର ଆକାର ସଙ୍କୁଚିତ ହୋଇ ଅକାମୀ ହୋଇପଡ଼େ। ସିରୋସିସ୍ ଯୋଗୁଁ ପେଟ ଭିତରେ ପାଣି ଜମିଯାଏ, ଏହାକୁ ଜଳ ଉଦରୀ ରୋଗ କୁହନ୍ତି। ଆମ ଦେଶରେ ସାଧାରଣତଃ ମଦ୍ୟପାନ ଯୋଗୁଁ ସିରୋସିସ୍ ରୋଗ ହୋଇଥାଏ, ତେଣୁ ମଦ୍ୟପାନ ବର୍ଜନ କରି ଆମେ ଏହି ରୋଗରୁ ରକ୍ଷା ପାଇପାରିବା। ହେଲେ ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି, ବେଶୀ ଲୋକ ଚଟପଟି ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି, ବ୍ୟାୟାମ ବା ପରିଶ୍ରମ କରିବାକୁ ପସନ୍ଦ କରୁନାହାନ୍ତି, ଫଳରେ ଯକୃତରେ ଅଧିକ ଚର୍ବିଜାତୀୟ ଖାଦ୍ୟ ଜମା ହୋଇ କ୍ରମେ ଯକୃତ ଚର୍ବିମୟ ହୋଇଯାଉଛି। ପରବର୍ତ୍ତୀ ସମୟରେ ଏହି ଚର୍ବିମୟ ଯକୃତରେ ସିରୋସିସ୍ ରୋଗ ଜନ୍ମ ନେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀ ପରିବର୍ତ୍ତନ ସହିତ ସୁଷମ ଖାଦ୍ୟ ଖାଇ ବ୍ୟାୟାମ ବା ଯୋଗ ଆଦରି ଆମକୁ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ। ଆଗରୁ ଆଲୋଚନା କରିଛେ ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରଥମେ ହଳଦିଆ କାମଳ ରୋଗ ହୁଏ, ଏହି ସଂକ୍ରମଣ ଦୀର୍ଘଦିନ ରହିଲେ ସିରୋସିସ୍ ରୋଗ ହୋଇ ପରେ ଯକୃତ କର୍କଟ ରୋଗ ହୋଇଥାଏ। ବିଷାକ୍ତ ଖାଦ୍ୟ, ହାନିକାରକ ଔଷଧ ବା ଅନ୍ୟ କେଉଁ କାରଣରୁ ଯଦି ଯକୃତ ଜୀବକୋଷ ନଷ୍ଟ ହୋଇଯାଆନ୍ତି ତେବେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ଅତଏବ ଆମେ ସତର୍କ ତଥା ସଜାଗ ହୋଇ ହେପାଟାଇଟିସ୍ ବି ଟୀକା ନେବା, ମଦ୍ୟପାନ ବର୍ଜନ କରିବା, ବିଷାକ୍ତ ଖାଦ୍ୟ ତଥା ଔଷଧ ଠାରୁ ଦୂରରେ ରହିବା, ଜୀବନଶୈଳୀ ପରିବର୍ତ୍ତନ କରି ସୁଷମ ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଯକୃତ ରୋଗରୁ ନିଜକୁ ରକ୍ଷା କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଯକୃତର ଯତ୍ନ, ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 52ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍, ଔଦ୍ୟୋଗିକ ବିକାଶ ଏବଂ ମେଟ୍ରୋ ରେଳ ଭଳି 4ଟି କ୍ଷେତ୍ରର ପ୍ରାୟ 30,000 କୋଟି ଟଙ୍କାର ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି। ଏହିସବୁ ପ୍ରକଳ୍ପଗୁଡ଼ିକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ସଂଯୋଗୀକରଣ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସହାୟକ ହେବ। ଏଥିରେ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରକଳ୍ପଗୁଡ଼ିକରେ ବିଳମ୍ବ ହେଲେ ଏଥିପାଇଁ ବ୍ୟୟବରାଦ ବୃଦ୍ଧି ପାଇବ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ ଲାଭ ମିଳିପାରିବ ନାହିଁ। ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକୁ ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ପ୍ରକଳ୍ପଗୁଡ଼ିକ ଯେଭଳି ସମୟବଦ୍ଧ ଢଙ୍ଗରେ ଶେଷ କରାଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଟିବି ମୁକ୍ତ ଭାରତ ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ଏଥିଲାଗି କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ଲାଗି ଏନ୍ସିସି ଏବଂ ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ସଚେତନତା ସୃଷ୍ଟି ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମୋଦି ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବ୍ୟାଙ୍କ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆହୁରି ଦୃଢ଼ ଭାବରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଜ୍ୟଗୁଡ଼ିକୁ E0 FIR ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ତ୍ୱରିତ ପଞ୍ଜୀକରଣ ସହ ସାଇବର ଅପରାଧ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯାଇପାରିବ।

ନୂଆଦିଲ୍ଲୀରେ ଆଜି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ନେଇ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯାଉଛି। ଏହି କର୍ମଶାଳାରେ ଗ୍ରାମୀଣ ଭାରତର ତୃଣମୂଳ ସ୍ତରର ବିକାଶ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତ୍ରରେ ସମନ୍ୱୟ ଉପରେ ଆଲୋଚନା କରାଯିବ। କର୍ମଶାଳାରେ ଉଚ୍ଚ ପ୍ରଭାବ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଆବଶ୍ୟକ ହେଉଥିବା ଢାଞ୍ଚା ସମ୍ପର୍କରେ ମଧ୍ୟ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ମତ ବିନିମୟ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ମଶାଳାରେ ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ ଏବଂ ନବସୃଜନକାରୀମାନେ ଯୋଗଦେଇ ପ୍ରଭାବୀ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିବେ। କର୍ମଶାଳାରେ ନୀତି ଆୟୋଗ, ଇଣ୍ଡିଆ ଏଆଇ ମିଶନ ପ୍ରମୁଖ, ଶିଳ୍ପ ସହଯୋଗୀ, ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍, ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ହରିୟାଣାର ଗୁରୁଗ୍ରାମରେ ଆଜି ଏବଂ ଆସନ୍ତାକାଲି ଏକାଦଶ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି। ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଶକ୍ତି ସୁରକ୍ଷା ଏବଂ ଏହା ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ। 11 ବ୍ରିକ୍ସ ସଦସ୍ୟ ଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଏଥିରେ ଗ୍ଲୋବାଲ୍ ସାଉଥ୍କୁ ଭାରତ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନାନ୍ ଏବଂ ତାଙ୍କ ଦଳକୁ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଶ୍ରୀ ମୋଦି ପଶ୍ଚିମ ଏସିଆ ପରିସ୍ଥିତି ସମୟରେ ଅଟକ ରହିଥିବା ଭାରତୀୟମାନଙ୍କୁ ତାଙ୍କ ଦେଶରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। ଭାରତ ଆର୍ମେନିଆ ଏକତ୍ର ଭାବେ ଅନେକଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋୟଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଅନ୍ୟପକ୍ଷରେ ଶ୍ରୀ ଗୋୟଲ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ନେଇ ଆଲୋଚନା ହେବ। ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଗୋୟଲ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୋଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

0: ଆପତ୍କାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଭାରତର 26 ଜଣ ବ୍ୟବସାୟୀ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ଘାଟି ମଧ୍ୟ ଦେଇ ଚୀନ୍ ସୀମାର ତିବତରେ ପ୍ରବେଶ କରିବେ। ଏ ସମ୍ପର୍କରେ ଧରଚୁଲାର ଏସ୍ଡିଏମ୍ ଆଶିଷ ଯୋଶୀ କହିଛନ୍ତି ଏଥିଲାଗି 26 ପାସ୍ ଜାରି କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟବସାୟୀମାନଙ୍କ ସହାୟତା ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ। ସୂଚନା ଅନୁସାରେ ଭାରତ ଚୀନ୍ ସୀମାରେ କାରବାର 1991 ମସିହାରେ ଆରମ୍ଭ ହୋଇଥିବା ବେଳେ ଏହାକୁ କୋଭିଡ୍ ପାଇଁ 2020 ମସିହାରୁ ବନ୍ଦ ରଖାଯାଇଥିଲା। ଜାପାନରେ ରିକ୍ଟର ସ୍କେଲରେ 6.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୋକିଓରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏ'ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7:00ରେ ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏ'ରେ 3 ମ୍ୟାଚ୍ରୁ 2 ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବାଂଲାଦେଶ 2 ମ୍ୟାଚ୍ ଜିତିଥିଲେ ମଧ୍ୟ କମ୍ ରନ୍ ନେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ସ୍ଥାନିତ ହୋଇଛି। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ସି'ର ମ୍ୟାଚ୍ରେ ଆଟଲାଣ୍ଟାକୁ 4-2 ପରାସ୍ତ କରି ମରକୋ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ବ୍ରାଜିଲ 3-0 ଗୋଲ୍ରେ ସ୍କଟଲାଣ୍ଡକୁ ପରାସ୍ତ କରିଥିବାବେଳେ ବୋସ୍ନିଆ 3-1 କତାରକୁ ପରାସ୍ତ କରିଛି। ଗ୍ରୁପ୍ ବି'ର ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ 2-1 କାନାଡାକୁ ପରାସ୍ତ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ଗବାକ୍ଷ।

0: ହଁ, ଜୀବନରେ ପ୍ରେମ, ଭଲ ପାଇବା ଆଉ ସୁନ୍ଦର ଚିନ୍ତାଧାରା ଆମକୁ ଖୁସି ଦେଇଥାଏ, କିନ୍ତୁ ଆମ ଜୀବନକୁ ଏକ ସଠିକ୍ ଦିଗ ଦେଇଥାଏ ଲକ୍ଷ୍ୟ। ଲକ୍ଷ୍ୟ ହେଉଛି ସେଇ ଆଲୋକ ଯାହା ଆମକୁ ସ୍ୱପ୍ନରୁ ସଫଳତାର ପଥକୁ ନେଇଥାଏ।
1: ଆମ ଜୀବନ ହେଉଛି ଏକ ଅବିରତ ଯାତ୍ରା। ଏହି ଯାତ୍ରାରେ ସଫଳତା ଆସେ, କେବେ ଚ୍ୟାଲେଞ୍ଜ ଆସେ, କିନ୍ତୁ ପ୍ରତ୍ୟେକ ଅନୁଭୂତି ଆମକୁ କିଛି ନା କିଛି ଶିଖେଇଥାଏ। ଆମ ଚିନ୍ତାଧାରା, ଆମ କର୍ମ ଆଉ ଆମ ସଂକଳ୍ପ ହିଁ ଆମର ଭବିଷ୍ୟତକୁ ଗଢ଼ିଥାଏ।
0: ଆଜିର ଗବାକ୍ଷ କାର୍ଯ୍ୟକ୍ରମରେ ଆମେ ଲକ୍ଷ୍ୟ ବିଷୟରେ କିଛି ଭାବନା ଆପଣଙ୍କ ସହ ବାଣ୍ଟିବାକୁ ଚାହୁଁଛୁ।
1: ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ନିଜ ଲକ୍ଷ୍ୟ ପ୍ରତି ଅଧିକ ସଚେତନ ଆଉ ପ୍ରେରିତ କରିବ। ଗବାକ୍ଷ ସହିତ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା,
1: ନମସ୍କାର।

0: ସମୟ ହେଉଛି ଆମ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ଥରେ ସମୟ ଚାଲିଗଲେ ତାହା ଆଉ ଫେରି ଆସେନା। ଯେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝନ୍ତି ସେମାନେ ନିଜର କାମକୁ ଯୋଜନାବଦ୍ଧ ଭାବରେ ପୂରଣ କରନ୍ତି ଆଉ ନିଜର ଲକ୍ଷ୍ୟ ଦିଗରେ ଅଗ୍ରସର ହୁଅନ୍ତି।
1: ଧରି ନିଅନ୍ତୁ ଜଣେ ଛାତ୍ର ପରୀକ୍ଷାରେ ଭଲ ନମ୍ବର ରଖିବାକୁ ଚାହୁଁଛି, ତେବେ ତାକୁ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ପଢ଼ିବାକୁ ପଡ଼ିବ। ସମୟ ନଷ୍ଟ ନ କରି ଆଉ ନିୟମିତ ଅଭ୍ୟାସ କରିବ, ତେବେ ଯାଇ ସେ ପରୀକ୍ଷାରେ ସଫଳତା ହାସଲ କରିପାରିବ।
0: ଠିକ୍ ସେହିଭଳି ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବାକୁ ହେଲେ ଦୃଢ଼ ସଂକଳ୍ପ ମଧ୍ୟ ଅତ୍ୟନ୍ତ ଜରୁରୀ। ଲକ୍ଷ୍ୟ ପଥରେ ବହୁତ ବାଧା ଆସିଥାଏ, କେବେ ବିଫଳତା ଆସେ, କେବେ ନିରାଶା ଆସେ, କିନ୍ତୁ ଯେଉଁ ବ୍ୟକ୍ତି ଦୃଢ଼ ସଂକଳ୍ପ ରଖନ୍ତି ସେ କେବେ ବି ହାର ମାନନ୍ତି ନାହିଁ।
1: ତେଣୁ ଏହା କୁହାଯାଇପାରିବ ଯେ ସମୟ ହେଉଛି ଲକ୍ଷ୍ୟ ପୂରଣ କରିବାର ତାଲା, ଆଉ ଦୃଢ଼ ସଂକଳ୍ପ ହେଉଛି ସେହି ତାଲାର ଚାବିକାଠି।
0: ଏହି ଦୁଇଟି ଯଦି ଆମ ପାଖରେ ରହିବ ତାହେଲେ କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହେଁ।
1: ସମୟକୁ ସମ୍ମାନ ଦିଅନ୍ତୁ, ସଂକଳ୍ପକୁ ଦୃଢ଼ କରନ୍ତୁ,
0: ଆଉ ଲକ୍ଷ୍ୟ ଦିଗରେ ଆଗେଇ ଚାଲନ୍ତୁ। ସଫଳତା ନିଶ୍ଚୟ ଆପଣଙ୍କର ସାଥୀ ହେବା।

ନମସ୍କାର, ମୋ ନାଁ ହେଲା ଭାରତୀ ସାହୁ। ମୁଁ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଜୀବନରେ ଯଦି ଆମର ଲକ୍ଷ୍ୟ ନାହିଁ, ତାମାନେ ଆମେ କୌଣସି କାମରେ ସଫଳତା ହାସଲ କରିପାରିବାନି, କିଛି କରିପାରିବାନି। ଯେତେବେଳେ ଗୋଟେ ଭରା ନଦୀରେ ଡଙ୍ଗାଟାରେ ଆମେ ବସିକିରି ଯାଉଛେ, ତାମାନେ ସେତେବେଳେ ତ ମାନେ କାତ ପାଏନି, ତେଣୁ ସେତେବେଳେ ଆହୁଲା ମାରନ୍ତି। ଗୋଟେ ନାଉରି ଯାଇଥିବ, ସେ ଆହୁଲା ମାରେ, ତେଣୁ ଆହୁଲା ମାରିକିରି ମାନେ ତାର ଗୋଟେ ଲକ୍ଷ୍ୟ ସ୍ଥଳ ଥାଏ, ନଦୀର ଏକୂଳରୁ ସେକୂଳକୁ ଆମେ ପହଞ୍ଚିବା। ତେଣୁ ସେ ଆହୁଲା ମାରି ମାରିକିରି ତାର ଗତିରେ ଠିକ ନେଇକିରି ଆର କୂଳରେ ପହଞ୍ଚାଏ। ତେଣୁ ଯଦି ତାର ସେଇଟା ଲକ୍ଷ୍ୟ ନଥାନ୍ତା, ବା ଯଦି ଆହୁଲାଟା ନଥାନ୍ତା ଡଙ୍ଗାରେ, ତାହେଲେ କଣ ହୁଅନ୍ତା ତାର ଅବସ୍ଥା? ତାମାନେ ଡଙ୍ଗାଟା ସେଇ ମଝି ନଈରେ ହିଁ ଉଗୁଟୁବ ହେଇ ବୁଡ଼ି ଯାଆନ୍ତା। ଠିକ ସେମିତି ଆମ ଜୀବନ ଯଦି ଲକ୍ଷ୍ୟ ନାହିଁ, ତାହା ହଉଛି ଗୋଟେ ଆହୁଲା ନଥିବା ନୌକା ସଦୃଶ। ତେଣୁ ଜୀବନରେ ଲକ୍ଷ୍ୟ ନିହାତି ଦରକାର, ବା ରହିବା ଦରକାର। ଜୀବନରେ ଚାରିଟା ଆଶ୍ରମ ଅଛି। ଚାରିଟା ଆଶ୍ରମର କଣ କଣ ଆମର ସେଗୁଡିକ ହେଲା? ଗୋଟେ ହେଲା ଆମର ବ୍ରହ୍ମଚର୍ଯ୍ୟ, ତାପରେ ହଉଛି ଗ୍ରାହସ୍ଥ୍ୟ, ତାପରେ ବାନପ୍ରସ୍ଥ, ତାପରେ ସନ୍ନ୍ୟାସ। ଆମର ଆଗରୁ ଅତୀତ ଯୁଗରେ ସମସ୍ତେ ଏଇ ପ୍ରକାର ଜୀବନ ଶୈଳୀରେ ହିଁ ବଞ୍ଚୁଥିଲେ, ଯୋଉଟା ଆମେ ଆସ୍ତେ ଆସ୍ତେ ଆମର ସଂସ୍କୃତି ତ ଆମର ସେଗୁଡାକ ଅଛି, ଆମେ ଆସ୍ତେ ଆସ୍ତେ ସେଗୁଡାକ ଭୁଲି ଗଲେଣି। ତେଣୁ ସେ ଯୋଉ ଚାରିଟା ଆଶ୍ରମରୁ ପ୍ରଥମ ଆଶ୍ରମଟା ହଉଛି ଆମର ବ୍ରହ୍ମଚର୍ଯ୍ୟ ଆଶ୍ରମ, ଯୋଉଟା କି ଆମ ଜୀବନର ହଉଛି ମୂଳ ଦୁଆ। ତାମାନେ ସେଇ ସମୟରେ ହିଁ ଗୋଟେ ପିଲା ସବୁ ପ୍ରକାର ଶିକ୍ଷା ଆହରଣ କରେ, ଅଧ୍ୟୟନ କରେ। ଆମେ ଯଦି ଆମର ଅତୀତକୁ ଦେଖିବା, ଅତୀତରେ ପିଲାମାନେ ଗୁରୁକୁଳ ଆଶ୍ରମକୁ ଯାଉଥିଲେ, ତେଣୁ ସେଇଠି ପାଠ ପଢୁଥିଲେ। ମାନେ ଗୁରୁ ଯାହା କହିବେ ସେଇଠି, ସେ ରାଜପୁତ୍ର ହଉ ମାନେ ଗୋଟେ ଅତି ଦରିଦ୍ର ହଉ, ସମସ୍ତେ ସମାନ ଭାବରେ ସେଠି ରହିକିରି ଗୁରୁକୁଳ ଆଶ୍ରମରେ ବିଦ୍ୟା ଶିକ୍ଷା ଅଧ୍ୟୟନ କରୁଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ସେଇ ସମୟଟା ଯୋଉଟାକି ବ୍ରହ୍ମଚର୍ଯ୍ୟ ସମୟ, ସେଇଟା ହଉଛି ଅଧ୍ୟୟନର ସମୟ, ସେଇଟା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ତାରି ଉପରେ ହିଁ ଅନ୍ୟ ତିନୋଟି ପର୍ଯ୍ୟବେସିତ ହବ, ସେଇଟା ହଉଛି ତାର ମୂଳଦୁଆ। ତେଣୁ ଯଦି ମୂଳଦୁଆଟି ଟାଣ ଥିବ, ମୂଳଦୁଆଟି ସୁଦୃଢ ଥିବ, ଯୋଉଟା ଆମର କୁହାଯାଏ ଗୋଟେ ଆମେ ଯେତେବେଳେ ଯାହାକୁ ଫାଉଣ୍ଡେସନ ବୋଲି ଗୋଟେ ଘର ଯେତେବେଳେ ଆମେ ତିଆରି କରୁଛେ, ତା ଫାଉଣ୍ଡେସନଟାକୁ ଆମେ ଷ୍ଟ୍ରଙ୍ଗ କରିକି ତିଆରି କରେ, କାରଣ କାହିଁକି ତା ଉପରେ ଆମେ ଯେତେ ମହଲା କରିବା ସେଇଟା ତିଷ୍ଠି ପାରିବ। ତେଣୁ ଯଦି ସେମିତି ବା ମଣିଷ ଜୀବନର ଫାଉଣ୍ଡେସନ ହଉଛି ତାର ବ୍ରହ୍ମଚର୍ଯ୍ୟ ଆଶ୍ରମ ଯୋଉଟା, ତେଣୁ ସେଇଠୁ ସେଇଟା ହଉଛି ତାର ମୂଳଦୁଆ ପଡିବ। ତେଣୁ ଛାତ୍ରଛାତ୍ରୀ ମାନଙ୍କର ସେଇ ସମୟରେ ସେମାନେ ତାଙ୍କର ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତି। ସେଇ ଅତୀତର କଥାକୁ ପୁଣି ଫେରିବା, ଗୁରୁକୁଳ ଆଶ୍ରମରେ ଯେତେବେଳେ ସେମାନେ ବିଦ୍ୟା ଶିକ୍ଷା କରନ୍ତି, ସେଇଠି ଗୁରୁ ହିଁ ନିର୍ଦ୍ଧାରଣ କରନ୍ତି ତାକୁ, ତାମାନେ ସିଏ ତାର ଭବିଷ୍ୟତ ଜୀବନ କଣ ହବ। ସେଠି ତାକୁ କହିଦିଅନ୍ତି କିଏ ସନ୍ନ୍ୟାସୀ ହେଇଯିବ, କିଏ ଗୃହସ୍ଥ ହବ। ତେଣୁ ଗୃହସ୍ଥ ହେଲା ମାନେ ଗୃହସ୍ଥର କିଛି ସମୟ କଟେଇଲା ପରେ ତାକୁ ପୁଣି 50 ହେଇଗଲା ପରେ 51 ଯୋଉଟା ଆମର ଆସୁଛି ବାନପ୍ରସ୍ଥ ଜୀବନକୁ ଯିବ, ତାପରେ ସନ୍ନ୍ୟାସ। ସନ୍ନ୍ୟାସ ନେଲା ପରେ ଆମର ଯୋଉଟା ପ୍ରକୃତରେ ଜୀବନର ଲକ୍ଷ୍ୟ, ଆମେ ପରେ ତାକୁ ଆଲୋଚନା କରିବା, ସେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚୁ। ତେଣୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ବହୁତ ଗୁରୁତ୍ୱପୂର୍ଣ୍ଣ।

ମୋର ଏଇଠି ମନେ ପଡୁଛି ଗୋଟିଏ ଗୌତମ ବୁଦ୍ଧଙ୍କର ଗୋଟିଏ କାହାଣୀ, ଆମେ ସମସ୍ତେ ଜାଣିଛେ ତାଙ୍କ କଥା। ତା ମାନେ ଗୌତମ ବୁଦ୍ଧ ଯେ କି ଜଣେ ରାଜପୁତ୍ର ଥିଲେ, ସବୁ ଛାଡି ଦେଇକିରି କେମିତି ସେ ସନ୍ନ୍ୟାସୀ ହେଇଯାଇଥିଲେ ବା ମୋକ୍ଷ ପ୍ରାପ୍ତି ପାଇଁ ସେ କେମିତି ଯାଇକିରି ତପସ୍ୟା କଲେ, ଶେଷରେ ବି ତାଙ୍କର ମୋକ୍ଷ ପ୍ରାପ୍ତି ହେଲା ବା ବୁଦ୍ଧତ୍ଵ ପ୍ରାପ୍ତ ହେଲେ। ତାଙ୍କର ବାକ୍ୟ ଗୁଡିକ ଥିଲା ଦୁଃଖର କାରଣ କାମନା, କାମନାର ବିନାଶରେ ଦୁଃଖର ବିନାଶ, ତାପରେ ଆମର ନିର୍ବାଣ ପ୍ରାପ୍ତି। ଶେଷରେ ତାଙ୍କର ବୁଦ୍ଧତ୍ଵ ପ୍ରାପ୍ତି ହେଲା। ତପରତ ଥିଲା ବେଳେ ତାଙ୍କ ମନ ଭିତରେ ଆସିଲା, କାହିଁ ମୋର ତ କିଛି ପରିବର୍ତ୍ତନ ହଉନି, ମୁଁ କାହିଁ ବୁଦ୍ଧତ୍ଵ ପ୍ରାପ୍ତ ହଉନି, ତେଣୁ ମୁଁ ଆଉ ଏଇଟା ମୋ ଦ୍ଵାରା ଆଉ ସମ୍ଭବ ହବନି, ମୁଁ ପାରିବିନି। ତେଣୁ ଏଇ ସମୟରେ ସେ ଯୋଉ ଧ୍ୟାନସ୍ଥ ଥିଲେ, ଧ୍ୟାନ ଆଖିଟା ଖୋଲିକିରି କିଛି ସମୟ ବସିଲେ। ବସିଲା ପରେ ପୁଣି ତାଙ୍କ ମନ ଭିତରେ ଆସୁଛି, ମୁଁ ଏତେ କଷ୍ଟ କଲି, ଏତେ ସାଧନା କଲି, ପୁଣି ଫେରିଯିବି, ପୁଣି ସେଇ ଚିରାଚରିତ ପ୍ରଥାକୁ ପୁଣି ଫେରିଯିବି, ପୁଣି ରାଜ୍ୟକୁ ଫେରିଯିବି। ଏଇ ସମୟରେ ତାଙ୍କ ଆଖି ଆଗରେ ଗୋଟେ ଦୃଶ୍ୟ ପଡିଲା। ଦେଖନ୍ତୁ, ଆମର କୁହାଯାଏ ନା, ପ୍ରକୃତି ଠାରୁ ଶ୍ରେଷ୍ଠ ପାଠଶାଳା ଆମର ଆଉ ଜୀବନରେ କିଛି ନାହିଁ। ତେଣୁ ସେ ଦେଖିଲେ ସେଠି ଗୋଟେ ମାନେ ଗୋଟେ ବାଡ଼ିଟେ ପୋତା ହେଇଛି ବା ଗୋଟେ ଗଛର ଲମ୍ବା ହେଇକିରି ଗୋଟେ ବାଉଁଶ ଭଳିଆ ଗୋଟେ ଅଛି, ସେଇଠି ଗୋଟେ ଗେଣ୍ଡାଟେ ଚଢୁଛି। ତା ମାନେ କିଛି ବାଟ ଚଢୁଛି, ପୁଣି ପଡିଯାଉଛି, ପୁଣି ଥରେ ଚେଷ୍ଟା କରିକିରି ଚଢୁଛି, ପୁଣି ପଡିଯାଉଛି। ଏମିତି ତାକୁ ସେ ଲକ୍ଷ୍ୟ କଲେ ସେଇଠି, ଆଉ ତ କିଛି ନାହିଁ ସେତେବେଳେ କାମ, ସେ ସେଇଠି ଲକ୍ଷ୍ୟ କଲେ। ଲକ୍ଷ୍ୟ କରିକରି ଦେଖିଲେ ସେ ପଡି ଉଠିକି ଯାଇକିରି ଶେଷରେ ତାର ଯୋଉ ଲକ୍ଷ୍ୟସ୍ଥଳ ଥିଲା ଉପରେ ପହଞ୍ଚିବା, ସେଇଠି ପହଞ୍ଚିଲେ। ତେଣୁ ତାକୁ ସେ ସେଇଠି ବା ଗୌତମ ବୁଦ୍ଧ ସେଇ ତାଙ୍କୁ ଗୁରୁ ଭଳିଆ ମାନିଲେ ସେଇ ଗେଣ୍ଡାକୁ। ଦେଖନ୍ତୁ ପ୍ରକୃତି କେମିତି ଶିକ୍ଷା ଦିଏ ଆମକୁ। ତେଣୁ ସେଇଠି ତାଙ୍କୁ ଗୁରୁ ଭଳିଆ ମାନିକିରି ମାନେ ସେଇଠି କହିଲେ, ଯଦି ଗେଣ୍ଡାଟେ ଏତେ ଛୋଟ ଜୀବ ସିଏ ଯଦି ତାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଲା, ତାହେଲେ ମୁଁ କାହିଁକି ପାରିବିନି। ସେ ପୁଣି ସେଇଠି ଧ୍ୟାନସ୍ଥ ହେଲେ, ତାପରେ ଶେଷରେ ବୁଦ୍ଧତ୍ଵ ପ୍ରାପ୍ତ ହେଲେ। ତେଣୁ ଯଦି ଆମର ସେଇ ପ୍ରକାର ଦୃଢ଼ ନିଷ୍ଠା ରହିବ, ସେଇ ପ୍ରକାର ପରିଶ୍ରମ ରହିବ, ସେଇ ପ୍ରକାର ସାଧନ ରହିବ, ସେଇ ପ୍ରକାର ଅଧ୍ୟବସାୟ ଆମର ରହିବ, ଆମେ କେବେ ବି ଆମର ଲକ୍ଷ୍ୟରୁ ବିଚ୍ୟୁତ ହବାନି, ଆମେ ନିଶ୍ଚିତ ରୂପେ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା। ଯଦି ଆମେ ଆମର ଲକ୍ଷ୍ୟ ସ୍ଥିର କରିଦେଲେ, ତାହେଲେ ସିଏ କଣ କରିବ, ଆମକୁ ପରିଶ୍ରମୀ କରିବ, ଆମ ଜୀବନକୁ ଶୃଙ୍ଖଳିତ କରିବ। ଆମେ ଯଦି ପିଲାମାନଙ୍କ ବା ସେଇ ଛାତ୍ରଛାତ୍ରୀମାନଙ୍କର ଜୀବନକୁ ଦେଖିବା, ଅଧିକାଂଶ ଲକ୍ଷ୍ୟଭ୍ରଷ୍ଟ ହେଇ କେତେ କଣ ଖରାପ କାମ ବି କରୁଛନ୍ତି, ଆମେ ପ୍ରତିଦିନ ବିଭିନ୍ନ ପ୍ରକାର ମିଡିଆରୁ ବି ଆମେ ଶୁଣୁଛେ। କିନ୍ତୁ ଯଦି ଜଣଙ୍କର ଲକ୍ଷ୍ୟ ସ୍ଥିର କରିଥିବ, ସେ ସେଇ ପ୍ରକାର ଲକ୍ଷ୍ୟ ନେଇକିରି ଗୋଟେ ପିଲା ଆଗେଇବ, ମାନେ ସେ ଦେଖିଲା ମୋର ବା ପିଲାଟି ଜାଣିଲା ବା ତାକୁ ତାର ଜିନ୍ ସେଟା ଆସିଥିବ ଯେ ମୁଁ ଭଲ ଗୀତ ଗାଇପାରୁଛି, ସେ ଭଲ ଡ୍ରଇଂ କରିପାରୁଛି, ତାହାର ଭଲ ପାଠ ମନେ ରହୁଛି। ଏମିତି ଆମର ଯୋଉ ବିଭିନ୍ନ ପ୍ରକାର ଆମେ ସମାଜରେ ବଞ୍ଚିବା ପାଇଁ ଯୋଉ ବିଭିନ୍ନ ପ୍ରକାର ଆମର କଳା କୌଶଳ ସବୁ ଅଛି ବା ବିଭିନ୍ନ ପଦପଦବୀରେ ଆମେ ପଇସା ରୋଜଗାର କରିବା ପାଇଁ ବି ଆମେ ଚାକିରି କରୁଛେ, ତେଣୁ ଯଦି ସେଇ ରୁଚିକୁ ସେ ଆଧାର କରିକିରି ମାନେ ସିଏ ତାର ଲକ୍ଷ୍ୟ ସ୍ଥିର କରିବ, ମୁଁ ଭଲ ଗୀତ ଗାଇପାରୁଛି ତ ମୁଁ ଗୋଟେ ଭଲ ସିଙ୍ଗର ହେଇକି ଦେଖେଇବି, ମୋର ଭଲ ଡ୍ରଇଂ ହଉଛି ତ ଭଲ ଗୋଟେ ମାନେ ଆର୍ଟିଷ୍ଟ ହେବି ମୁଁ, ସେଇ ଲକ୍ଷ୍ୟଟା ସ୍ଥିର କଲା, ତାହେଲେ ତାର ପରିଶ୍ରମ ସେ କରିବ, ଅଧ୍ୟବସାୟ ବି ରହିବ, ତେଣୁ ସେଇ ଦିଗ ସେ ତାର ପରିଶ୍ରମଟାକୁ ଜାରି ରଖିବ, ତାହେଲେ ସେ ନିଶ୍ଚିତ ରୂପେ ସଫଳତା ପାଇବ। ନହେଲେ ଚାରିଆଡେ ଯେମିତି ଆମର ଗୋଟେ ଅଛି, ଜ୍ୟାକ୍ ଅଫ୍ ଅଲ୍ ଟ୍ରେଡ୍ ମାଷ୍ଟର ଅଫ୍ ନନ୍, ତା ମାନେ ସବୁଥିରେ ହାତ ମାରୁଥିବ, କୋଉଥିରେ କିଛି ହବନି। ଯେମିତି ଆମର ସେ ମନେ ପଡୁଛି ଏବେ, ଯେମିତି ଜଣେ ପାଣି ପାଇବା ପାଇଁକା ତାକୁ ବହୁତ ଶୋଷ ଲାଗିଲା, ତେଣୁ ସେ କଣ କଲା, ଗୋଟେ ଜାଗାରେ ମାନେ ମରୁଭୂମିରେ ଗୋଟେ ଜାଗାରେ ଯାଇ ପହଞ୍ଚିକିରି ତା ମାନେ ଶୋଷ ହଉଛି, କଣ କରିବ, ପାଣି ନାହିଁ, ତେଣୁ ସେ ଖୋଳିଲା ଗୋଟେ ଜାଗାକୁ, କିଛି ଖୋଳିଲା, ଦେଖିଲା ପାଣି ପାଇଲାନି, ପୁଣି ଆଉ ଗୋଟେ ଜାଗା ଯେ ଖୋଳିଲା, ସେଠି ବି ପାଣି ପାଇଲାନି, ତା ମାନେ ଏମିତି 5-6 ଜାଗା ଖୋଳିଲା, କୋଉଥିରୁ ବି ପାଣି ପାଇଲାନି। କିନ୍ତୁ ଯଦି ସେ ତାର ଲକ୍ଷ୍ୟକୁ ସ୍ଥିର କରିକିରି ସେଇ ଯେତିକି ସମୟ ନେଇକି ସେ 5 ଜାଗାକୁ ଖୋଳିଲା, ଯଦି ଗୋଟିଏ ଜାଗାରେ ସେତିକି ଖୋଳି ଖୋଳି ଖୋଳି ଖୋଳି ଯାଇଥାନ୍ତା, ସେ ପାଣି ଟିକେ ପାଇଥାନ୍ତା। ତେଣୁ ପରିଶ୍ରମଟା ବା ଅଧ୍ୟବସାୟ ପରିଶ୍ରମ ଲକ୍ଷ୍ୟକୁ ଆମେ ସ୍ଥିର କରିବା ଆଉ ସେଇ ଦିଗରେ ଆମେ କର୍ମ କରିବା, ପରିଶ୍ରମ କରିବା, ତାହେଲେ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା ନିଶ୍ଚିତ ରୂପେ। କାହାକୁ ଆମେ ଭଲ ବ୍ୟକ୍ତିତ୍ୱ କହିବା, ତା ମାନେ ଆମକୁ ଯେତେବେଳେ ଗୋଟେ ପିଲାଟିକୁ କହନ୍ତି ଏ କି ସୁନ୍ଦର ପିଲାଟି ବା କେତେ ବିନମ୍ରତା ତା ପାଖରେ ଅଛି, ତାର ପିଲାଦିନ ସେଟା ଜଣା ପଡିଯାଏ, ଯେମିତି ତୁଳସୀ ଦୁଇ ପତ୍ରରୁ ବାସିଲା ଭଳିଆ। ତେଣୁ ଯୋଉ ଭଲ ବ୍ୟକ୍ତିତ୍ୱ ମାନେ ସେ ବ୍ୟକ୍ତିର ଆମର ତ ଶିକ୍ଷାକୁ ଯେତେବେଳେ ଆମର ମହାମନୀ ସେମାନେ କୁହନ୍ତି, ଆମର ଏଣ୍ଡ ଅଫ୍ ଦି ଏଜୁକେସନ ଇଜ୍ କ୍ୟାରେକ୍ଟର, ତା ମାନେ ଆମର ଶିକ୍ଷାର ଶେଷ ପରିଣତି ହଉଛି ଆମର ଚରିତ୍ର ଗଠନ। ତେଣୁ ଯଦି ଆମର ଚରିତ୍ର ଗଠନ ହେଇପାରିଲାନି, ତାହେଲେ ଆମେ ଯେତେ ଜ୍ଞାନ ଆହରଣ କରିଛେ ତାର କିଛି ମୂଲ୍ୟ ନାହିଁ। ତେଣୁ ଜଣେ ଭଲ ବ୍ୟକ୍ତିତ୍ୱର ସେଇ ପ୍ରକାର ଚରିତ୍ର ହେଇଥିବ, ତା ଭିତରେ ଆମର ଯୋଉ ମାନବୀୟ ମୂଲ୍ୟବୋଧ

ଗୁଡିକ ଅଛି ବା ଯୋଉ ଦୈବ ଗୁଣ ଗୁଡିକ ଭଗବାନ ଆମ ଭିତରେ ଅଛି, କିନ୍ତୁ ଆମେ ତାକୁ ପରିସ୍ଫୁଟନ କରୁନେ। ଦୟା, କ୍ଷମା, କରୁଣା, ସହନଶୀଳତା, ଧୈର୍ଯ୍ୟ, ଏଗୁଡ଼ାକ ହଉଛି ଆମର ଦୈବ ଗୁଣ। ସେଇଗୁଡାକ ଜଣେ ଭଲ ବ୍ୟକ୍ତି ପାଖରେ ରହିଥାଏ, ତେଣୁ ତାକୁ ଆମେ କହିବା ଭଲ ବ୍ୟକ୍ତିତ୍ୱ। କେମିତି ସବୁବେଳେ ସେ ଅନ୍ୟର ସେବାରେ ଲାଗିପାରିବ, ତାର ସେ କେମିତି ନିଃସ୍ୱାର୍ଥପର ହବ, ତା ହୃଦୟ କେମିତି କୋମଳ ହବ, ତା ଭିତରେ କପଟତା ରହିବନି, ତେଣୁ ଏଇ ଯୋଉ ଗୁଣ ଗୁଡିକ ତା ଭିତରେ ମାନେ ଉଦ୍ରେକ କରିବା ପାଇଁକା ସେ ସବୁବେଳେ ତାର ଲକ୍ଷ୍ୟକୁ ସ୍ଥିର କରିବ। ତା ମାନେ ମୁଁ ଏୟା ହେବି, ମୁଁ ଜଣେ ଭଲ ମଣିଷ ହେବି, ମୁଁ ଭଲ ଅନ୍ୟର ଉପକାର କରିବି। ତେଣୁ ଏଇଟା ହଉଛି ଜଣେ ଭଲ ବ୍ୟକ୍ତିତ୍ୱ ଗଠନରେ ଏଇଟା ହଉଛି ତାର ଲକ୍ଷ୍ୟର ମହତ୍ତ୍ୱ, ବା ଏଇ ଲକ୍ଷ୍ୟ ତାର ରହିବା ଉଚିତ।

ବ୍ୟକ୍ତିଗତ ରୂପାନ୍ତରଣ ହେଲା, ଆମମାନଙ୍କରେ ବି ସେମିତି ବ୍ୟକ୍ତିଗତ ରୂପାନ୍ତରଣ ହବ। ଯେତେବେଳେ ଆମେ ଆମର ଲକ୍ଷ୍ୟକୁ ଠିକ୍ସେ ବୁଝିବା, ପ୍ରକୃତରେ ଆମ ଆମର ଜନ୍ମ କଣ ପାଇଁ ହେଇଛି, ଆମେ କାହିଁକି ସଂସାରକୁ ଆସିଛେ, କାହିଁକି ଭଗବାନ ଆମକୁ ଏ ସୁନ୍ଦର ଦୁର୍ଲଭ ଶରୀରଟି ଦେଇଛନ୍ତି, କଣ ପାଇଁ ଖାଇ ପିଇ ଏମିତି ସମୟ ଅତିବାହିତ କରିକିରି ଭୋଗ କରି ଏମିତି ଘର ଦ୍ୱାର କରିକିରି ମରିଯିବା ପାଇଁ, ସେଇଟା ପାଇଁ ନୁହେଁ। ତେଣୁ ଅର୍ଜୁନ ଯେମିତି ବୁଝିଥିଲେ ଆମେ ସେମିତି ବୁଝିଯିବା, ତାହେଲେ ସେଇଟା ହବ ଆମର ବ୍ୟକ୍ତିଗତ ରୂପାନ୍ତରଣ। ତେଣୁ ଯେତେବେଳେ ଆମର ବ୍ୟକ୍ତିଗତ ରୂପାନ୍ତରଣ ହବ, ଗୋଟେ ବ୍ୟକ୍ତି ହିଁ ସମାଜକୁ ଯିବ, ଜାତିକୁ ଯିବ। ତେଣୁ ଯଦି ସମସ୍ତଙ୍କର ଏମିତି ରୂପାନ୍ତରଣ ହବ, ତାହେଲେ ଆମ ସମାଜ, ଆମ ଜାତି ସବୁଯାକ ମାନେ ଯେମିତି ଗୋଟେ ସୁଧ ସୁବର୍ଣ୍ଣ ପାଲଟି ଯିବେ, ଯୋଉଟାକି ଭଗବାନ ଚାହାନ୍ତି। ଭଗବାନ କୁହନ୍ତି, ମୁଁ ତତେ ଗୋଟେ ସୁବର୍ଣ୍ଣ ସୁଧ ସୁବର୍ଣ୍ଣ କରିକିରି ସଂସାରକୁ ଛାଡ଼ିଥିଲି, ତା ଦେହରେ ମୋଟେ ଖାଦ ନଥିଲା। ତେଣୁ ଯଦି ତୁ ଧରେ ଖାଦ ମିଶେଇଲୁ, ସେ ଖାଦଟାକୁ ତୁ କାଢିବୁ, ତୁ ଖାଦଟା କାଢିଲେ ଯାଇକି ସୁନା ହେଲେ ଯାଇକି ମୁଁ ହଉଛି ସୁନା। ତେଣୁ ସୁନାରେ ସୁନା ମିଶିବ, ଖାଦ ଥିଲେ ସୁନା ସେଇଟା ମିଶିବନି ମୋ ସାଙ୍ଗରେ। ତେଣୁ ସେ ଖାଦଟାକୁ ତୁ କାଢିବୁ। ତେଣୁ ଆମେ ବ୍ୟକ୍ତିଗତ ଲକ୍ଷ୍ୟ ଆମର ଯୋଉଟା ଭଗବତ ପ୍ରାପ୍ତି, ସେଇଠିକି ଆମେ ଯିବା। ତା ସହିତ ସବୁ ବ୍ୟକ୍ତିଗତ ଯଦି ରୂପାନ୍ତରଣ ହେଇଗଲା, ଆମର ଜାତୀୟ ଲକ୍ଷ୍ୟ ବି ପୂରଣ ହେଇଯିବ, ବା ଆମର ଯୋଉ ଜାତି ବା ଭଗବାନଙ୍କର ଯୋଉ ସୁବର୍ଣ୍ଣ ଯୁଗ ଆମେ ଯୋଉଟା କହୁଛେ, ରାମରାଜ୍ୟର ଯୋଉ ସ୍ୱପ୍ନ ଦେଖନ୍ତି ପ୍ରଭୁ, ଯୋଉ ରାମରାଜ୍ୟରେ କାହା ଭିତରେ ଶତ୍ରୁତା ନଥିବ, ମାନେ କେହି କାହାକୁ ଘୃଣା କରୁନଥିବେ, କେହି କାହାର କାହା ପ୍ରତି ହିଂସା ନଥିବ, ଈର୍ଷା ନଥିବ, ଦ୍ୱେଷ ନଥିବ, ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିବ ଭଗବତ ପ୍ରାପ୍ତ, ସେଇଠିକି ଆମେ ଯିବା। ଆମର ଏଇଟା ଘର ନୁହେଁ, ଏଇଟା ଗୋଟେ ପାନ୍ଥଶାଳା। ଏଇ ପାନ୍ଥଶାଳାରେ ଆମେ ଦି ଦିନର ମାତ୍ର କୁଣିଆ, ତେଣୁ ଆମେ ତାକୁ ମୋର ମୋର କରି କାହିଁକି ଜାବୁଡ଼ିକି ଧରୁଛେ। ଆମର ଅସଲ ଘର ହଉଛି ସେଇଟା, ଆମେ ସେଇଠିକି ଯିବା। ତାହେଲେ ଆମର ବ୍ୟକ୍ତିଗତ ରୂପାନ୍ତରଣ ସହ ଆମ ଜାତି, ଆମ ସମାଜ ବି ରୂପାନ୍ତରଣ ଘଟିବ। ତେଣୁ ପରସ୍ପର ପୁରା ଅଙ୍ଗାଙ୍ଗୀ ଭାବେ ଜଡିତ, ବ୍ୟକ୍ତିକୁ ନେଇକିରି ହିଁ ସମାଜ, ବ୍ୟକ୍ତିକୁ ନେଇକିରି ହିଁ ଜାତି। ତେଣୁ ଆମେ ରୂପାନ୍ତରିତ ହବା, ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିବା, ଏବଂ ଆମର ଯୋଉ ଆମ ଦେଶ ପାଇଁ, ଆମର ଜାତି ପାଇଁ ଯାହା କର୍ତ୍ତବ୍ୟ ଅଛି, ଯୋଉଟାକି ଆମର ଅତୀତର ମହାପୁରୁଷ ମାନେ କେତେ କଣ କରିଛନ୍ତି, କେତେ କଣ କରିଯାଇଛନ୍ତି, ଆମ ଦେଶ ଯେତେବେଳେ ସ୍ୱାଧୀନ ହେଇନଥିଲା କେତେ କଷ୍ଟ ଭୋଗିଛନ୍ତି ଆମର ଅତୀତର ମହାପୁରୁଷ ମାନେ, ଅତୀତର ସ୍ୱାଧୀନତା ସଂଗ୍ରାମୀ ମାନେ, ତାଙ୍କୁ ସବୁ ମନେ ପକେଇବା। ତାଙ୍କର କଣ ଲକ୍ଷ୍ୟ ଥିଲା, ମାରିବି ମରିବି, ମୁଁ ମରିବି ପଛକେ କିନ୍ତୁ ମୋ ଦେଶ ପାଇଁ କାମ କରିବି। ଏଇଠି ମନେ ପଡୁଛି ଗୋଟିଏ ପଦ ଆମର ମଧୁବାବୁଙ୍କର, ମଧୁବାବୁଙ୍କର ଯୋଉ ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ସାହସ ପଡୁ ନାହିଁ କି ତୋ ମନେ। ସେଇଠି ଆଉ ଗୋଟେ ପଦ କହିଛନ୍ତି, ଜାତି ନନ୍ଦୀ ଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ ଟାଣେ କିରେ ଗାଡି, ଦାନାର ତୋବଡା ଘୋଡା ମୁହେଁ ବନ୍ଧା ଥିଲେ। ମନେ ପଡିଗଲା ସେଇ ଦୁଇଟି, ତାମାନେ ଆମେ କେମିତି ବା ଆମ ଦେଶ ପାଇଁ ବା ଜାତି ପାଇଁ ଆମର ଦାୟିତ୍ୱ କଣ, ଆମର କର୍ତ୍ତବ୍ୟ କଣ, କେତେ ନିଃସ୍ୱାର୍ଥପର ଆମେ ହବା। ଯଦି ଗୋଟେ ଘୋଡା ପାଟିରେ ଦାନାର ତୋବଡା ବାନ୍ଧି ଦିଆଯାଏ, ସେ କଣ କେବେ ଗାଡିକି ଟାଣିବ? ଟାଣିବନି। ତେଣୁ ଆମର ଏଇ ଯୋଉ ସ୍ୱାର୍ଥ ରୂପକ ଯୋଉ ମାନେ ଦାନା ଗୁଡିକ ଆମେ ବାହାର କରିବା ଦରକାର, ଯଦି ଆମେ ଆମର ଜାତିର ଉନ୍ନତି ଚାହୁଁଥିବା। ସେଇଠି ବିବେକାନନ୍ଦ ବି ଥରେ କହିଥିଲେ, ତାଙ୍କୁ ଯେତେବେଳେ ପଚରାଗଲା ଯେ ତମେ କଣ ଆମ ଦେଶକୁ ସ୍ୱାଧୀନତା ଆଣିଦେଇପାରିବ, ନା ହଁ ଆଣିଦେଇପାରିବି, କଣ କଲେ ଆଣିଦେଇପାରିବ, ନା ମତେ 100 ଜଣ ନିଃସ୍ୱାର୍ଥପର ଯୁବକ ଯଦି ଦେଇଦବ ମୁଁ ଦେଶର ସ୍ୱାଧୀନତା ଆଣିଦେବି। ଭାବନ୍ତୁ 100 ଜଣ କେମିତିକା ଯୁବକ, ନିଃସ୍ୱାର୍ଥପର, ଯୋଉମାନେ ଦେଶପ୍ରେମୀ, ଯୋଉମାନେ ଦେଶ ପାଇଁ ଜୀବନ ଦବା ପାଇଁ ଇଚ୍ଛୁକ, ପୁରା ତତ୍ପର, ସେଇମାନଙ୍କ ମାଧ୍ୟମରେ ମୁଁ ସ୍ୱାଧୀନତା ଆଣିଦେବି। ତେଣୁ ଏଇଟା ହଉଛି ଆମର ବ୍ୟକ୍ତିଗତ ଏବଂ ସାମାଜିକ, ଆମର ରୂପାନ୍ତରଣ ହେଲେ ସମାଜର ରୂପାନ୍ତରିତ ହବ। ଆଉ ଆମେ ଆମର ଯୋଉଟା ଲକ୍ଷ୍ୟସ୍ଥଳ, ଯୋଉ ଲକ୍ଷ୍ୟସ୍ଥଳ ବା ଯୋଉ ଜୀବ ଯୋଉ ସ୍ତୁତି କରିକିରି ଆସିଛି ତା ମାତୃଗର୍ଭରୁ, ତାଙ୍କରି ପାଖରେ ଯାଇକିରି ଲୀନ ହବ, ସେଇ ଲକ୍ଷ୍ୟସ୍ଥଳରେ ସେ ପହଞ୍ଚି ପାରିବ। ଶିକ୍ଷକ ଥିଲି, ଗୁରୁ ତ ନୁହଁ, କାରଣ ମୁଁ ତ ବିଦ୍ୟା ଦାନ କରିନି, ଅର୍ଥ ଉପାର୍ଜନ କରିକିରି ମୁଁ ବିଦ୍ୟା ଦଉଥିଲି ଶିକ୍ଷକ ହିସାବରେ। କିନ୍ତୁ ଯେତେବେଳେ ମୁଁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆଧ୍ୟାତ୍ମିକ ଦିଗରେ ମୋର ମନ ଟିକେ ଟିକେ ଟାଣିଲା, ତେଣୁ ମୁଁ ସେଥିରେ ଗଲି, ବିଭିନ୍ନ ପୁସ୍ତକ ଅଧ୍ୟୟନ କଲି, ମୁଁ ସେଠୁ ଆସ୍ତେ ଆସ୍ତେ ମୋର ଯୋଉ ବ୍ୟକ୍ତିଗତ ରୂପାନ୍ତରଣ ହେଲା, ଏବେ ମୁଁ ସେଇ ଲକ୍ଷ୍ୟରେ ହିଁ ଧାଇଁଛି। ତେଣୁ ମୋ ଭିତରେ ଗୋଟେ ଅଛି, ମୁଁ ନିଶ୍ଚିତ, ଯେମିତି ନଦୀ ଯାଇକିରି ସମୁଦ୍ରରେ ମିଶିଲା, ତାହେଲେ ମୁଁ କାହିଁକି ମିଶିବିନି? ଏ ଜନ୍ମରେ ନ ହେଇପାରେ, କୋଉ ଜନ୍ମରେ ଗୋଟେ ହବ, କିନ୍ତୁ ମୁଁ ମୋର ଲକ୍ଷ୍ୟ ସ୍ଥିର ରଖିଛି, ମୁଁ ନିଶ୍ଚିତ କୋଉ ଜନ୍ମରେ ନା ନାହିଁ ମୁଁ ଭଗବାନଙ୍କ ପାଦ ପଦ୍ମରେ ଲୀନ ହେବି ନା ହେବି। ତେଣୁ ମୋର ଶେଷରେ ସମସ୍ତଙ୍କୁ ସେଇ ଗୋଟିଏ ଜିନିଷ ନିବେଦନ, ଆମେ ସମସ୍ତେ ଏଇ ଯୋଉ ସାଂସାରିକ ଲକ୍ଷ୍ୟ ପୂରଣ ଯୋଉ ଆମେ କରୁଛେ ବିଭିନ୍ନ ପଦପଦବୀରେ ରହିକିରି, କିନ୍ତୁ ଆମର ଯୋଉଟା ଜୀବନର ଅସଲ ଲକ୍ଷ୍ୟ ତାକୁ କେବେ ଭୁଲିବାନି, କାରଣ ତାକୁ ଯଦି ଆମେ ଭୁଲିଯିବା, ପୁଣି ସେହି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ପୁନରପି ଜନମଂ ପୁନରପି ମରଣଂ ପୁନର

0: ହଁ, ଲକ୍ଷ୍ୟ ବିଷୟରେ କିଛି ସୁନ୍ଦର ପୌରାଣିକ କଥା ଅଛି, ଯେମିତିକି ଭାଗୀରଥଙ୍କ ତପସ୍ୟା କଥା।
1: ହଁ, ଭାଗୀରଥଙ୍କର ଲକ୍ଷ୍ୟ ଥିଲା ପୃଥିବୀ ପୃଷ୍ଠକୁ ମା ଗଙ୍ଗାଙ୍କୁ ଆଣିବା, ଆଉ ଏହି କାମ ବହୁତ କଷ୍ଟକର ଥିଲା।
0: କିନ୍ତୁ ସେ ବର୍ଷ ବର୍ଷ ଧରି କଠିନ ତପସ୍ୟା କଲେ, ଆଉ ଶେଷରେ ମା ଗଙ୍ଗାଙ୍କୁ ପୃଥିବୀକୁ ଅବତରଣ କଲେ। ଦୃଢ଼ ସଂକଳ୍ପ ଥିଲେ ଅସମ୍ଭବ କାମ ବି ସମ୍ଭବ ହୋଇପାରିବ।
1: ହଁ, ଠିକ୍ ସେହିଭଳି ମହାଭାରତରେ ଗୁରୁ ଦ୍ରୋଣ ନିଜ ଶିଷ୍ୟମାନଙ୍କର ଏକାଗ୍ରତା ପରୀକ୍ଷା କରୁଥିଲେ।
0: ସେ ଗଛ ଉପରେ ଏକ କୃତ୍ରିମ ପକ୍ଷୀ ରଖି ପଚାରିଲେ, ତୁମେ କ'ଣ ଦେଖୁଛ? ଅନ୍ୟ ଶିଷ୍ୟମାନେ କହିଲେ, ଗଛ, ଡାଳ, ପକ୍ଷୀ।
1: କିନ୍ତୁ ଅର୍ଜୁନ କହିଲେ, ମୁଁ କେବଳ ପକ୍ଷୀର ଆଖିକୁ ଦେଖିପାରୁଛି। ତାପରେ ଦ୍ରୋଣାଚାର୍ଯ୍ୟ ତାଙ୍କୁ ତୀର ଛାଡ଼ିବାକୁ କହିଲେ,
0: ଆଉ ଅର୍ଜୁନ ସିଧା ପକ୍ଷୀର ଆଖିକୁ ଲକ୍ଷ୍ୟ ଭେଦ କଲେ। ହଁ, ଯେତେବେଳେ ଆମର ଧ୍ୟାନ କେବଳ ଲକ୍ଷ୍ୟ ଉପରେ ରହେ, ସଫଳତା ନିଶ୍ଚୟ ମିଳିଥାଏ।

0: ଏ ବିଷୟରେ ନିଶ୍ଚିତ ଭାବରେ ଭାବିବା କଥା ଯେ ଗୋଟିଏ ବିଦ୍ୟାଳୟରେ ପଢ଼ୁଥିବା ଗୋଟିଏ ଶ୍ରେଣୀରେ ଶିକ୍ଷକ ବା ଶିକ୍ଷୟିତ୍ରୀ ସମସ୍ତଙ୍କୁ ଏକାଭଳି ପଢ଼ାନ୍ତି, ପିଲାମାନେ ବି ଗୋଟିଏ ପୁସ୍ତକରୁ ପଢ଼ିଥାନ୍ତି।
1: ହଁ, ସମସ୍ତଙ୍କ ପାଖରେ ଏକା ରକମର ବହି ଥାଏ, ହେଲେ ସେ ପିଲାମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ହିଁ କାହିଁକି ସଫଳ ହୁଅନ୍ତି ଆଉ ଅନ୍ୟମାନେ କାହିଁକି ପଛରେ ରହିଯାନ୍ତି। ଏହାର ଗୋଟିଏ ବଡ଼ କାରଣ ହେଲା ଲକ୍ଷ୍ୟ।
0: ସ୍ୱପ୍ନ ସମସ୍ତେ ଦେଖନ୍ତି, କିନ୍ତୁ ଯେଉଁ ସ୍ୱପ୍ନକୁ ସମୟସୀମା, ପରିଶ୍ରମ ଆଉ ଯୋଜନା ସହ ଯୋଡ଼ାଯାଏ ସେହି ସ୍ୱପ୍ନ ଲକ୍ଷ୍ୟରେ ପରିଣତ ହୁଏ।
1: ଲକ୍ଷ୍ୟ ଆମକୁ କହେ ଆମେ କେଉଁଠାକୁ ଯିବାକୁ ଚାହୁଁଛୁ ଆଉ କିପରି ସେ ଜାଗାରେ ପହଞ୍ଚିପାରିବା।
0: ଗୋଟିଏ ମଞ୍ଜିର ଲକ୍ଷ୍ୟ ହେଉଛି ଗଛ ହେବା। ସେ ମାଟି ତଳେ ଅନ୍ଧାରରେ ରହିଥାଏ, ବର୍ଷା ଝଡ଼ ସହିଥାଏ, ତଥାପି ନିଜ ଲକ୍ଷ୍ୟ କେବେ ଛାଡ଼େ ନାହିଁ।
1: ଶେଷରେ ସେ ଏକ ବିଶାଳ ବୃକ୍ଷରେ ପରିଣତ ହୁଏ ଆଉ ଆମ ଜୀବନ ମଧ୍ୟ ଠିକ୍ ସେହିଭଳି।
0: ଲକ୍ଷ୍ୟ ଆମକୁ ଶିଖାଏ ଯେ ବିଫଳତା ଶେଷ ନୁହେଁ, ବରଂ ସଫଳତାର ଗୋଟିଏ ପାହାଚ। ଯେଉଁମାନେ ନିଜ ଲକ୍ଷ୍ୟ ପ୍ରତି ସତ୍ୟନିଷ୍ଠ ରହନ୍ତି ସେମାନେ ଦିନେ ନା ଦିନେ ନିଶ୍ଚୟ ସଫଳ ହୁଅନ୍ତି।

0: ତେବେ ଶେଷରେ ଏତିକି କହିବୁ, ଲକ୍ଷ୍ୟ ହେଉଛି ଆମ ଜୀବନର ପଥ ପ୍ରଦର୍ଶକ।
1: ଲକ୍ଷ୍ୟ ବିନା ଜୀବନ ଦିଗହୀନ। କିନ୍ତୁ ଆମର ଲକ୍ଷ୍ୟ କେବଳ ଭଲ ଚାକିରି, ଧନ କିମ୍ବା ଖ୍ୟାତି ଅର୍ଜନ କରିବା ନୁହଁ। ବରଂ ଆମର ପ୍ରକୃତ ଲକ୍ଷ୍ୟ ହେବା ଉଚିତ ଯେ ଜଣେ ଭଲ ମଣିଷ ହେବା, ସମାଜ ଆଉ ଦେଶ ପାଇଁ କିଛି ଉପକାର କରିବା, ଆଉ ନିଜ ଜ୍ଞାନ, ଚରିତ୍ର, କର୍ମ ମାଧ୍ୟମରେ ଅନ୍ୟମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା।
0: ଜୀବନରେ ସମୟର ମୂଲ୍ୟ ବୁଝି ଶୃଙ୍ଖଳା ବଜାୟ ରଖି ସକାରାତ୍ମକ ମନୋଭାବ ସହ ଆଗକୁ ବଢ଼ିଲେ ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରିବ। ଲକ୍ଷ୍ୟ ଯେତେ ଉଚ୍ଚ ହେବ, ପରିଶ୍ରମ ସେତେ ଗଭୀର ହେବ।
1: ପରିଶ୍ରମ ଯେତେ ଗଭୀର ହେବ, ସଫଳତା ସେତେ ଉଜ୍ଜଳ ହେବ।
0: ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ କେବଳ ନିଜେ ଆଗକୁ ବଢ଼ିବା ନୁହଁ,
1: ବରଂ ଅନ୍ୟମାନଙ୍କ ପାଇଁ ଆଲୋକର ପଥ ହେବା। ତେବେ ଗବାକ୍ଷରେ ଆଜି ଶୁଣିଲେ ଲକ୍ଷ୍ୟର ଶେଷ ଭାଗ। ଲକ୍ଷ୍ୟ ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ଭାରତୀ ସାହୁ। ତାହେଲେ ଆଜିର ଗବାକ୍ଷରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।
1: ନମସ୍କାର।

ବର୍ଣ୍ଣମୟ ବର୍ଣ୍ଣାଳୀ ଶୁଣିଲେ କାର୍ଯ୍ୟକ୍ରମ ଗବାକ୍ଷ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ସୁର ଲହରୀ କାର୍ଯ୍ୟକ୍ରମ, ଶିଳ୍ପୀ ନେଲେ ଗୋପାଳକୃଷ୍ଣ ବେହେରା ଏବଂ ଜ୍ୟୋତିର୍ମୟୀ ମହାପାତ୍ର। ସକାଳ 8:45 ପ୍ରଚାର କରିବୁ ସୁଗମ ସଙ୍ଗୀତ, ଶିଳ୍ପୀ ନେଲେ ବବୁଲ ସୁପ୍ରିୟ, ଇରା ମହାନ୍ତି ଏବଂ କୁମାର ପାପି। ଟେଲିଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ପ୍ରଚାର କରିବୁ ସକାଳ 9:00। ପୂର୍ବାହ୍ନ 10:05 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 10:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଲୋକଗୀତ ଶୁଣିବେ ଦିନ 11:00। ତଥ୍ୟ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ଶେଷରେ ଗୀତିକାର କୀର୍ତ୍ତନ ନାରାୟଣ ପାଢ଼ୀଙ୍କ ଅନ୍ୟ ରଚନାର ଦ୍ୱୈତ କଣ୍ଠରେ ଗୋପାଳକୃଷ୍ଣ ବେହେରା ଏବଂ ଜ୍ୟୋତିର୍ମୟୀ ମହାପାତ୍ର।

0: ଶେଷ ହେଲା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶିଳ୍ପୀ ନେଇଥିଲେ ଗୋପାଳ କୃଷ୍ଣ ବେହେରା ଏବଂ ଜ୍ୟୋତିର୍ମୟୀ ମହାପାତ୍ର। ଗୀତ ରଚନା କୀର୍ତ୍ତନ ନାରାୟଣ ପାଢ଼ୀ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ କୁମାର ପାପି।

ಶಿಶುಗಳ ಸುಗಮ ಸಂಗೀತರ ಕಾರ್ಯಕ್ರಮ ಆಕಾಶವಾಣಿ ಜಯಪುರ ପ୍ରଚାର କରୁଛୁ। ଟେଲିଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଉପସ୍ଥାପନା ରଞ୍ଜନ କୁମାର ବେହେରା।

0: ନମସ୍କାର। ଯିଏ ଅନ୍ୟର ଜୀବନରେ ଆଲୋକିତ କରେ ତାର ଜୀବନରେ କେବେ ଅନ୍ଧକାର ରହେ ନାହିଁ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣମାନଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତାହେଲେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ, ଡାଏଲ୍ ଆକାଶବାଣୀ।
1: ନମସ୍କାର।
0: ହଁ ନମସ୍କାର,
1: ଲକ୍ଷ୍ମୀ ନାରାୟଣ ବାଗ କହୁଥିଲି, ଗ୍ରାମ ସିଂହ ଜିଲ୍ଲା ସୁବର୍ଣ୍ଣପୁର।
0: ଆଚ୍ଛା ବାଘ ବାବୁ, କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଆଜି ଦେବେ ଆଜ୍ଞା ଗୋଟେ ପୁରୁଣା ଗୀତଟେ ଦେବେ ଆଜ୍ଞା, ସମ୍ବଲପୁରୀ ଗୀତଟେ।
0: ଆଚ୍ଛା କଣ ଗୀତ?
1: ଗୀତଟି ହଉଛି, ଆଗର କଥାକେ ଏବେ ରଖିଥା, ଲବଙ୍ଗ ଲତା ହଲୁଥା ଝୁଲୁଥାରେ, ଲବଙ୍ଗ ଲତା ହଲୁଥା ଝୁଲୁଥାରେ।
0: ଆଉ କାଣା ଖବର ବାଘ ବାବୁ?
1: ଖବର ଆଜ୍ଞା ବହୁତ ବଢିଆ ଅଛେ, କାନ୍ଦି ଲାଗିଗଲ ମୌସମ ଖରାପ ହେଇଗଲା, ଆଉ ବର୍ଷା ବି ଟିକେ ଆସିଗଲା, ବୋଲେ ଥଣ୍ଡା ବି ବେଶୀ ନାହିଁ କି ଗରମ ବି ବେଶୀ ନାହିଁ, ବଢିଆ ବହୁତ ଠିକ ଅଛି ଆଜ୍ଞା।
0: ଆଚ୍ଛା ଆପଣଙ୍କ ଆଡ଼େ ବର୍ଷା ଆରମ୍ଭ ହେଇଗଲାଣି?
1: ହଁ ଆଜ୍ଞା, କାଲି ବର୍ଷିଲା ଆଜ୍ଞା, ସକାଳୁ ନହେଲେ 10 ବଜେ ପର୍ଯ୍ୟନ୍ତ ଆଜ୍ଞା।
0: ତାମାନେ ଏଇ ଯୋଉ ବର୍ଷା ବର୍ତ୍ତମାନ ଆରମ୍ଭ ହେଲା, ଚାଷବାସ ପାଇଁ ଭଲ କି?
1: ଚାଷବାସ ପାଇଁ ଆଜ୍ଞା ଦେଖନ୍ତୁ, ସେମିତି ତ କଣ ହଲ ଭଲ କିଛି ନାହିଁ, କିନ୍ତୁ ଯାହା ହବ ଆମର ଡାଲୁଆ କିଛି ହଉଛି, ଡାଲୁଆ ଆମେ ପଲା ଏଇଟା ପକେଇକି ତାପରେ ଆମେ ଡାଇରେକ୍ଟ ଜୁଟାବୁ ଆଜ୍ଞା, ଆଉ ବୁନାବୁନି ଟିକେ ସିଷ୍ଟମ ଟିକେ କମିଯାଉଛି ତ ଅଧିକା ଦରକାର ତାର ମାନେ।
0: ଆଚ୍ଛା ଏଇ ଯୋଉ ଆପଣଙ୍କର ଶିବ ବିବାହ ହେଲା ଆପଣଙ୍କ ଆଡ଼େ?
1: ଶୀତଳ ବିବାହ ପାଖେ ହୁଏନି ଆଜ୍ଞା, କିନ୍ତୁ ବଲାଙ୍ଗୀର ସମ୍ବଲପୁର ହୁଏ ଆଜ୍ଞା।
0: ଶୀତଳ ଷଷ୍ଠୀ ଯାହା କୁହାଯାଏ
1: ଆଜ୍ଞା।
0: ଆପଣଙ୍କର ଗାଁରେ ହଉନି?
1: ଗାଁରେ ହଉନି ଆଜ୍ଞା।
0: ଆଚ୍ଛା ବଲାଙ୍ଗୀର ହଉଛି ଆଉ ସମ୍ବଲପୁରରେ?
1: ଆଉ
0: କୁଆଡେ ଯିବାର ପ୍ଲାନ ନାହିଁ ଆପଣଙ୍କର?
1: ଆଚ୍ଛା
0: ଚାଷ ମାନେ କଣ, ଧାନ ଚାଷ କରିବେ? ଠିକ ଅଛି, ଆଜି ଆପଣ ପ୍ରଥମ ଶ୍ରୋତା, ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣେଇ ଦଉଛୁ। ହଁ କୁହନ୍ତୁ।
1: ସହଦେବପୁର ଅମିତ ଭୋଇ, ଆଦିତ୍ୟ ଶର୍ମା, ଦୁର୍ଗାଧର ରଣା, ବିକ୍ରମ ସାହୁ, ସାଧାରଣ ମେହର, ବାସୁଦେବ ମେହର, ମୁରଲୀ ମେହର, ଶାନ୍ତନୁ ପଣ୍ଡା, ରବୀନ୍ଦ୍ରନାଥ ମେହର, ମୁନା ପଣ୍ଡା, ସ୍ୱର୍ଣ୍ଣ ପ୍ରଭାକର, ଯଶବନ୍ତ ପାଇକ, ନରେନ୍ଦ୍ର କୁମାର ସାହୁ, ବିଶ୍ୱନାଥ ହରତ ପୁରିଆ, ପଞ୍ଚାନନ ପଞ୍ଚବିହା, ରୂପେନ୍ଦ୍ର ସୁନା, ଯୁବଲ ସାହୁ, ଚୈତନ୍ୟ ପଟେଲ, ପରମସନୀ ସାହୁ, ଆଉ ଆମ ସୁଖଦେବା କିରମିକ ଭୋଇ, ଜୟରାମ ମୁଖର୍ଜୀ, ଆଉ ଜଗନ୍ନାଥ ସାହୁ, ଲୋକନାଥ ପ୍ରଧାନ।
0: ତେବେ ଠିକ ଅଛି, ଆପଣ ଗୀତ ଶୁଣନ୍ତୁ, ଆପଣଙ୍କର ସାଙ୍ଗସାଥୀ ମାନେ ମଧ୍ୟ ଶୁଣନ୍ତୁ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: କେମିତି ହଉଥିଲା?
1: ଆମେ ସେତିକିବେଳେ ଭୋଜି ଭାତ ଦଉଥିଲୁ ଆଜ୍ଞା, ତଲେ ବସିକିରି ଖାଉଥିଲେ, ଖଲି ଦନା ସିଷ୍ଟମ ଥିଲା। ଆଉ ଆମେ କାଣା କରୁଥିଲୁ, ସେ ବିହାରରେ ରକତ ଧାର ନାଇଁ କରୁ ବୋଲିକିରି ଆମେ ମାଛ ମାଂସ ନାଇଁ କରୁଥାଇ। ଆମର ହଉଛି କ୍ଷୀରି ପିଠା ଆଉ ଆରସା, ଆରସା ପିଠା ଦେଲେ ବିହା ଏକ ନମ୍ବର।
0: ଏବେ ସବୁକିଛି ପରିବର୍ତ୍ତନ ହେଇଗଲା,
1: କେତେ କେତେ ଆଜ୍ଞା ପୁରା 99% ପରିବର୍ତ୍ତନ ହେଇଯାଇଛି।
0: ଠିକ ଅଛି ରବୀନ୍ଦ୍ର ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗାନାଟି ଶୁଣି ଦଉଛୁ।
1: ଆଜ୍ଞା ରହିଲି, ଜୟ ସୀତାରାମ।
0: ଜୟ ସୀତାରାମ।

0: प्रत्येक माइलस्टोन लोक विश्वास गोटे जड़ भाया चमके चेटिनार्ड मैक्स क्रीट सीमेंट आपण कंक्रीट रवश्यकता गोटे नाम चेटिनार्ड सीमेंट।
1: हेलो डायल आकाशवाणी।
2: हेलो आज्ञा, दोलगोविंद मिश्र सुलेगा किरमरा ब्लॉक जासवा जिला रु कहू।
1: कहंतु आपणकर पसंद रो उड़िया गीत।
2: बंधु महांती फिल्म रो नमस्ते प्रभु जगन्नाथ, फिल्म रो ना होची बंधु महांती।
1: कणा खबर
2: भणिया? आज्ञा आपन मन करे कथा लागले आ भणिया आइस। आज्ञा
1: पूरा पूरी भल। तो
2: मुई तो कहिथिले आज्ञा गला तरे हफ्ते छाड़ी करे हफ्ते करबी आज्ञा कहि।
1: अच्छा अच्छा, आउ वर्षा आसिलानी?
2: आज्ञा वर्षा टिके होइछि आज्ञा, काली टिके वर्षा हला संध्या दे, आउ आजि सकाले वर्षा हैनि किंतु मेघवार पाग अछि, टिके भलो लागुछि आज्ञा।
1: माने गरम हेते नाही?
2: नाही गरम टिके ते नाही, कमीछि टिके आज्ञा।
1: तबे दोलगोविंद बाबू आपणक समय रे बाहागर सब केमती होतला कोहंतु?
2: आज्ञा जेतेबेले आमर समय थिला या आमे एबे भी तो बाहागर करि जाउछु, मु पुरना भी सब बाहा करि जाइछि, माने नै हेले भी 10 वर्ष आगुरु भी बाहा करी जाइछि आज्ञा। केते बेले आज्ञा बाहागरटा बहुत सुंदर बहुत बढ़िया होतला, आउ लोक माने सुनुथिले आज्ञा जे पंडित काणा कहुचे, आउ से बुझुथिले जे हमकु भाई एक्चुअली पंडित कोण कोई करी आमे से सारी किंती आमे काम करी से तापर कहुथिले। आउ आम समय रे जते बेले आमे मुझतिले बाहा जे आज्ञा, आमर ब्राह्मण नीति रे जेंति सब नीति कांते होतला आज्ञा, सब नीति कांते होतला आज्ञा, ଆମର ବନ୍ଦାପନା ବି ହଉଥିଲା ସବୁ, ଆମର ଆମର ଆଜ୍ଞା ଟାଇମରେ ହଉଥିଲା ଆଜ୍ଞା, ହସ୍ତଲଙ୍ଘନ ବି ହସ୍ତଲଙ୍ଘନ ଲଗ୍ନ ବି ଆଜ୍ଞା ପୁରା ଟାଇମରେ କରିବୁ ଦାଏ।
1: अच्छा, ये जो बरजात्री सब आसुले मान के सब मान बाजा बाण ये सब हो नहीं?
2: आज्ञा आगर तो ये कम हो आज्ञा, आउ थे आज्ञा मु मन अच्छे आज्ञा जिते आम छोट थी मो बाबा सहित मान बाहर भी थी जनकर बाहर भी थी आज्ञा।
1: अच्छा,
2: से समय आज्ञा मान बहुत ହେଲେ 40-50 ବର୍ଷ ତଳର କଥା ଅଛି, ମୋର ବାପା ମାନେ ବାହାଘର ଯେତେବେଳେ ତାଙ୍କ ସହିତ ଯାଇଥିଲି ଆଜ୍ଞା,
1: ସେଥିରେ
2: ବାଣ ଫାଣ କିଛି ନେଇଥାଇ ଟ୍ରାକ୍ଟରରେ ଯାଇଥିଲୁ ବାହାର। ଆଉ ଏବେ ଆଜ୍ଞା ଆମ ସମୟରେ ଆଜ୍ଞା ମୁଁ ଯେତେବେଳେ ବାହାରିଲି ଆଜ୍ଞା ବାଣ ଫାଣ ସବୁ ବ୍ୟବହାର ହୋଇଥିଲା।
1: ତାମାନେ ଆପଣଙ୍କର ପ୍ରେମ ବିବାହ ନା ପ୍ରସ୍ତାବ ବିବାହ?
2: ଆଜ୍ଞା ଆମର ତ ଆଜ୍ଞା ପ୍ରସ୍ତାବ ବିବାହ ଆଜ୍ଞା, ଆମେ ଦେଖିକିରି ଆଜ୍ଞା 72 ନମ୍ବର ଝିଅକୁ ଆମେ ପସନ୍ଦ କରିଛୁ ଆଜ୍ଞା।
1: ଆଚ୍ଛା,
2: ଏକସ୍ତଟା ଝିଅ ଦେଖିଲା ପରେ ବାସନ ଝିଅ ପସନ୍ଦ କଲୁ, ଆଉ ଯୋଉ ଝିଅକୁ ଆଜ୍ଞା ମୁଁ ବାହା ବି ହେଇଛି ଆଜ୍ଞା, ସେଟା ଆଜ୍ଞା ମୋର ଜୀବନକୁ ବହୁତ ପରିବର୍ତ୍ତନ କରିଦେଇଛି ଆଜ୍ଞା।
1: କି ପ୍ରକାର ପରିବର୍ତ୍ତନ?
2: କି ପରିବର୍ତ୍ତନ ଆଜ୍ଞା, ମୁଁ ଆମର ଘରର ବି ଅବସ୍ଥା ଯେମିତି ଥିଲା ଆଜ୍ଞା, ଗୋଟେ ବୋହୂ ଆସିଲା ପରେ ଗୋଟେ ଆସିଲା ପରେ ଆମର ଘରର ଅବସ୍ଥା ବି ଚେଞ୍ଜ ହେଇଛି ଆଜ୍ଞା, ଆମେ ଆମେ ଟିକେ ଉନ୍ନତି ବି କରିଛୁ, ଆଉ ଏବେ ଉନ୍ନତି ପଥରେ ହିଁ ଚାଲିଛି।
1: ବଢିଆ, ଭଗବାନ ସେମିତି କରନ୍ତୁ ସବୁବେଳେ ସେମିତି ଉନ୍ନତି
2: ଆଜ୍ଞା। ଆଉ ସେ ଆଜ୍ଞା ଦେଖନ୍ତୁ ସେ ନିଜେ ବି ଏବେ ତାର MBK କାମ କରୁଛି, ନିଜର ଘର ବି ଦେଖୁଛି, ନିଜ ସମସ୍ତଙ୍କୁ ପରିବାରକୁ ବାପା ମାଆକୁ ଆମର ଖାନା ପିନା ଦେଇକରି ସବୁ କାମ କରିକରି ସେ ତାର ଡ୍ୟୁଟି ବି ଦେଖୁଛି ଆଜ୍ଞା।
1: ଆରେ ବା
2: ଆଜ୍ଞା,
1: ଠିକ ଅଛି ଦୋଳଗୋବିନ୍ଦ ବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ। ଆପଣଙ୍କର
2: ଟିକେଟ କରିଦେବେ?
1: ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ
2: ଆଜ୍ଞା। ଆମର

0: ହ୍ୟାଲୋ, ଡାଇଲ ଆକାଶବାଣୀ
1: ସାର୍, ନମସ୍କାର। ମୁଁ ଦୁର୍ଗାଚରଣ ଜେନା, ଲେବର କଲୋନୀ ଜୟପୁରରୁ କହୁଛି।
0: ହଁ, କୁହନ୍ତୁ ଜେନାବାବୁ, କେମିତି ଅଛନ୍ତି?
1: ଭଲ ଅଛି ସାର୍।
0: ପୁରାପୁରି
1: କେମିତି ଅଛନ୍ତି?
0: ହଁ, ପୁରାପୁରି ଭଲରେ ଅଛି।
1: ଆଜ୍ଞା,
0: କୁହନ୍ତୁ ଆଜି କୋଉ ଓଡ଼ିଆ ଗୀତ ଶୁଣିବେ?
1: ଆଜି ବଳିଦାନର ନେଇ ଯାରେ ମେଘ ମତେ ଗୀତଟାକୁ ବଜେଇ ଦେବେ।
0: ଆଚ୍ଛା, ମାନେ ବର୍ଷା ଆସିଲାଣି ବୋଲି ଏମିତି କହୁଛନ୍ତି ନା କଣ?
1: ଆଜ୍ଞା ଆଜ୍ଞା,
0: ବର୍ଷା ଆସିଲା ପରେ ଟିକେ ଭଲ ଲାଗୁଛି?
1: ବହୁତ ଭଲ ଅଛି ଆଜ୍ଞା। ଆଗରେ ଏମିତି ଖରା ହଉଥିଲା, ସମ୍ଭାଳି ହଉନଥିଲା, ଏବେ 4-5 ଦିନ ହେଲା ଟିକେ ଭଲ ଇଏ ଅଛି ଆଉ।
0: ତେବେ ଜେନାବୁ, ଏବେ ଆପଣ ଦେଖୁଥିବେ ବିଭିନ୍ନ ପ୍ରକାର ବାହାଘର।
1: ଆଜ୍ଞା,
0: ଆପଣଙ୍କ ସମୟରେ ବାହାଘର କେମିତି ହଉଥିଲା? କେତେ ରକମର ବାଣ ଫୁଟୁଥିଲା କି କେମିତି ବାଜା ବାଜୁଥିଲା? କେମିତି ଭୋଜିଭାତ ହଉଥିଲା କୁହନ୍ତୁ?
1: ଆମର ସେତେବେଳେ ପ୍ରାୟ ବାଣକୁ ସେତେ ଗୁରୁତ୍ୱ ଦେଉନଥିଲେ। ଇଏ ଘୋଡ଼ା ନାଚ, ବୁଢାବୁଢ଼ୀ ନାଚ, ଏ ପ୍ରକାର ନାଚ ସବୁ ଆସୁଥିଲା। ବାଜା ବି ସାଉଣ୍ଡ ବାଲା ବାଜା ନଥିଲା,
0: ଖାଲି
1: ବାଜା ଥିଲା। ଆଉ ଭୋଜି ଭାତ ହଉଥିଲା, ସମସ୍ତେ ଗୋଟେ ସିଷ୍ଟମରେ ବସିକି ତଳେ ଖାଉଥିଲେ। ଏମିତିଆ ମାନେ ମନ ଇଚ୍ଛା ଯୋଉ ଏବେ କେମିକାଲ ଜିନିଷ ପଡିକିରି ରାଗ ଇଏ ଗୁଡା ହଉଛି ସେତେ ନଥିଲା, ସ୍ୱାସ୍ଥ୍ୟ ସେତେ ଖରାପ ହେଉନଥିଲା। ଏବେ ତ ପାଟିକି ସ୍ୱାଦ ଲାଗୁଛି, ମାତ୍ର ଦେହ ଭୋଜି ଭାତ ଖାଇଦେଲେ

0: ଠିକ୍ ଧରିଦେଉଛି ଆଉ ସବୁ ପ୍ରକାର ଇଏ ହଉଛି ଗଣ୍ଡଳ ଆହୁରି ଆଗରେ ସେତେ ଇଏ ନଥିଲା ଏବେ ଗୁରୁତ୍ୱ ଦେଉଛନ୍ତି ଡ୍ରିଙ୍କ ପିଇକିରି ନାଚିକିରି ଦୁନିଆ ପ୍ରକାର ଗଣ୍ଡଗୋଳ ହଉଛି ବରଯାତ୍ରୀମାନେ ଯୋଉ ଆସୁଛନ୍ତି ଆଗର ପରି ଆଉ ନାହିଁ କାହାକୁ ମାନୁନାହାନ୍ତି କିଛି ନାହିଁ ବହୁତ ଅଲଗା ହେଇଯାଇଛି
1: ଆଚ୍ଛା ଆପଣ ଲକ୍ଷ୍ୟ କରିଥିବେ ଆଗରୁ ନିଜ ନିଜ ଘର ଦାଣ୍ଡରେ ବାହାଘର ହଉଥିଲା
0: ଆଜ୍ଞା
1: ଆଜିକାଲି ସବୁ ମଣ୍ଡପରେ ହଉଛି ଆପଣଙ୍କ ସମୟରେ କୋଉଠି ବାହା ହେଇଥିଲେ କୁହନ୍ତୁ
0: ଆମର ଘରେ ହେଇଥିଲା ସେତେବେଳେ କଣ ବୋଲେ ଏତେ ମଣ୍ଡପ ସୁବିଧା ନଥିଲା ତାପରେ ଲୋକମାନେ ନିଜ ଦୁଆରେ ବାହାଘର ନହେଲେ ସେତେବେଳେ ବନ୍ଧୁ ଇଏ କରୁନଥିଲେ
1: ଆଚ୍ଛା
0: ଆର ଘର ଦ୍ଵାର ବୋଧେ ନଥିବ ତେଣୁକରି ଇଏ ବାହାରେ ଗୋଟେ ଭଡା ନେଇକିରି କରୁଛୁ ବୋଲି ସେଟାକୁ ଗୋଟେ ହୀନ ଦୃଷ୍ଟିରେ ଦେଖୁଥିଲି
1: ଆଚ୍ଛା ଆଚ୍ଛା
0: ଲୋକ ମଧ୍ୟ କମ ସଂଖ୍ୟା ଲୋକ ସଂଖ୍ୟା କମ ଥିଲେ ତେଣୁକରି ସେ ଆଡଜଷ୍ଟ ହେଇଯାଉଥିଲା
1: ଆଜ୍ଞା
0: ଏବେ ତ ସବୁ ସିଷ୍ଟମ ଅଲଗା ଏବେ ସବୁ ଶିକ୍ଷିତ ହେଇଗଲେ ଆଉ ଯୁଗ ପରିବର୍ତ୍ତନ ହେଇଗଲା ମଣ୍ଡପ ନହେଲେ ବାହାଘର ଏବେ ଇଏ ହଉନି ଡିଜେ ନ ବାଜିଲେ ବାହାଘରକୁ ସେଟା ଲେଖା ନାହିଁ ଏଇ ଟାଇପର ସବୁ ସିଷ୍ଟମ ଅଲଗା ହେଇଯାଇଛି ବାଣ ମଧ୍ୟ ଏମିତି ପ୍ରକାର ବାଣ ଫୁଟଉଛନ୍ତି ସେଟା ମାନେ ବୟସ୍କ ଲୋକ ଛୋଟ ପିଲା ରୋଗିଣା ଲୋକ ଏମାନେ ବହୁତ ଦେହ ଖରାପ ହେଇଯିବ
1: ତାମାନେ ଆପଣ କହିବା ଅନୁସାରେ ଆସ୍ତେ ଆସ୍ତେ ଯେମିତି ଲୋକ ସଂଖ୍ୟା ବଢୁଛି ଘର ସଂଖ୍ୟା ବଢୁଛି ତେଣୁକରି ଆଉ ଜାଗା ମିଳୁନି ଲୋକଙ୍କୁ ନିଜ ଘର ଦାଣ୍ଡରେ ବାହା କରିବା ପାଇଁ
0: ଆଜ୍ଞା
1: ତେଣୁକରି ମଣ୍ଡପର ସାହାରା ନେଉଛନ୍ତି
0: ବାଧ୍ୟ
1: ଆପଣ କୋଉ ମସିହାରେ ବାହା ହେଇଥିଲେ
0: ମୁଁ ପ୍ରାୟ 93
1: ଆଚ୍ଛା
0: କୋଉଠି ବାହା ହେଇଥିଲି
1: ଜୟପୁରରେ
0: ନାଇଁ ସାର୍ ଆମର ଚନ୍ଦନପୁର ପୁରୀ ମୁଁ ସେଠି ବାହା ହେଇଥିଲି କିନ୍ତୁ 95-96 ମସିହାରୁ ଏଠି ଅଛି ପ୍ରାୟ
1: ଆଚ୍ଛା ଆପଣଙ୍କର କଣ ପ୍ରସ୍ତାବ ବିବାହ ନା ଲଭ୍ ମ୍ୟାରେଜ
0: ନାଇଁ ଲଭ୍ ମ୍ୟାରେଜ ତ ସେତେବେଳେ ନଥିଲା ପ୍ରସ୍ତାବ ମ୍ୟାରେଜ ଥିଲା ଲଭ୍ ମ୍ୟାରେଜ କଲେ ଘରେ ଆଲାଉ କରିବେନି ସେତେବେଳେ ସିନା ପିଲାମାନେ ଖାଲି ଲଭ୍ ମ୍ୟାରେଜ ଆଉ ସେତେବେଳେ ସେମିତି ସିଷ୍ଟମ ନଥିଲା ଥିଲା ଯେ ମୋର ମୁଁ ସେମିତି ମୋର ଇଏ
1: ନାଇଁ ଆପଣ ଝିଅ ଦେଖିବାକୁ ଯାଇଥିଲେ ନା ଘର ଲୋକ ଯାଇଥିଲେ ଦେଖିବା ପାଇଁ
0: ମୁଁ ଯାଇନଥିଲି ଆମର ବାପା ଯାଇଥିଲେ ଆଉ ଭଉଣୀ ଭିଣୀ ଯାଇଥିଲେ ସେମାନେ ମଧ୍ୟ ଆସିଥିଲେ ଆମେ ପଛରେ ଦେଖା ଚା ଇଏ ହେଲୁ ଆମର ଶଳା ରହୁଛନ୍ତି ବାଲିମେଳାରେ ସିଏ ଆସିଥିଲେ ଇନକ୍ୱାରି କରିବା ପାଇଁ ସିକ୍ରେଟର ବୋଲେ କାହାକୁ କିଛି ନ ଜଣେ ଆମର ତ ଅଫିସ ଆପଣଙ୍କର ଜଗନ୍ନାଥ ସାଗର ତଳେ PhD ଅଫିସ ସେକ୍ଟର ଅଫିସ ଥିଲା ସେତେବେଳେ ସିଏ ଆସିକିରି ଇନକ୍ୱାରି କରିକିରି ଇଏ କରିଥିଲା
1: ମାନେ ପ୍ରକୃତରେ ଚାକିରି କରୁଛନ୍ତି କି ନାହିଁ ବୋଲି ସେଟା ବି ସତ କଥା
0: ମୋର ହେଇନଥିଲା ପ୍ରାୟ ରେଗୁଲାର ହେଇନଥିଲା କିନ୍ତୁ ଦେଖିକିରି ମତେ ସେ ଇଏ କରିଦେଲେ ଚାଷ କରିକିରି ଯାଇ ଘରେ ତାଙ୍କର ଇଏ କଲେ ଆଉ ତା ପଛରେ ମୁଁ 2-3 ପରେ ଯାଇକିରି ଦେଖିକି ଆସିଛି
1: କାରଣ ଅନେକ ଠକାମିରେ ପଡୁଛନ୍ତି
0: ହଁ ବହୁତ ଠକାମିରେ ପଡୁଛନ୍ତି
1: ସେଟା ବି ଭଲ କଥା
0: ଆଜ୍ଞା
1: ଯାହା ହଉ ଆପଣ ଫୋନ୍ କଲେ ଆପଣଙ୍କର ପସନ୍ଦର ଗୀତ କହିଲେ ଆପଣଙ୍କୁ ଧନ୍ୟବାଦ ଦଉଛୁ ନମସ୍କାର
0: ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର,
1: ମୁଁ ଡୁମାଲ ଦିନାଜପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛନ୍।
0: ଆଚ୍ଛା ପଟେଲ, ହଉ କୁହନ୍ତୁ ଆଜି କେନ୍ ଗୀତ ଶୁଣବେ?
1: ଆଜି ମାନେ ଓଡିଆ ଗୀତ ପୁରୁଣା ଟାଇପ୍ର ଦେଇଦେବେ। ଆଜ୍ଞା
0: ପୁରୁଣା ମାନେ କୁହନ୍ତୁ କୋଉ ଗୀତ?
1: ଗପ ହେଲେ ବି ସତର ଯେମିତି ଗୀତ ଦେଇଦେବେ।
0: ଏ ବନର ଛାଇ।
1: ଆଜ୍ଞା ଆଜ୍ଞା,
0: କେନ୍ତା ଅଛନ୍?
1: ଆଜ୍ଞା ବଜାର ଅଛି। ଆଜ୍ଞା ଏବେ
0: ଭାଇ ନାଇଁ ଭଲ ଅଛନ୍ତି ତ?
1: ହଁ ହଁ ଭଲ ଅଛ। ଆଜ୍ଞା
0: ଆଜି ବଜାର କେମିତି ଗହଳି ଅଛି ନା ନାଇଁ?
1: ହଁ ଆଜି ତ ମଙ୍ଗଳବାର। ଆଜ୍ଞା ବହୁତ।
0: କେତେବେଳେ ଆସିଥିଲେ ବଜାରକୁ?
1: ସକାଳୁ ଆସିଥିଲି ଆଜ୍ଞା, ମାନେ ଆଠଟାରେ।
0: ଆଚ୍ଛା କଣ କଣ ଆଣିଛନ୍ତି ଆଜି?
1: ଆଜି ଭେଣ୍ଡି ଆଉ ବରବତୀ ଆଉ କଲରା ଲାଉ
0: ସବୁ ବିକ୍ରି ହେଇଗଲାଣି?
1: ହଁ ସବୁ ହେଲାଣି ଆଜ୍ଞା, ଟିକେ ଅଛି ଟିକେ ପରେ ଯିବି ଆଉ।
0: ଆଉ ଚିତ୍ରସେନ ବାବୁ ଆସିଥିଲେ ବଜାରକୁ?
1: ହଁ ହଁ ଆସିଥିଲେ ଆଜ୍ଞା।
0: ଦେଖା ହେଇଗଲା?
1: ହଁ ହଁ ହଁ, ସାଥିରେ ବୁଲି ଯାଇଥିଲୁ ସେ ଜାଗାକୁ ଆଉ ଆସିକି ଏଟା ଆଉ ଥରେ ଦେଖୁଛି ଆଉ।
0: ଆଉ ବର୍ଷା ଆରମ୍ଭ ହେଲାଣି କି ନାହିଁ ସିଆଡେ?
1: ବର୍ଷା ତ କମ ହଉଛି, ମାନେ ସେ ବର୍ଷ ମାନେ ଆସିଲି କମ ବର୍ଷା ହଉଛି ଆଉ ବର ଦିନ ବର୍ଷା ହେଇଥିଲା।
0: ଆଉ ଘରେ ସବୁ ଭଲ ତ?
1: ହଁ ଭଲ ଆଜ୍ଞା।
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୀତରୁ ଶୁଣି ଦଉଛୁ।
1: ଧନ୍ୟବାଦ ଆଜ୍ଞା। ନମସ୍କାର
0: ନମସ୍କାର।

0: हेलो डायल आकाशवाणी
1: नमस्कार आज्ञा
0: हाँ नमस्कार
1: जयपुर कुमार साहेब नवीन कुमार कहते हैं
0: अच्छा नवीन बाबू भल अच्छा
1: हाँ
0: आज्ञा गोत भर कथ भल लगे भल
1: आपण
0: आम सहित कथ होले
1: ଗୀତ
0: ଗାଇପାରିବେ
1: ବାଲି ଖେଳୁଥିଲେ ନନ୍ଦସୁତ କଳା କଣ ନାଇଁ ଗୀତ
0: ନବୀନ ବାବୁ ବର୍ଷା ଟିକେ ଆସିଲାଣି କି ନାହିଁ ଜୟପୁରରେ
1: ହଁ ଆଜ୍ଞା ବର୍ଷା ରାତିରେ ତ ମସ୍ତ ବର୍ଷା ହେଇଛି ଆଜ୍ଞା ରାତିରେ ବଢିଆ ବର୍ଷା ହେଲା
0: ଆଚ୍ଛା ଟିକେ
1: ସକାଳେ ବି ହେଇଥିଲା ବର୍ଷା ଆଉ ରାତିରେ ବି ସରିଲା ପରେ ରାତି ନା ଦଶଟା ଅଧେ ଷ୍ଟାର୍ଟ କଲା ବର୍ଷା ବଢିଆ ହେଇଛି ବର୍ଷା ରାତିରେ ଆଉ
0: ନାଇଁ ଆପଣ ବର୍ଷା ମଧ୍ୟ ହେଲେ ବାହାରକୁ ଯାଉଛନ୍ତି କି ନାହିଁ
1: ହଁ ଆଜ୍ଞା ସକାଳେ ତ ଭୁଲ ବାହାରେ ପାଞ୍ଚଟା ଭିତରେ ବାହାରି
0: ଛତା ନେଇକି ଯାଉଛନ୍ତି ନା
1: ବର୍ଷା ହଉଛି ଛତା ନେଇକି ଯିବୁ ବର୍ଷା ଯଦି ହଉ ନାହିଁ ବୋଇଲେ ଛତା ନେବୁ ନାହିଁ ଯଦି ବର୍ଷା ହବାର ସମ୍ଭାବନା ଅଛି ଟିକେ ନେବ ଅଛି ବୋଲେ ଛତା ଧରିକି ବାହାରିବୁ
0: ତେବେ ନବୀନ ବାବୁ ଆପଣ ଦେଖୁଥିବେ ଅନେକ ଅଛନ୍ତି ଯୋଉମାନେ ସବୁ ମିଠା ମିଠା କଥା କହିକିରି ମନକୁ କିଣି ନିଅନ୍ତି ମାନେ ନିଜର ସ୍ୱାର୍ଥ ହାସଲ ପାଇଁ ଆମେ ସେମାନଙ୍କଠୁ ଦୂରରେ ରହିବା କଥା କି ନାହିଁ

0: ସେମାନେ କଥା ଆଦାୟ କରିବା ପାଇଁ ବିଭିନ୍ନ ପ୍ରକାର ଆମକୁ ଛଳନା କରନ୍ତି ନାଇଁ କି
1: କଥା ଆଦାୟ କରିବା ପାଇଁ କଣ କିଏ ପଇସା ପତ୍ର କଣ ଗୋଟେ ତାଠୁ ନେବେ କି କଣ କହିଲେ ହବ କଥା ମିଠା କହିବା ଲୋକ ତ ଡେଞ୍ଜର ଲୋକ ଆଜ୍ଞା ତାଙ୍କ
0: ଆପଣ ସେମିତି ଲୋକ ଜାଣି ଦଉଛନ୍ତି ନାଇଁ
1: ହଁ ଆଜ୍ଞା ସେମିତି ମୋର ଜୀବନରେ ହେଇଛି ସେମିତି
0: ଆଚ୍ଛା କଣ ହେଇଥିଲା କେବେ
1: ଆଜ୍ଞା ଏମିତି ତ କେବେ ବିଶେଷ କିଛି ନାହିଁ ଯେ ବୋଲେ ଯେଉଁମାନେ

0: ଜାଣି ଦଉଛନ୍ତି
1: କଣ
0: ହେଇଥିଲା କେବେ
1: ଏମିତି ତ କେବେ ବିଶେଷ କିଛି ନାହିଁ ଯେ ବୋଲେ ଯେଉଁମାନେ ମିଠା କଥା କହିବେ ନାହିଁ ସେମାନେ ଫସାଇ ଦେବେ ତାପରେ ଆଉ ପଚାରିବେ ନାହିଁ ଅସୁବିଧା ଆମର ହେଲା ବେଳକୁ ତମେ ପଚାରିବେ ନାହିଁ ଆମର ପାଖରୁ କାମ ହାସଲ ହେଲା ଯେ ଆମର ପଛରେ ରହିବେ ଆମକୁ ମା ତୁ ଭଲ ତୁ ଆମକୁ କରିପାରିବ ତୁ ତମକୁ ଡକ୍ଟର କଥା କହିବେ ମିଠା କଥା କହିବେ ଛଳନା କରିବେ ତାପରେ ଆମେ ଯେତେବେଳେ ଆମର ଅସୁବିଧା ସେତେବେଳେ ସାଇଡ୍ ହେଇଯିବେ ଆଜ୍ଞା
0: ଆପଣ ଜାଣି ଦଉଛନ୍ତି ଯେ କିଏ କିଏ ଭଳିଆ ଲୋକ ନାଇଁ କି
1: ହଁ ଆଜ୍ଞା ହଁ କଥା ହେବା ତ ଜଣା ପଡ଼ିବ ଆଜ୍ଞା
0: ଏଇ ଯୋଉ ଟିକେ ମଝିରେ ଦେହ ଖରାପ ଥିଲା ବର୍ତ୍ତମାନ ଟିକେ ଭଲ ହେଇଗଲାଣି
1: ଭୋକ ବିଲକୁଲ ହଉନଥିଲା ଏବେ ଭୋକ ଟିକେ ହଉଛି ସକାଳେ ସନ୍ଧ୍ୟା ଟିକେ ଖାଉଛି ଖିଆପିଆ ଟିକେ ଠିକ ହେଲାଣି ଆଜ୍ଞା ଆଉ ଟିକେ ଗୋଡ ବଥା ବି କମିଲା ଚଲା ବୁଲା କଲେ ମଝିରେ ସେତେ ପ୍ରେସର ହଉନି ଗୋଡ ବଥଉ ନାହିଁ ନହେଲେ ଚାଲିବା ପାଇଁ ସକାଳେ ବହୁତ ଅସୁବିଧା ହେଇଥିଲା ଆଜ୍ଞା
0: ଆସ୍ତେ ଆସ୍ତେ ଭଲ ହେଇଯିବ ଆଉ
1: ହଁ ଆଜ୍ଞା ଯାହା ହେଲେ ବି ଏବେ 100 କିଛି ନହେଲେ ବି ଗୋଟେ 70-80% ଭଲ ହେଇଗଲାନି ଆଜ୍ଞା ଭଲ ଲାଗିଲାନି ଆହୁରି ଟିକେ ଅଛି ଆଜ୍ଞା ଭଲ ଲାଗିନି ଯେ ପୁରା ସମ୍ପୂର୍ଣ୍ଣ ମାତ୍ରାରେ ଭଲ ହେଇନି ମାତ୍ରାରେ ଭଲ ହେଇଯିବ ବୋଲି ଭଲ ଆଶା କରୁଛି ମୁଁ ମଧ୍ୟ
0: ତେବେ ଠିକ ଅଛି ନବୀନ ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ ଆପଣଙ୍କର ପସନ୍ଦର ଭଜନ ଟି ଶୁଣନ୍ତୁ
1: ଆଜ୍ଞା ଟିକେ ଏଇ ଗୀତକୁ ଟିକେ ଡେଡିକେଟ୍ କରିଦେବେ ଆଜ୍ଞା ପ୍ରକାଶ ଦଳେ ଭାଇକୁ ପ୍ରକାଶ ଦଳେ ଭାଇ ତାଙ୍କେ ବି ଫୋନ୍ କରିବେ ଯେ
0: ନମସ୍କାର
1: ଆଜ୍ଞା।

0: ଢେଙ୍କାନାଳ 20 ଆଉ ଆଠଗଡ଼ଟା
1: 10
0: କିଲୋମିଟର ନାଇଁ କି? ତାମାନେ ଆପଣ କୋଉଠିକି ଯିବେ? ପ୍ରତିବର୍ଷ ନୂଆ ରଥ ହୁଏ ନା ସେ ରଥ କିଛି ମରାମତି କରିକି ଆଉ ଥରେ ସେଇଟା ଟାଣନ୍ତି ନାଇଁ କି? ଆଚ୍ଛା ନରେନ୍ଦ୍ର ବାବୁ କୁହନ୍ତୁ, ଏଇ ଯୋଉ ବର୍ତ୍ତମାନ ଆପଣ ଦେଖୁଥିବେ ବାହାଘର ସବୁ ନାନା ପ୍ରକାର ସବୁ ଗୀତ ବାଜୁଛି, ବାଜା ବାଜୁଛି, ବାଣ ଫୁଟୁଛି, ଗୁଡ଼ାଏ ଜାକଜକମରେ ମାନେ ବାହାଘର ସବୁ ହଉଛି, ଆପଣ କଣ ଭାବୁଛନ୍ତି ଏତେ ପଇସା ଖର୍ଚ୍ଚ କରିବା ଠିକ କି?
1: ନା ଠିକ ନୁହଁ, ଡିଜେ ବଜଉଛନ୍ତି, ଯୋଉ ବାଣ ଗୁରା ଶବ୍ଦ ପ୍ରଦୂଷଣ ହଉଛି, ଡିଜେ ସାଉଣ୍ଡ ଗୁଡ଼େ ଶବ୍ଦ ପ୍ରଦୂଷଣ ହଉଛି, ଏତେ ପଇସା ବି ଖର୍ଚ୍ଚ କରିବା କଥା ନୁହଁ।
0: ଆଉ ଭୋଜିଭାତରେ
1: ଭୋଜିଭାତ ଇଏ କରୁଛନ୍ତି, ଅଧିକ ଖର୍ଚ୍ଚ କରୁଛନ୍ତି, ଆମିଷ କରୁଛନ୍ତି, ବିଭିନ୍ନ ଭେରାଇଟି ସବୁ କରୁଛନ୍ତି,
0: ସବୁ ଭଲ ନାଇଁ କି? ଠିକ ଅଛି, ଆପଣଙ୍କ ପସନ୍ଦର ଗୀତ ଶୁଣି ଦଉଛୁ, ଧନ୍ୟବାଦ।

0: हॅलो, डायल आकाशवाणी.
1: नमस्कार.
0: हा नमस्कार.
1: मी नारायण कुमार साहेब, अरकपाटणा ठाडक टूर पोहोचले. पुणे इथे तीन बाबू चढायचं आता.
0: ଅଞ୍ଚଳରେ କେମିତି ବର୍ତ୍ତମାନ ପାଣିପାଗ?
1: ପାଣି ବର୍ଷା ତା କାଲି ହେଇଥିଲା, ଦୁଇ ଦିନ ସବୁଦିନ ହଉଛି, ଟିକେ ବର୍ଷା ସକାଳୁ ହେଇଥିଲା, ମେଘାଚ୍ଛନ୍ନ ରହିଥିଲା.
0: ନାଇଁ, ବର୍ଷା ହେଲେ ଟିକେ ଗରମ କମୁଛି କି ନାହିଁ?
1: ହଁ, ଗରମ କମିଯାଇଛି.
0: ଆଉ ଆପଣଙ୍କର ସେପଟେ ରଥଯାତ୍ରା ମାନେ କୋଉଠି ହୁଏ?
1: ରଥଯାତ୍ରା ଆମର ଆଠଗଡ ହୁଏ, ଢେଙ୍କାନାଳ.
0: ମାନେ କେତେ ଦୂର ଆପଣଙ୍କ ଗାଁ ଠୁ?
1: ଆମ ଗାଁ ଠୁ ଆଠଗଡ 10 କିଲୋମିଟର, ଢେଙ୍କାନାଳ 20 କିଲୋମିଟର.
0: ଆଚ୍ଛା.

0: প্রত্যেকটি মাইলস্টোন লোকমানক বিশ্বাসর গোটে জড় ভলিয়া চমকে। চেটিনাড ম্যাক্স ক্রিট সিমেন্ট আপনক কংক্রিটর আবশ্যকতা পাই গোটিয়ে নাম চেটিনাড সিমেন্ট।
1: হ্যালো ডায়লগ আসবাণী।
2: ହଁ
1: ନମସ୍କାର ପଣ୍ଡା ବାବୁ।
2: ନମସ୍କାର,
1: କୁହନ୍ତୁ ଆପଣଙ୍କର ପସନ୍ଦର ଓଡ଼ିଆ ଗୀତ।
2: ଆଜି ଆଜ୍ଞା ଗୋଟେ ଅକ୍ଷୟ କୁମାର ମହାନ୍ତି ଗାଇଥିବା ମେଘ ମାଲାକୁ ନିନ୍ଦେ କଲାକୁ ତାହା ବାରେ ମନ ଚକାଟ ଲାଗୁ।
1: ବହୁତ ପୁରୁଣା ଗୀତ ନାଇଁ କି?
2: ହଁ ପୁରୁଣା ଗୀତ, ଏଇଟା ବହୁତ ଆର୍ଟିଷ୍ଟ ଗାଇଛନ୍ତି।
1: ଆଉ ପଣ୍ଡା ବାବୁ ଭଲ ଅଛନ୍ତି ତ ପୁରାପୁରି?
2: ହଁ ଭଲ ଅଛି ଆଜ୍ଞା।
1: ଆଉ ବର୍ଷା ଟିକେ ହେଲାଣି ନା ନାଇଁ?
2: ବର୍ଷା ଟିକେ ହେଇଥିଲା ଆଜ୍ଞା କାଲି,
1: ତଥାପି ଟିକେ ଗରମର
2: କମିଯାଇଛି।
1: ତେବେ ପଣ୍ଡା ବାବୁ ଆପଣଙ୍କ ସମୟରେ ବାହାଘର ସବୁ ବ୍ୟବସ୍ଥା କେମିତି ଥିଲା? ମାନେ ଯେମିତିକି ଆଜିକାଲି ଦେଖୁଛନ୍ତି ଆପଣ ଆଧୁନିକ ଷ୍ଟାଇଲରେ ହଉଛି ବାହାଘର, ସବୁ ଡିଜେ ବାଜୁଛି, ଆପଣଙ୍କର ଜାକଜମକ ବାଣ ଫୁଟୁଛି, ହେଇନି?
2: ମୁଁ ଆଗରୁ ବି ଚାହୁଁଥିଲି, ସେମାନେ ବି ଚାହୁଁଥିଲି, ଆମେ ଆମର ଯୋଉ ଗାୟତ୍ରୀ ମନ୍ଦିର ନାହିଁ,
1: କୋଉ ମସିହାରେ ହେଇଥିଲା
2: ଆପଣଙ୍କର? ଥିଲୁ ଆମେ ମାନେ ଟିକେ ଇକୋନୋମିକାଲି ବହୁତ ବ୍ୟାକୱାର୍ଡ, ସେଥିପାଇଁ ଟିକେ ଯେଉଁଟା ଶସ୍ତାରେ ହେବ ସେଇଟା କଲୁ ଆଉ।
1: ଆଚ୍ଛା, କୋଉ ମସିହାରେ ହେଇଥିଲେ ଆପଣ ବାହା?
2: ମୋଟା 2001।
1: ଆଚ୍ଛା, ତାମାନେ ଏତେ ଖର୍ଚ୍ଚ କରିନାହାନ୍ତି ନାଇଁ କି?
2: ନାଇଁ ନାଇଁ।
1: ଆଚ୍ଛା, ଏତେ ଖର୍ଚ୍ଚ କରିବା ବି ଆବଶ୍ୟକତା ନାହିଁ?
2: ନାଇଁ, ଖାଲି ଦେଖନ୍ତୁ ମନ୍ତ୍ର ଏସବୁ ପଢିବା କଥା, ଯେଉଁ ଆମେ ଗାୟତ୍ରୀ ମନ୍ଦିର ମନ୍ଦିରଟା ଗୋଟେ ବଢିଆ ଥିଲା, ସେଟା ସୁରୁଖୁରୁରେ ହେଇଗଲା ଆଗ।
1: ଆଚ୍ଛା, ଭୋଜିଭାତ?
2: ଭୋଜିଭାତ ବି ହେଇଥିଲା ଆଜ୍ଞା।
1: ନାଇଁ ଆମିଷ ନାଇଁ, ନିରାମିଷ?
2: ନାଇଁ ନାଇଁ, ଆମିଷ ନାଇଁ, ମନ୍ଦିର ଆମିଷ ହୁଏନି।
1: ନାଇଁ ନାଇଁ, ହଁ ହଁ,
2: ସେମାନେ ବି ଚାହୁଁଥିଲେ, ଆମେ ବି ଚାହୁଁଥିଲେ, ଏମିତି ଆମିଷ ଏସବୁ ଦରକାର ନାହିଁ, ତ ସେଇଠି ଗାୟତ୍ରୀ ମନ୍ଦିର କରିବା ସେମାନେ ବି କହୁଥିଲେ, ଆମେ ବି କହିଲୁ ଠିକ ଅଛି,
1: ପରସ୍ପର ବୁଝାମଣାରେ ହେଇଗଲା ନାଇଁ କି?
2: ହଁ ହଁ।
1: କିନ୍ତୁ ଆଜିକାଲି ଯୋଉ ଡିଜେ ବାଜୁଛି ଗୁଡାଏ ମାନେ ଅସୁବିଧା ହଉଛି, ଆପଣ ଲକ୍ଷ୍ୟ କରୁଛନ୍ତି?
2: ଅସୁବିଧା ହଉଛି, ଖର୍ଚ୍ଚ ବି ହଉଛି, ଯେଉଁମାନେ ପାରୁଛନ୍ତି କରନ୍ତୁ,
1: ଯାହାର ପଇସା ଅଛି ସେ କରିବେ ଆଉ,
2: ସେମାନେ ଭାବନ୍ତି ନା
1: ଆଜ୍ଞା
2: ଖର୍ଚ୍ଚା କଲେ ଚର୍ଚ୍ଚା ହବ, ଠିକ ଅଛି କରନ୍ତୁ।
1: ଶୀତଳ ଷଷ୍ଠୀ କେମିତି ହେଲା ଆପଣଙ୍କର ସିଆଡେ?
2: ଶୀତଳ ଷଷ୍ଠୀ ଠିକ ହେଲା ଆଜ୍ଞା, ବହୁତ ହେଇଥିଲା, ଭଲ ହେଲା।
1: ଆଚ୍ଛା, ଏଇ ଯୋଉ ବିଶ୍ୱାସ ଅଛି ମାନେ ଆପଣଙ୍କର ଶିବ ପାର୍ବତୀଙ୍କର ବିବାହ ପରେ ବର୍ଷା ଆରମ୍ଭ ହେଇଯାଏ ବୋଲି, ବାସ୍ତବିକ ସେମିତି ହଉଛି ନାଇଁ କି?
2: କିନ୍ତୁ ଏ ବର୍ଷ ତ ସ୍ୱଳ୍ପ ସ୍ୱଳ୍ପ ବୃଷ୍ଟି କହୁଛନ୍ତି।
1: ହଁ, ପାଣିପାଗ ଯାହା ସୂଚନା ଦେଇଛି, ଆଉ ସବୁ ଭଲ ଘରେ ନାଇଁ କି?
2: ହଁ ସବୁ ଭଲ ଆଜ୍ଞା।
1: ହଁ ଠିକ।

0: ହ୍ୟାଲୋ, ଡାଇଲଗ୍ ଆସୁଣୀ।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର।
1: ମୁଁ ଚିତ୍ର ସଂସାବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା। ଜଗନ୍ନାଥ
0: କୁହନ୍ତୁ, ଚିତ୍ରସେନ ବାବୁ ଆଜି କେନ୍ ଗୀତ ଶୁଣିବେ?
1: ଗୀତ ଶୁଣେଇଦେବେ
0: ମାନିନୀ କଥା। ଆଚ୍ଛା, ଆପଣ ଆର ଜନ୍ମରେ ଚଢେଇ ଯାଆନ୍ତୁ।
1: ଚଢେଇ ହେବାନି ଆଜ୍ଞା।
0: କେମିତି ଚଢେଇ କେତେ ଖୁସିରେ ଉଡି ବୁଲୁଛି ଆକାଶରେ ଦେଖିଲେ? ତେଣୁକରି କହିଲି ମୁଁ ଆର ଜନ୍ମରେ ଚଢେଇ ଯାଆନ୍ତୁ। ବାଣୁଆ ମାନେ ମାରି ଦଉଛନ୍ତି, ଯେତେ ଲୁଚି ଗଲେ ମତେ ଖୋଜି ଖୋଜି ମାରି ଦଉଛନ୍ତି। ଆଚ୍ଛା, ଆଉ କଣ ଖବର ଚିତ୍ରସେନ ବାବୁ? ଆଚ୍ଛା, କଥା ଲାଗିଲେ ମନୋଜ ବାବୁ ସହିତ କଣ ବୋଇଲେ ମନୋଜ ବାବୁ? ଆଚ୍ଛା, ଚା ଫା ପିଇଲେ ମିଶିକିରି? ଆଚ୍ଛା, ଆଉ କଣ ପନିପରିବା ଆଣିଲେ?
1: ଏଇଟା ଭେଣ୍ଡି ଆଉ।
0: କେତେ ରେଟ୍ରେ ଦେଲେ ମନୋଜ ବାବୁ ଭେଣ୍ଡି?
1: ନାଇଁ ଆଜ୍ଞା, କିଣିକରି ଆଣିନି।
0: କିଣିକରି ଆଣିନାହାନ୍ତି? ଆଚ୍ଛା, ମାଗଣାରେ ଦେଲେ? କେତେ ବରା ଦେଲେ?
1: ଗୋଟେ କିଲୋ ହବ ଆଉ।
0: ତାମାନେ ସେମିତି ଆପଣଙ୍କ ଭିତରେ ବନ୍ଧୁତ୍ୱ ଅଛି ନାଇଁ କି? ଏଇଟା ଏମିତି ରହିବା କଥା ନାଇଁ କି? ଆଚ୍ଛା ଚିତ୍ରସେନ ବାବୁ, ଆପଣ ବାହା ହେଲା ବେଳେ କେମିତି ସବୁ ବାହା ହେଇଥିଲା ଟିକେ କୁହନ୍ତୁ ତ, ମାନେ ବାଜା ବାଜା କେମିତି ବାସିଥିଲା, ବାଣ କେମିତି ଫୁଟିଥିଲା ଆପଣ? ସିଂହ ବାଜା? ଆଚ୍ଛା,
1: ନିଶାରେ ସିଂହ ମାନେ ଲାଗିଥିଲା ଆଜ୍ଞା।
0: ଡେକୋରେସନ କେମିତି ହେଇଥିଲା? ସାଜ ସଜା
1: ନାଇଁ ଆଜ୍ଞା, ସେତିକି ବେଲେ ନେଇ ଥିଲା ଆଜ୍ଞା। ବେଲେ ଆଜ୍ଞା ଚମଡା ମାରିଥିଲେ ଆମର ଜଙ୍ଗଲ ରୁ
0: ଆପଣ ନିଜର ପସନ୍ଦରେ କନ୍ୟା ଆଣିଲେ ନା କେମିତି? ଆଚ୍ଛା, ଲଭ ନାହିଁ ନା? ଆପଣ ଆଚ୍ଛା ବାପା ମା ଦେଖିଲା ପରେ, ତାଙ୍କେ ପସନ୍ଦ କଲା ପରେ ଆପଣ ରାଜି ହେଲେ?

0: ହଁ ବାପା ମା ଯୋଉଟା ପସନ୍ଦ କଲେ ଆପଣ ମନକୁ ପାଇଲା ତ?
1: ହଁ ଆଜ୍ଞା,
0: କିଛି ଅସୁବିଧା ହେଇନି ନାଇଁ
1: ଆଜ୍ଞା।
0: ତେବେ ଚିତ୍ର ସେନ ବାବୁ, ଆଜିକାଲିର ବାହାଘର ଦେଖିଲେ ଆପଣ କେମିତି ଲାଗୁଛି?
1: ଆଜିକାଲି ଆମର ବେଲେ ଭଲ ଥିଲା, ଆଜିକାଲି ତ ବହୁତ ଖର୍ଚ୍ଚ ଆଜ୍ଞା। ହଁ ଆମର ଟାଇମରେ ଟିକେ ହେଲେ ବି ପଇସା କମରେ ଚଲି ଯାଉଥିଲା ଆଜ୍ଞା, ଏବେ ଦେଖ ଆମର ଟାଇମର ବଜାର କଥା ହଉଛି ଆଜ୍ଞା, ଟଙ୍କା ଏଇନା 2025 ଭିତରେ ଆମର କାମ।
0: ଗରିବ ଲୋକ ହେଲେ ମୋର ଯିବା କଥା।
1: ହଁ ଏବେ ତ ନାଇଁ କହନ ଆଜ୍ଞା, 70,000-80,000 ଖାଲି ବଜାର ଏକା ଡେକୋରେସନ କରୁଛି ଆଜ୍ଞା, 2,00,000-4,00,000।
0: ସେଇଟା ବି ଧାର ଉଧାର କରି କରିବାକୁ ପଡୁଛି ନା କଣ ବୋଲୁଛନ୍? ଘର ସବୁ ଭଲ ତ? ଠିକ ଅଛି, ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ। ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।

0: হ্যালো, রয়েল আকাশবাণী
1: ভাই নমস্কার।
0: হ্যাঁ নমস্কার।
1: আজ বহুত কষ্ট হল ভাই লগে।
0: আচ্ছা,
1: 12টা হয়েছিল, মু লগে চালিছি। আউ
0: পরিচয় দিও আপনকর।
1: হ্যাঁ নমস্কার, মু ভুবনেশ্বর সৈনাপুর বাসন্তি কৌছি।
0: কোন্তু আজি কো গীত শুনবে?
1: তো আসি মো আইনার টাইটেল গীতটা দিও।
0: রোসেবাস সরিগলানি?
1: আজ্ঞা ভাই, সব কাম সারিকি আপনক ফোন লগাইলি, ইয়াড় ভাত খাইকি আসিলি।
0: ভাত তো বি খাই সারলানি?
1: আজ্ঞা।
0: এত জলদি?
1: ବର୍ଷା
0: ଟିକେ ଥଣ୍ଡା ଲାଗୁଛି ନା? ଗରମ ଟିକେ କମିଛି ତେବେ ବାସନ୍ତି ଭଉଣୀ, ଦେଖନ୍ତୁ ଆଜିକାଲିର ବାହାଘର ଦେଖିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହେଇଯାଉଥିବେ। କେତେ ପ୍ରକାର ବାଜା, କେତେ ପ୍ରକାର ବାଣ, କେତେ ପ୍ରକାର ଲାଇଟ୍, କେତେ ପ୍ରକାର ଭୋଜିର ଆଇଟମ୍।
1: ଆଜ୍ଞା,
0: ଆପଣଙ୍କ ସମୟରେ ବାହାଘର କେମିତି ହେଇଥିଲା କୁହନ୍ତୁ ଟିକେ
1: ଭାଇ। ସେତେବେଳେ ଯୋଉ ବଡ କାଠ ପାଇଦ ସେ ଢୋଲ ଯାଉଥିଲା, ଆଉ ଏବେ ଯେମିତି ମାନେ ସଜବାଜା ହେଇକି ଯେତେ ପ୍ରକାର ବାଜା ଡିଜେ ବାଜୁଛି, ଆଉ ସେଇଟା ଆମକୁ ଏଇଟା କଣ ଦେଖାଣିଆ ଖାଲି ଦେଖିବା ପାଇଁ ସୋ ପାଇଁ ଏଇଟା।
0: କିନ୍ତୁ
1: ଆଗରୁ ଯୋଉ ବାହାଘରଟା ହେଉଥିଲା, ବାହା ହବାକୁ ଯାଉଥିଲେ ବଡ କାଠ ପାଇଦ ନେଇକି, ଆଉ ଢୋଲ ବଜେଇ ବଜେଇ ଯାଉଥିଲେ ମହୁରୀ ବଜେଇକି, ସେ ବାହାଘରଟା ବହୁତ ମଜା ଥିଲା। ଏବେ ତ ମାନେ 24 ପ୍ରକାର 25 ପ୍ରକାର ରୋଷେଇ ମାନେ ମଟନ ଚିକେନ ପରେ ଚାଲିଛି। କିନ୍ତୁ ସେତେବେଳେ ଭାତ ଉଷୁନା ଭାତ କି ନହେଲେ ଅରୁଆ ଭାତ ହଉନଥିଲା, ସେତେବେଳେ ଉଷୁନା ଭାତ ହଉଥିଲା, ନହେଲେ ତୋର କାନିକା କ୍ଷୀରି ଆଉ ତରକାରୀ କଟା, ଏଇଟା ହିଁ ହଉଥିଲା।
0: ଆଚ୍ଛା, ଆପଣ କୋଉଠି?

0: ବାହାହେଇଥିଲେ?
1: ଆଜ୍ଞା, ବାହା ହବାକୁ ଯାଇଥିଲେ।
0: ଆଚ୍ଛା, ହଁ ହଁ, ହେଲେ ପ୍ରକୃତରେ ଦେଖା ଦେଖି କେମିତି ହେଲା?
1: ଦେଖା ଦେଖି ମୋ ଦେଢ଼ଶୁର ଯାଇଥିଲା ଆଉ ଗୋଟେ ଝିଅକୁ ଦେଖିବା ପାଇଁକା। ତାଙ୍କର ଗୋଟେ ଝିଅ ବୋଲିକା ସେ କହିଲେ ଆମେ ଚାକିରିଏ ଦବୁ। ମୋର ଯିଏ ବଡ ଶାଶୁଙ୍କ ବୋହୁ, ତାଙ୍କ ଭଉଣୀ ଘର ଆମ ଘର ପାଖରେ, ଯିଏ ତାଙ୍କ ଘରୁ କାଟିଲେ ଆସିକି ଦେଖିକି ଯାଇଥିଲେ। ଦେଢ଼ଶୁର ଦେଖିକି ଯାଇକି ଫଟୋ ନେଇକି ଗଲେ। ତାପରେ ଏଠୁ ଭୁବନେଶ୍ୱର ଗଲେ, ଚାରି ଜଣ ବାହା ହବାକୁ ମଙ୍ଗୁ ନଥିଲେ। ଜବରଦସ୍ତି ତାଙ୍କୁ ମିଛ କଥା କହିକି ଫିଲ୍ମ ଦେଖିବା ନେଇକି ଯାଇଥିଲେ। ଫଟୋ ଆଣି ଦେଖେଇଲା ପରେ ସେ ତାଙ୍କ ଘର ଲୋକ ହଁ କଲେ। ଆଉ ପାଞ୍ଚ ଜଣ ଭିତରେ ବାହାଘର ହେଇଗଲା। ସତ କଥା ଭାଇ, ମୁଁ 12,000 ଟଙ୍କା ଡିମାଣ୍ଡ ଆଣିଥିଲି।
0: ଆଚ୍ଛା, 12,000 ମାନେ ସେତେବେଳେ ସମୟରେ ସେଇଟା ହଉଛି ବେଶୀ ବଡ କଥା।
1: ଆଜ୍ଞା,
0: ନା କଣ କହୁଛନ୍ତି?
1: ଆଜ୍ଞା,
0: ଯେତେବେଳେ ଆପଣ ତାଙ୍କୁ ଦେଖିଲେ, ତା ପୂର୍ବରୁ ଆପଣଙ୍କୁ ଆଉ କିଏ ଦେଖିବାକୁ ଆସିଥିଲେ କି ନାହିଁ?
1: ଆଜ୍ଞା, ଦେଖିବାକୁ ଆସିଲେ, କିନ୍ତୁ ତାଙ୍କୁ ମୁଁ ମାନେ ସାମ୍ନାସାମ୍ନି କେବେ ଦେଖିନି।
0: ଆଚ୍ଛା,
1: ଯେତେବେଳେ ଦେଖି ସାରିକି ଯାଉଥିଲା, ମୁଁ ଯିବ ସାନ ଭଉଣୀ କହିଲା ନାନି ଆ ଦେଖିବୁ, ଆଉ ଯୋଉ ପୁଅଟାକୁ ବାହା ହବୁ ସେ ପଛ ଯାଉଛି ଦେଖେ। ହେଲେ ମୁଁ ଦେଖିଥିଲି ନା
0: ଆଗପଟେ ଦେଖି ନାହିଁ ମାନେ ସେଇ ପ୍ରଥମ
1: ଆଗରୁ ତାଙ୍କ ପୂର୍ବରୁ ଆଉ ଯୋଉ ପୁଅ ଯାଇଥିଲା ସେ ଦେଖିବା ପାଇଁକା, ସେ ପାଠପଢା ଖୋଜିଲେ କେ ନା, ମୁଁ ତ ସେଟା ପାଠ ପଢିନି ନା, ସେ 10ମ ପାସ୍ କହିଲେ।
0: ଆଚ୍ଛା ଆଚ୍ଛା ଆଚ୍ଛା, ପଛଆଡୁ ଦେଖିଲା ପରେ ରାଜି ହେଇଗଲେ ଆପଣ ଆଙ୍କୁ ବାହା ହେବେ ନା କି?
1: ଭାଇ, ମୋ ରାଜି କଣ ଅଛି, ବାପା ମା ଠିକ କହିଲେ ବାପା ମା ହିଁ କରୁଛନ୍ତି।
0: କିନ୍ତୁ ଆଜିକାଲି ସବୁ ପରିବର୍ତ୍ତନ ହେଇଯାଇଛି।
1: ଆଜ୍ଞା, ଆଜିକାଲି ତ ନିଜ ନିଜ ଭିତରେ ଟ୍ରଷ୍ଟ କରୁଛନ୍ତି। ଆଜିକାଲି କିଏ ପଚାରୁଛି ବାପା ମାଙ୍କୁ?
0: ଝିଅ ପୁଅ ନିଜେ ନିଜେ ସବୁ ଠିକ କରୁଛନ୍ତି ନାଇଁ କି?
1: ଆଜ୍ଞା,
0: ନ କଲେ ବି ଅସୁବିଧା, ସେମାନେ ଘର ସଂସାର କରିବେ ନା?
1: ଆଜ୍ଞା, ସେଇଟା ଭାଇ ଠିକ ଅଛି, କିନ୍ତୁ ଆମ ମତରେ ଆମେ ସିନା ଭାବୁଟେ ଭୁଲୁ, କିନ୍ତୁ ଆମ ମତ ମୁଁ କହିବା କଥା ଠିକ ଅଛି, କାହିଁକି ନା ସେ ତାଙ୍କ ଚଏସରେ ବାହା ହେବେ ଦେଖିକି ସେଟା ଠିକ ଅଛି।
0: ଯାହା ହଉ, ଆପଣ ଫୋନ କଲେ, ଆପଣଙ୍କର ପସନ୍ଦର ଗୀତଟା ଆମେ ଶୁଣି ଦଉଛୁ। ଧନ୍ୟବାଦ।

0: ତେବେ ପଙ୍କଜ ବାବୁ ଆପଣଙ୍କର ବାହାଘର କେବେ ହେଇଥିଲା କୁହନ୍ତୁ?
1: 2012ରେ ସାର୍।
0: ବର୍ତ୍ତମାନ ଯେମିତି ବାହାଘର ହଉଛି ଆପଣଙ୍କ ସମୟରେ ସେମ୍ ହେଇଥିଲା ନା ଟିକେ ଅଲଗା ହେଇଥିଲା?
1: ପ୍ରାୟ ସେମ୍ ସାର।
0: ହଁ ନାଇଁ, ଯେମିତି ଡିଜେ ବାଜୁଛି ଆପଣଙ୍କର ବାଣ, ନାନା ପ୍ରକାର ବାଣ
1: ଥିଲା ସାର, ଥିଲା ଡିଜେ ବାଣ, ତାପରେ ଢାପୁ ବାଜା, ଏସବୁ ପ୍ରକାର ହେଇଥିଲା ସାର।
0: ଆଚ୍ଛା, ଭୋଜି ଭାତରେ?
1: ଭୋଜି ଭାତରେ ସବୁ ମଟନ ହେଇଥିଲା, ମାଛ ହେଇଥିଲା, ଚିକେନ ବି ହେଇଥିଲା, ଏସବୁ କରା ହେଇଥିଲା ସାର।
0: ଆଚ୍ଛା, ଡିଜେ ବାଜିଥିଲା?
1: ଡିଜେ ଥିଲା ସାର, ଥିଲା।
0: ହଁ, ତାମାନେ ଆପଣଙ୍କ ସମୟରେ ଆଧୁନିକ ଧରଣର ବାହାଘର ନାଇଁ କି? ନାଇଁ, ଏସବୁ ଏତେ ପଇସା ଖର୍ଚ୍ଚ ହଉଛି ଏଇଟା ଠିକ ବୋଲି ଭାବୁଛନ୍ତି କି ଆପଣ?
1: ସାର୍ ଦେଖନ୍ତୁ, ଜୀବନରେ ଥରେ ଜଣେ ବାହା ହଉଛି ସାର୍, କଥା ସେଟା ପାଇଁ ଏସବୁ ବ୍ୟବହାର କରାହଉଛି, ଡିଜେ ବାଜା ସବୁ ବାଣ ସବୁ କରାହଉଛି।
0: ଜୀବନରେ ହଉଛି ବୋଲି ଥରେ ଆମେ କରିବା କଥା ଆଉ ନାଇଁ କି?
1: ଆଜ୍ଞା ଆଜ୍ଞା।
0: ତାମାନେ ଆପଣଙ୍କ ପୁଅ ଝିଅ ମଧ୍ୟ ସେମିତି ବାହା ହେବେ?
1: ହଁ ସାର। ହଁ,
0: ଆଉ ବର୍ଷା ଟିକେ ହେଇଛି ବୋଲି ଟିକେ ଗରମ ଉଣା ହେଇଛି କି ଜୟପୁରରେ?
1: ଟିକେ କମିଛି ସାର, ବଢିଆ ଅଛି ପାଗ, ଭଲ ଲାଗୁଛି, ରାତିରେ ବହୁତ ବର୍ଷା ହେଇଛି, କାଲି ବି ଟିକେ ଟିକେ ବର୍ଷା ହେଇଥିଲା, ବଢିଆ ଅଛି ସାର ପାଗ।
0: ଠିକ ଅଛି, ଆପଣ ଲାଷ୍ଟ କଲର, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ।
1: ଧନ୍ୟବାଦ ସାର, ନମସ୍କାର।
0: ହଁ ନମସ୍କାର।

ଆକାଶବାଣୀ। ଏହି ଗୀତଟି ସହିତ ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:00 to 12:40 ଭିତରେ। ଆମ ନମ୍ବର ମନେ ରଖନ୍ତୁ 0685423 0690। ପୁଣି ସାକ୍ଷାତ ଆସନ୍ତା ଗୁରୁବାର 9:00 ଆମର ଏହି କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀରେ। ଆଜି ପାଇଁ ବିଦାୟ ନେଉଛି, ମୁଁ ରଞ୍ଜନ କୁମାର ବେହେରା, ନମସ୍କାର।

ଟେଲିଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଶୁଣିଲେ ଡାଏଲ୍ ଆକାଶବାଣୀ।

ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ହେଡ୍ ଷ୍ଟୋରି ଥ୍ରୀ ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ନେଲେ ଅରମାନ ମଲ୍ଲିକ ଏବଂ ନୀତି ମୋହନ।

ଶେଷରେ ରାହତ ଫତେ ରିଖା ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠ ଶୁଣନ୍ତୁ କଥାଚିତ୍ର ଦବଙ୍ଗ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ଆରମ୍ଭ କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଖଞ୍ଜଣି ଭଜନ, ପରିବେଷଣ କରିଛନ୍ତି କିଶୋର ଚନ୍ଦ୍ର ନାୟକ ଏବଂ ସାଥୀ।

ভাবু মোতে কর উধারা জয় নীলাঞ্চল ঠা।

0: ଶୁଣନ୍ତୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଶିଳ୍ପୀ ହେଲେ କ୍ଷୀରୋଦ କୁମାର ନାଥ, କଣ୍ଠରେ ତାଙ୍କର ଆସନ୍ତୁ ଶୁଣିବା ଏକ କେନ୍ଦ୍ରା ଗୀତ।

0: देखो
1: ଶୁଣିଲେ ଲୋକଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ତଥ୍ୟ।

ଜନ ଅରଣ୍ୟର କୋଳାହଳ ମଧ୍ୟରୁ ଅନେକ ଦୂରରେ ଆମ ଆଖି ନ ପାଉଥିବା ସୀମାରେ ଜାତୀୟ ରାଜପଥ 43ର 13 କିଲୋମିଟର ପୂର୍ବରେ ଏକ ନୂତନ ଦିଗନ୍ତର ରଶ୍ମିରେଖା ଦେଖାଯାଉଛି। ସେଠି ଅନେକ କଣ୍ଠର ଦୁର୍ବାର ଆହ୍ୱାନ ଶୁଣାଯାଉଛି। ଏହାକୁ କ'ଣ ଆମେ ବ୍ୟାଘ୍ର ଛନ୍ଦ ଅଥବା ଗାୟତ୍ରୀର ସ୍ୱର ବୋଲି କହିବା? ନା, ବରଂ ଏକ ବିରାଟ ଜାତିର ଐତିହ୍ୟକୁ ଆଉ ଟିକିଏ ଆଗକୁ ଠେଲି ନେବାର ପ୍ରଚେଷ୍ଟା କରାଯାଉଛି।

0: ସେଠି ଯେ ସୂର୍ଯ୍ୟୋଦୟ ହେଉନଥିଲା ତା ନୁହେଁ, ବରଂ ସେଦିନ ସକାଳ ଥିଲା ଅନ୍ୟ ସବୁ ସକାଳଠାରୁ ଭିନ୍ନ। 1970 ମସିହାର କୌଣସି ଏକ ଦିନ, ଯେଉଁଦିନ ଆବିଷ୍କୃତ ହେଲା କୋରାପୁଟ ଜିଲ୍ଲାର ପଞ୍ଚପଟମାଳୀ ପର୍ବତମାଳା ରତ୍ନକର୍ଫା, ଭାରତ ସରକାରଙ୍କର ଖଣିଜ ଅନୁସନ୍ଧାନକାରୀ ନିଗମ ଏବଂ ଓଡ଼ିଶା ସରକାରଙ୍କର ଖଣି ବିଭାଗ ସହାୟତାରେ 100 ନିୟୁତ ଟନ୍ ବକ୍ସାଇଟ୍ ଏହି ପର୍ବତମାଳାରେ ଗଚ୍ଛିତ ଥିବାର ଅନୁମାନ କରାଗଲା। 1970-1977 ଦୀର୍ଘ 7 ବର୍ଷ କାଳ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଇ ଏକ ସମ୍ଭାବ୍ୟ ଭବିଷ୍ୟତର ପରିକଳ୍ପନା ନେଇ ଏହାର ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ଅର୍ପଣ କରାଗଲା ବେଲ୍କୋ, ଭାରତ ସରକାରଙ୍କର ଏକ ସଂସ୍ଥା ଭାରତ ଆଲୁମିନିୟମ କମ୍ପାନୀକୁ 1977 ମସିହା ଜାନୁଆରୀ 26 ତାରିଖ ଦିନ। 1980 ମସିହା ଜାନୁଆରୀ ମାସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଭାରତ ପରିଦର୍ଶନ ସମୟରେ ଓଡ଼ିଶାର, ଭାରତର ତଥା ଏସିଆର ସର୍ବବୃହତ୍ ଆଲୁମିନିୟମ କାରଖାନା ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା। ମାତ୍ର 200 କୋଟି ଟଙ୍କା ମୂଳଧନରେ 1981 ମସିହା ଜାନୁଆରୀ 7 ତାରିଖ ଦିନ ନାଲ୍କୋ ପ୍ରତିଷ୍ଠିତ ହେଲା, ବାକି ଥିବା ପରିକଳ୍ପନାକୁ ସତ୍ୟରେ ରୂପାନ୍ତରିତ କରିବା ପାଇଁ। ଦାମନଯୋଡ଼ି ପର୍ବତମାଳା ପରିବେଷ୍ଟିତ ଏକ ଛୋଟିଆ ଗାଁ, ଗାଁର ଅଧିବାସୀ ପ୍ରାୟ 200। ପଞ୍ଚପଟମାଳୀ ପର୍ବତମାଳା ଉହାଡ଼ରୁ ଯେତେବେଳେ ସୂର୍ଯ୍ୟଙ୍କର ପ୍ରଥମ କିରଣ ଏ ଗାଁର ଲାଲିଆ ମାଟିକୁ ଛୁଏଁ, ସେତେବେଳେ ଏ ଗାଁର ପ୍ରତ୍ୟେକ ଅଧିବାସୀ, କିଏ ହୁଏତ କ୍ଷେତରେ କାମ କରୁଥାଏ, ଆଉ କିଏ ହୁଏତ ନିଜର ଗାଈ ମଇଁଷି ଛେଳି ପ୍ରଭୃତିକୁ ନେଇ ପର୍ବତ ତଳେ ଭୂଇଁରେ ଚରଉଥାଏ, ସେଦିନଟି ହୁଏତ ସେମାନଙ୍କୁ ଅଜଣା ଥିଲା। ଦାମନଯୋଡ଼ି ଯେ ଭାରତ ଏବଂ ଏସିଆର ଶିଳ୍ପ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବ, କିନ୍ତୁ 1981 ମସିହା ମାର୍ଚ୍ଚ 29 ତାରିଖ ଦାମନଯୋଡ଼ିର ଏକ ଛୋଟ ମୁଣ୍ଡିଆ ଉପରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଏହି ସର୍ବବୃହତ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ।
1: ଆଇ ହୋପ୍ ଦାଟ୍ ଦ ପିପଲ୍ ଅଫ୍ ଦିସ୍ ଏରିଆ ୱିଲ୍ ଟେକ୍ ଫୁଲ୍ ଆଡଭାନ୍ଟେଜ୍ ଅଫ୍ ଦ ଫେସିଲିଟିଜ୍ ୱିଚ୍ ଦିସ୍ ପ୍ରୋଜେକ୍ଟ ଇଜ୍ ଶୋର୍ ଟୁ ବ୍ରିଙ୍ଗ୍ ଦମ୍। ବଟ୍ ୱେନ୍ ୱି ଟେକ୍ ଅପ୍ ସଚ୍ ପ୍ରୋଜେକ୍ଟ and establish such huge complexes, we must also take care to cause the minimum disturbance to the ecology of the area. We must take care to see how we can help the local people, the local population. I know that it is not always easy, but we cannot, when we are thinking of the advantages of today, we cannot ignore the repercussions of it on our tomorrows.
0: ei agami kali ku akhire rakhi ajira damun jodi ek bibarna andhakar ku ek sundar sakal re parinat kariba pai ajira ei nalko yojana tebe yojana kon au kahi ki e samparkare nalko ro liaison officer shri santanu mahapatra
2: adhunika shilpa kshetra re aluminium ek bishishta dhatu bahu bidha shilpa eparike gharakarana saranjam re ଏହାର ବ୍ୟବହାର ଅପରିହାର୍ଯ୍ୟ। ବୈଦ୍ୟୁତିକ ଶକ୍ତି ପରିବହନ କ୍ଷେତ୍ରରେ ଏହା ତମ୍ବାର ସ୍ଥାନ ଅଧିକାର କଲାଣି। ଆଧୁନିକ ଯୁଗର ସମସ୍ତ ପ୍ରକାର ଯାନବାହନରେ ଏହାର ବ୍ୟବହାର ଅପରିମିତ। ଆଲୁମିନିୟମ ବାସନକୁସନ, ବାକ୍ସ, କବାଟ ଝରକାର ଛିଟିକିଣି ଇତ୍ୟାଦି ଆମେ ଘରେ ଘରେ ଦେଖିବାକୁ ପାଉଁ, କିନ୍ତୁ ଆମ ଦେଶରେ ଏହି ଧାତୁର ଚାହିଦା ତୁଳନାରେ ଉତ୍ପାଦନ ତଥା ଯୋଗାଣ ଯଥେଷ୍ଟ ନୁହେଁ। ତେଣୁ ଭାରତ ସରକାର ଏହି ଧାତୁର ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବାର ପରିକଳ୍ପନା କରିଆସୁଛନ୍ତି। ବକ୍ସାଇଟ୍ ନାମକ ଧାତୁ ପଥରରୁ ଧାତବ ତଥା ରାସାୟନିକ ପ୍ରଣାଳୀରେ

0: ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ। ଧାମନଯୋଡ଼ିର ଶୁଭାରମ୍ଭ କରି ଭୂମି ପୂଜା କରି 29 ମାର୍ଚ୍ଚ 1981 ମସିହାରେ ମୋର ସାମ୍ନାରେ ମୁଁ ଦେଖିପାରୁଛି ଅତି ସ୍ପଷ୍ଟ ଭାବେ ପୂର୍ବଘାଟ ପର୍ବତମାଳାର ଏକ ଅଂଶ ବିଶେଷ, ଯେଉଁଠିକି ପାହାଡ଼ ପର୍ବତ ସବୁ ନିଜର ଉଚ୍ଚତା ଭୁଲିଯାଇ ନିଜର ବିସ୍ତୀର୍ଣ୍ଣତା ଭୁଲିଯାଇ ଧକାଧକି ହୋଇ ସେମାନେ ସତେ ଯେମିତି ଆମକୁ ଦେଖିବା ପାଇଁ ଗହଳି କରିଛନ୍ତି ଆମ ଚାରିପଟେ। ମୁଁ ପଞ୍ଚପଟମାଳୀକୁ ମୋର ବାଁ ହାତ ଆଡ଼ୁ ଦେଖିବାକୁ ପାଉଛି, ତା ଉପରେ ଯେମିତି କିଏ ଜଣେ ସିଧା ଗୋଟାଏ ଗାର ଟାଣି ଦେଇଛି, ସେଥିରେ ଶିଖରୀର କୌଣସି ପ୍ରକାର ମିଥ୍ୟା ଗର୍ବ କିମ୍ବା ଗୌରବର ଚିହ୍ନ ନାହିଁ। ସେ ସବୁବେଳେ ଯେମିତି ପୃଥିବୀ ଆଡ଼କୁ ଆନତ ହୋଇ ଉଠିଛି ଏବଂ ବିଶେଷ କରି ଏହି ଅଞ୍ଚଳର ଲୋକଙ୍କ ପାଇଁ ଗୋଟାଏ ଆଶା ଏବଂ ସମ୍ଭାବନା ଖୋଲି ଦେଇଛି। ମୋର ସାମ୍ନାରେ ମୁଁ ଦେଖୁଛି ଦାମନଯୋଡ଼ି, ଯାହାରି ନାମରେ ନାମିତ ହୋଇଛି ଆମର ଏହି ପ୍ରୋଜେକ୍ଟ। ସେହି ଦାମନଯୋଡ଼ି କ୍ଷୁଦ୍ର ଗ୍ରାମ ଜନବସତି ଏବଂ ତାର ସେହି ନୀଳାଭ ପର୍ବତମାଳା ପୃଷ୍ଠଭୂମିରେ ତାର ସେହି ସବୁଜିମା, ସେହି ଆମ୍ର କାନନର ଏବଂ ମୋର ଡାହାଣ ପଟରେ ମୁଁ ଦେଖିବାକୁ ପାଉଛି କୋରାପୁଟ ରାୟଗଡ଼ା ରେଳପଥର ଏକ ଶୁଭାରମ୍ଭର ଏକ ସୂଚନା, ଯେଉଁଠିକି ଲାଲ ମାଟି ଖୋଳା ହେଉଛି, ଯେଉଁଠିକି ଶାଗୁଆ ପ୍ରାନ୍ତର ଆସ୍ତେ ଆସ୍ତେ ଲାଲିମାର ଆଶା ନେଇ ଉଦୀୟମାନ ସୂର୍ଯ୍ୟକୁ ସ୍ୱାଗତ ଜଣାଉଛି। ଏହି କୋରାପୁଟ ରେଳପଥ, କୋରାପୁଟ ରାୟଗଡ଼ା ରେଳପଥ ବର୍ତ୍ତମାନ ଦାମନଯୋଡ଼ିର ପାଖ ଦେଇ ଚାଲିଯାଉଛି ଏବଂ ଏହି ରେଳପଥ ନିର୍ମିତ ହେଲା ପରେ ଆଲୁମିନାର ଅଜସ୍ର ସମ୍ଭାର ଏହି ରେଳପଥ ଦେଇ ହୁଏତ ଦେଶ ଦେଶାନ୍ତରକୁ ଯିବ ଏବଂ କୋରାପୁଟ ପାଇଁ ନିମନ୍ତ୍ରଣ କରି ଆଣିବ, ସ୍ୱାଗତ କରି ଆଣିବ ଏକ ନୂତନ ସମ୍ଭାବନା, ଏକ ନୂତନ ସାଫଲ୍ୟ, ଏକ ନୂତନ ମୁହୂର୍ତ୍ତ। ମୋର ପଛପଟେ ଗୋଟାଏ ବିରାଟ ପ୍ଲାଣ୍ଟ ସାଇଟ୍ ବା ଯେଉଁଠିକି କାରଖାନା, ମୁଖ୍ୟ କାରଖାନା ନିର୍ମାଣ କରିବା ପାଇଁ ଚେଷ୍ଟା ଚାଲିଛି, ଉଦ୍ୟମ ଚାଲିଛି ଅହରହ। ଏଠିକାର ଆଦିବାସୀ ଏବଂ ଦେଶ ବିଦେଶରୁ ଆସିଥିବା ଇଞ୍ଜିନିୟର ଏବଂ ଅନ୍ୟାନ୍ୟ କର୍ମୀମାନେ ଲାଗିଛନ୍ତି ଅତି ଆନନ୍ଦରେ ଏକ ନୂତନ ଆଶାର ଉଜ୍ଜ୍ୱଳତାକୁ ନିଜର ମନରେ ରଖି ସେମାନେ କାମ କରିଚାଲିଛନ୍ତି ଅବିଶ୍ରାନ୍ତ ଭାବେ ଏବଂ ଆସ୍ତେ ଆସ୍ତେ ସବୁଜିମା ସେହି ଲାଲିମାରେ ପରିଣତ ହେଉଛି ଏବଂ ଲାଲିମା ମଧ୍ୟ ଏହି ଅସମତଳ ଭୂମିକୁ, ଏହି ସାମ୍ୟହୀନ ଭୂମିକୁ ଏକ ସମତଳ ଅଞ୍ଚଳରେ ପରିଣତ କରିବାର ପ୍ରତିଶ୍ରୁତି ନେଇ ଚାଲିଛି, ଆଗେଇ ଚାଲିଛି।
1: ଏହା ମଧ୍ୟରେ 5ଟି ପଞ୍ଚବାର୍ଷିକ ଯୋଜନା ଗତ ହୋଇଗଲାଣି, ସହସ୍ରାଧିକ କୋଟି ଟଙ୍କା ମୂଳଧନ ବାବଦରେ ବିନିଯୋଗ କରାଯାଇଛି। ତେବେ ଯୋଜନାଗୁଡ଼ିକ ଭୁଲ ନା ତାର କାର୍ଯ୍ୟନିର୍ବାହିକା ପ୍ରଣାଳୀଗୁଡ଼ିକ ଭୁଲ, ସେ କଥା କେହି ଏପର୍ଯ୍ୟନ୍ତ ମୀମାଂସା କରିନାହାନ୍ତି। ଦୀର୍ଘ 30 ବର୍ଷ ଧରି ଭାରତରେ ଯୋଜନାବଦ୍ଧ ଅର୍ଥନୀତି ପ୍ରସ୍ତୁତ ଚାଲିଛି, ଏହାଦ୍ୱାରା ଲାଭ ଯେତିକି ହେଉଛି ତ୍ରୁଟି ମଧ୍ୟ ଠିକ୍ ସମାନ ପରିମାଣରେ ପରିଲକ୍ଷିତ ହେଉଛି, କାରଣ ଯୋଜନା ସହିତ ରାଜନୀତି ଅନୁଚିନ୍ତା ସମତଳରେ ଗତି କରିପାରୁନାହିଁ। ତେବେ ଏଇଠି ଗୋଟିଏ କଥା ବିଚାରକୁ ନେଲେ ଭଲ ହେବ, ଆମ ଦେଶର ଜଳବାୟୁ ଏ ଯୋଜନାଗୁଡ଼ିକ ଉପରେ ବେଶ୍ କିଛି ପ୍ରଭାବ ପକାଇପାରିଛି। ଦାମନଯୋଡ଼ିରେ କାର୍ଯ୍ୟରତ ଥିବା ଜଣେ ସାଇଟ୍ ଇଞ୍ଜିନିୟର ମିଷ୍ଟର ତପନ ଗୋସ୍ୱାମୀ,
2: शेड्यूल टाइम हमारा दिसंबर है, लेकिन कुछ यहाँ पे प्रॉब्लम्स है, विचार प्रॉब्लम है, प्रॉब्लम्स है, रेनी सीजन है, यहाँ पे मेटेरियल अवेलेबल नहीं है, सब मेटेरियल से जुगाड़ करने पड़ता है, टेंट सीजन में अप्रोच रोड्स नहीं है, जो मेन NH-43 से यहाँ साइट में आने के लिए कोई रोड नहीं है अवेलेबल, जिसके लिए पूरा रोड कटा हो जाता है, मेटेरियल आने नहीं पाता है, तो ऑटोमेटिकली काम डिले हो जाता है।
3: आप जो बोले कि वो मेटेरियल सबको मिल जाता तो
2: जरूर शेड्यूल टाइम में खत्म करते हैं।
3: कितने लेबर आपके यहाँ काम करते हैं?
2: अभी तो रेनी सीजन के कारण हमारा प्रोग्रेस थोड़ा कम हो गया है, तब भी नियर अबाउट 400 लेबर काम कर रहा है
3: पर डे।
2: पहले हमारे पास और ज्यादा लेबर था,
3: अभी रेनी सीजन के लिए काम ज्यादा नहीं है,
2: कम नहीं है, मेटेरियल के थोड़ा ये कमी पड़ गया, जिसके कारण ऑटोमेटिकली लेबर प्रेशर भी कम हो गया।
3: अच्छा, फिर कब शुरू होगा?
2: ऑटोमेटिकली धीरे धीरे चालू होते जाएगा
3: रेनी सीजन के बाद। क्या ख्याल है आपका, इतना बड़ा प्रोजेक्ट यहाँ चल रहा है, शुरू हो रहा है? क्या
2: ख्याल तो हमारा ही है, हम लोग बिजनेसमैन है, कंस्ट्रक्शन कंपनी, घूम घूम के काम करना है, कोई नया प्रोजेक्ट में इसीलिए पहले दफे आया हूँ कि शायद 5-7 साल हमको भी काम मिल जाएगा, एक ही जगह बैठ के काम कर पाएंगे।
3: अच्छा अच्छा, पहले कभी और
2: नहीं, हम लोग दूसरा प्रोजेक्ट में काम किया है, हम लोग का MP में काम चल रहा है।
3: आपका पर्सनल एक्सपीरियंस क्या है?
2: पर्सनल एक्सपीरियंस हमें इसी कंपनी में 10 साल हो गया नौकरी करते हैं।
3: नहीं, ये प्रोजेक्ट आप पहले कौन सा प्रोजेक्ट?
2: जिला स्टील प्लांट में था,
3: स्टील प्लांट। आप एक प्रोजेक्ट देखे हैं? अरे अभी यहाँ पर एक प्रोजेक्ट

0: ଦେଇଦେବୁ
1: କିଏ କହିଲା ଏଇଟା?
0: ଅଫିସର, ଲ୍ୟାଣ୍ଡ ଅଫିସର କହିଲା ସାର୍।
1: ଲ୍ୟାଣ୍ଡ ଅଫିସର କହିଲେ କେବେ ଦେବେ ବୋଲି କହିଛନ୍ତି? ଆସିଲେ ଟଙ୍କା,
0: ଆସିଲେ ଟଙ୍କା ଆମେ ଦେବୁ, ଏଇ ମାସ ଦୁଆ ମାସ ମତକୁ ଦେଇଦେବୁ ବୋଲିକରି କହିଲେ
1: କହିଛନ୍ତି। ଯେତିକି ଜମି ଗଲା କେମିତି ଗଲା? ତମ କାଗଜ ପତ୍ର ତମର ସେମାନେ ନେଇଥିବେ?
0: କାଗଜ ପତ୍ର ତ ନେଲେ ସାର୍,
1: ସବୁ ନେଇଗଲେ
0: ନେଇଗଲେ।
1: ଆଚ୍ଛା, ଆଉ ଘର ଫର ଯାଇନି?
0: ଘର ଗଲା ସାର୍।
1: ଆଉ ରହିଛ କୋଉଠି ବର୍ତ୍ତମାନ?
0: ବର୍ତ୍ତମାନ ଅଛୁ ସେଠି। ଆଉ
1: ଆଉ ଘର ପୁରା ଚାଲିଗଲା?
0: ଚାଲିଗଲା ବୋଲେ ଘର ଉଠେଇ ନାହାନ୍ତି, ତା ପଇସା ପାଇସାରିଲୁନି ଘର ପଇସା।
1: ଜମି ପଇସା ପାଇନ?
0: ଜମି ପଇସା ପାଇନି,
1: ଘର ପଇସା ପାଇଲ।
0: ଘର ପଇସା ପାଇଲ 3350।
1: କେତେ ବଡ ଘର
0: ବାନ୍ଧିଛି ତ?
1: କେତେ ବଡ ଘର, କେତେଟା ରୁମ୍ ଥିଲା ସେଠି?
0: ତିନି ବଖରା ଅଛି ସାର୍।
1: ତିନି ବଖରା ଘର ଥିଲା?
0: ଇଣ୍ଡିଆ ଘର ବାନ୍ଧିଛି
1: ବର୍ତ୍ତମାନ ନା? ଯୋଉଟା ସରକାର ନେଇଗଲେ
0: ନେଇଗଲେ ସେଟା।
1: ଆଉ ତମର ବର୍ତ୍ତମାନ ସେ ଘରେ ରହୁଛ?
0: ରହୁଛି ବୋଲି ଆଉ ସରକାର ତ
1: କେବେ ନେବେ ପୁଣି ସେ
0: ଘରଟା ସେଟା ଜାଣିନି।
1: ତମ ପୁଣି କେମିତି ରହିବ?
0: ସମସ୍ତେ ତ ଅଛୁ ସାର୍।
1: ଘର ଯେତେବେଳେ ନେଇଯିବେ ମାନେ ଘରଟା କେମିତି ନେଇଯିବେ? ସେଠୁ ଘରଟା କଣ ଉଠେଇକି ନେଇଯିବେ ନା ଭାଙ୍ଗିଦେବେ?
0: ଭାଙ୍ଗିଦେବେ ସାର୍, ଆମକୁ ଘର ବନ୍ଧା ହେଲେ ତୁମକୁ ଘର ଉଠେଇବେ ବୋଲିକିରି କହିଲେ ସରକାର।
1: ତମେ ପୁଣି କୋଉଠିକି ଯିବ? ତମକୁ ସରକାର ଘର ଦେବେ?
0: ଘର ଦେବେ ବୋଲି କିଏ ଜଣ ସାର୍? ସେଟା ଜଣା ନାହିଁ କୋଉଠି ଦେବେ କି।
1: ତମେ ଯେତେବେଳେ ଘରଟା ବିକ୍ରି କଲା ପଚାର ନଥିବ?
0: କେମିତି ପଚାରିବ ସାର୍, ଗାଁ ବାଲା ସମସ୍ତେ ପଚାରିଲେ ତ ହବ, ଆମେ ଗୋଟେ ଜଣ ପଚାରିଲେ ଶୁଣିବେ କି?
1: ତମେ ଏଠି ମାନେ କେତେ ପଇସା ପାଉଛ? କେତେ ସମୟ କାମ କରିବାକୁ ପଡୁଛି?
2: ନଅଟା ବେଳେ କାମ ଲାଗୁଛି, ପାଞ୍ଚଟା ବେଳେ ଛୁଟି।
1: ପାଞ୍ଚଟା ବେଳେ ଛୁଟି? ଆଉ ମଝିରେ ଖାଇବା ପିଇବା ନାହିଁ?
2: ଖାଇବା।
1: ସାତ ଦିନ ଯାହା କାମ କରୁଛୁ? ରବିବାର ଦିନ ବି?
2: ରବିବାର ଦିନ
1: ଆଉ
2: ରବିବାର ଦିନ କରୁଛୁ, ଗୁରୁବାର ଦିନ ଛୁଟି।
1: ମାନେ ସପ୍ତାହରେ ଦିନଟା ଛୁଟି ନାଇଁ? ଆଚ୍ଛା, ପୁଅ ଝିଅ କେତେଟି? କଣ କରୁଛନ୍ତି ସେମାନେ?
2: ଝିଅ ଘରେ ଅଛି, କାମ କରେ।
1: କେତେ ବୟସ ତାକୁ?
2: ସାତ ଟଙ୍କା
1: ନାଇଁ ନାଇଁ, କେତେ ବୟସ
2: ଜାଣିନି।
0: ବୟସ ହେବ ଆଜ୍ଞା ଗୋଟେ ବାର ବର୍ଷ ହବ।
1: ବାର ବର୍ଷର ପିଲା କାମ କରୁଛି କୋଉଠି?
0: କମ୍ପାନୀରେ।
1: କେତେ ପଇସା ସେ ପାଉଛି?
0: ସାତ ଟଙ୍କା ପାଉଛି
1: ଦିନକୁ?
0: ହଁ।
1: ଆଚ୍ଛା, ଗୋଟେ କଥା ମତେ କହିଲେ, କଣ କେତେ ସମୁଦାୟ ଜମି ଗଲା?
0: ପଚାଶ ଟଙ୍କା।
1: କଣ କରୁଥିଲେ ସେ ଜମିରେ?
0: ଧାନ କମୁଥିଲେ, ଧାନ ଜମି
1: ଖାଲି ଧାନ କରୁଥିଲେ, ଆଉ କିଛି କରୁଥିଲେ
0: ନାଇଁ? କିଛି
1: କେବଳ ଧାନ
0: ଧାନ।
1: ବର୍ତ୍ତମାନ ପୁଣି କଣ କରିବ? ଜମି ତ ତମର ସବୁ ଚାଲିଗଲା,
0: ବର୍ତ୍ତମାନ କଣ କରିବ? ଆଜ୍ଞା, କୁଲି ନେଲିକିରି ଆଉ ତୁମକୁ ନାଲକ କହିଲେ ଘରକୁ ଗୋଟେ ଜଣକୁ ଚାଷ ଦେବୁ ବୋଲିକିରି କହୁଛନ୍ତି। ଆଉ ଆମେ ତ ପାଠ ପଢୁ ନାହିଁ, କାମ ଦେଖିକିରି ଗୋଟେ ଚାରଣ ଚାକିରି ହେଲେ ମିଶା ତୁମକୁ ଦିଆଯିବ ବୋଲିକିରି।
1: କାଇଁ ପାଠ ପଢିପାରୁନ?
0: ପାଠ ତ ପଢିପାରୁନାଇଁ ଆଜ୍ଞା, ସ୍କୁଲ ଅଛି, ମା ବାପା ପଢାଇଲେ ନାହିଁ ସେତିକି ସେମିତି ଆମେ ତ ଉଲୁ ଆଉ ଲୋକଟା।
1: ତମ ପୁଅ ପାଠ ପଢୁଛ ନା? ତମ
0: ପୁଅ ବି ପାଠ ପଢି ନାହିଁ।
1: ତମେ କହୁଛ ତମ ବାପା ମା ତମ
0: ପାଠ? ମୁଁ ସେମିତି ଉଲୁ ହେଲି, ପୁଅକୁ କହିଲେ ସେ ପୁଅ ତ କଥା ଧରିଲା ନାହିଁ ଆଉ
1: କହିଥିଲେ ପଢିବାକୁ।
0: ହଁ, କହିଲା କେତେ ସ୍କୁଲ ମାତାଲପୁର ନେଇକିରି ଛାଡ଼ିଲି, ଏଇଠି ଛାଡ଼ିଲି ସେଠି ଛାଡ଼ିଲି, ବିରପୁର ଗ୍ୟାପ ପଡ଼ିଲା ନାହିଁ, ଟିକେ ଟିକେ ପଡ଼ିଛି।
1: ଆଚ୍ଛା, ତମର ବର୍ତ୍ତମାନ ଯୋଉ ଏଠି ଯୋଉ ଚାକିରି କରିଛ, ଏ ଚାକିରିଟା କିଏ ଦେଇଛି?
0: ନାଲକୋ ଦେଇଛି।
1: ନାଲକୋ ଦେଇଛି? କେତେ ଟଙ୍କା ଦରମା ପାଉଛ?
0: 240 ଟଙ୍କା
1: ମାସକୁ? ଆଚ୍ଛା, ତମର ଜମି ସବୁ ଚାଲିଗଲା, ଘର ଚାଲିଗଲା, ଯେଉଁଥିପାଇଁ ତମେ ଦେଲ, କଣ ଭାବିଛ ଭବିଷ୍ୟତରେ? ଏଇ ଯୋଉ ତମର ଏଠି ଯୋଉ ଏଡ଼େ ବଡ କାରଖାନାଟା ଏଠି ହବ, ଯୋଉ କାରଖାନାଟା ହବ, ଏଇ କାରଖାନା ତମେ କଣ ଦେବ ବୋଲି ତମେ ଭାବିଛ?
0: କଣ ଦେବ ଆଜ୍ଞା, ଆମେ ନ ଜାଣିବା ଲୋକ ତ କି କୁଲି କରାଇଲେ କୁଲି ଭୁତି କରି ବଞ୍ଚିବୁ ବୋଲିକିରି ଆମର ଆଶା ଗୋଟେ ଅଛି।
1: ଏଇ କୁଲି ଭୁତି କରିବ ବୋଲି ତମେ ଜମି ଆଉ ଘର ଦେଇଗଲ?
0: ଆଉ ନ ଦେବ ଆମର ଗୋଟେ ଅଛି କି, ସରକାର ତ ନେଇଗଲେନି ବୋଲି ଆମେ କିସ କରିପାରୁ?
1: କଣ ଏଠି ହବ କହିଲ କାରଖାନାରେ?
0: ଆଲୁମିନିୟମ କାରଖାନା ହେବ ବୋଲିକିରି ସେମାନେ କହିଲେ।
1: ତମେ ଜାଣିନ?
0: ଆମେ ଜାଣିନାହିଁ ସାର୍, ଆମେ କେମିତି ଜାଣିବୁ? ସେ ଦେଶିଆ ଲୋକ ତା ତ ଜାଣିପାରିବୁ କି?
1: ହେଲେ କଣ ହେଲା, ଭଲ ହେଲା ନା ଖରାପ ହଉଛି?
0: ଭଲ ହେଲା କି ଖରାପ ବୋଲି ଆଉ କିସ କରିବୁ ଆଜ୍ଞା?
1: ତମେ କଣ ଭାବୁଛ? ଏଇ ଯୋଉ ଏଡ଼େ ବଡ କାରଖାନା ହେଲା, ଯେଉଁଥିଲାଗି ତମ ଜମି ଘର ସବୁ ଚାଲିଗଲା,
2: ସବୁ ଚାଲିଗଲା, ଖରାପ ଭାବୁଛୁ କି? ମନ ଦୁଃଖ ହେଇଗଲାନି? ଆମକୁ ଜମି ଥିଲେ, ଭୂମି ଥିଲେ, ଆମେ ସେ ବିଲ ଭୂମିରେ ଆମେ ଧାନ ପାଚାଇବୁ, ସେ ଏମିତି ଭୂମିରେ ଆମେ ମାଣ୍ଡିଆ ପାଚାଇବୁ ବୋଲି ଆମର କେତେ ଆଶା ଥିଲା, ଆମର ଆଶା ତ ଭାଙ୍ଗିଗଲା। ଆମେ ବେଶୀ ମନ ଦୁଃଖ ହେଉଛୁ, ଆମର ବେଶୀ ଖରାପ ଭାବୁଛୁ
1: ଯେ ଯୋଉ କାରଖାନା ହବ,
2: କାରଖାନା ହେଲା କେତେ ସବୁ ଧରିଗଲେ, ଧରିଗଲାକୁ ଆମର ପେଟ ବଞ୍ଚବାଟା ଆମେ ଧରିଗଲା। ଆମେ କୁଲି କରି ଭୁତି କରି କେମିତି ଆମେ ବଞ୍ଚିବୁ, କେମିତି ଆମେ ଯିବୁ ବୋଲି ଆମେ କହିଥିଲୁ।
1: ହେଲେ ବର୍ତ୍ତମାନ ଯୋଉ କାରଖାନାଟା ହବ, ଏଇଟା ଭଲ ହଉନି ଏଠି ହେଲେ?
2: ନାଇଁ,
1: ଯୋଉ କାରଖାନାଟା ହବ କଣ?

ଶୁଣିଲେ ତଥ୍ୟ ସମ୍ବଳିତ ବେତାର ରୂପକ ଦାମନ ଯୋଡ଼ିରେ ସୂର୍ଯ୍ୟୋଦୟ। ରଚନା ଏବଂ ପ୍ରଯୋଜନା କରିଥିଲେ ରବି ଶତପଥୀ। ଆକାଶବାଣୀ ଜୟପୁର, ସମୟ ମଧ୍ୟାହ୍ନ 12। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଚୁପ୍କେ ଚୁପ୍କେ, ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଏସ୍ ଡି ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏବେ ଚଳଚ୍ଚିତ୍ର ଆଖିଓଁ କେ ଝରୋକେ ସେ। ଶିଳ୍ପୀ ହେଲେ ହେମଲତା। ଗୀତରଚନା ଏବଂ ସଙ୍ଗୀତ ପରିଚାଳନା ରବୀନ୍ଦ୍ର ଜୈନ।

0: আচ্ছা দাসবাবু, আপনার ঘরটা
1: 1970 রে
2: তৈরি হয়েছে।

ହିରୋ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଶିଳ୍ପୀ ହେଲେ ରେଶ୍ମା। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ସୌରା ଭାଷାର କାର୍ଯ୍ୟକ୍ରମ ତାରଭା। ଉପସ୍ଥାପନା କରିଛନ୍ତି ଗାଗାରିନ୍ ସବର ଏବଂ ପୂର୍ଣ୍ଣ ସବର।

0: ଫେବୃଆରୀ ମାର୍ଚ୍ଚ ଆଲୁ ଭିତରେ ଗାଇବିନ ଦେଇଥି ଗାଇସାଙ୍ଗାର ଆଗାନ୍ ତୁମ ଆଙ୍ଗ ଯାଏ ନା ଜୁନ୍ ଜୁଲାଇ ଗାଁଲୁ ବି ନା ଦେ ପଟାତେ
1: ହଉ ଗାଇସାନ ଆମେ ବାରନ୍ ଆସୁଛୁ ଦେ
0: ହଉ ହଉ ବହୁତ ଏମିତି ନା ଆଗାନ୍ ତୁମ ମନରା ଯାକେ ଇତି ଗାଁ ତୁମର ଦୁକାନ ସେ ତୁମ ନୀତି ଜିଦ ଆଲେ ନିଜା ଲେଙ୍କ ଗାଇଲେ ଆତଙ୍କ ତଙ୍କ ତେ ବିନାତେ ଆତଙ୍କ ତେ ବିନାତେ ବଂଶା
1: ଇତେ ଗାଲ ବୁଏଙ୍ଗ ଦେ ତ କାନି ଆଡୁ ତେ ପଞ୍ଚାୟତ ସରପଞ୍ଚ ଇଲେକ୍ସନ ଇସ୍ପ
0: ଆଉ
1: ଦେ
0: ଆଉ
1: କେନା ସେ ନାଙ୍ଗା ମଲେ ଇଲେକ୍ସନ ରେ ତେ ନାଙ୍ଗା ସୁ ପଞ୍ଚାୟତ ସରପଞ୍ଚ ନାଙ୍ଗାନ ବୋଟୁନ ତେ ତେ ନାଙ୍ଗା ମେମ୍ବର ଜି ହଁ ସରପଞ୍ଚ

ପ୍ରଚାର କଲୁ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ଭା। ଉପସ୍ଥାପନ କରିଥିଲେ ଗାଗାରିନ୍ ସବର ଏବଂ ପୂର୍ଣ୍ଣ ସବର। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ହେଲେ ଜିତେନ୍ଦ୍ର ଠାକୁର, ଗୀତ ରଚନା ଧର୍ମାନନ୍ଦ ବେହେରା।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏବେ ଶିଳ୍ପୀ ହେଲେ ଶର୍ମିଲା ସାମନ୍ତରାୟ, ଗୀତ ରଚନା ବାବାଜୀ ଚରଣ ଜେନା।

0: ଜହ୍ନି ଗଛରେ ସନ୍ତୁଳିତ ସାର ପ୍ରୟୋଗ କଲେ ଫଳର ଆକାର ଓ ସଂଖ୍ୟା ବୃଦ୍ଧି ପାଏ। ଯେମିତିକି ରାସାୟନିକ ସାର ଏକର ପିଛା 40 କିଲୋଗ୍ରାମ ସବୁଜ ସାର ବା ନାଇଟ୍ରୋଜେନ, 20 କିଲୋଗ୍ରାମ ଫସ୍ଫରସ୍ ଓ 20 କିଲୋଗ୍ରାମ ପଟାସ ଆବଶ୍ୟକ। ଅଧା ସବୁଜ ସାର ଓ ସମ୍ପୂର୍ଣ୍ଣ ଫସ୍ଫରସ୍ ପଟାସ ଲଗାଇବା ସମୟରେ ଦେବା। ବାକି ଅଧା ସବୁଜ ସାର ଗଛରେ ଫୁଲ ଆସିବା ବେଳେ ପ୍ରୟୋଗ କରିବା ଉଚିତ। ଖରାଦିନରେ ଜଳସେଚନର ବ୍ୟବସ୍ଥା 5-7 ଦିନ ବ୍ୟବଧାନରେ କରିବା ଆବଶ୍ୟକ। ଆଉ ଯଦି ବର୍ଷାଦିନିଆ ଚାଷ, ତାହେଲେ ବର୍ଷାଦିନେ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଜହ୍ନି ଏକ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ମାଡ଼ିବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ, ନଚେତ୍ ଫସଲ ହାନି ହେବାର ଅଧିକ ସମ୍ଭାବନା ରହିଛି। ସେଥିପାଇଁ ଆମେ ମାଢ଼ା ବ୍ୟବସ୍ଥା କରିବା ଆବଶ୍ୟକ। ଯେମିତିକି ବାଉଁଶ ବା ଜାଲ ବ୍ୟବହାର କରି ମାସା ବା ଟ୍ରେଲିସ୍ ପ୍ରସ୍ତୁତ କଲେ ଫଳଗୁଡ଼ିକ ଝୁଲି ରହିବ। ଏହାଦ୍ୱାରା ଫଳ ସିଧା ହୁଏ, ପଚେ ନାହିଁ ଏବଂ ଅମଳ ମଧ୍ୟ ସହଜ ହୋଇଥାଏ। ଆଉ ଗଛ ଛୋଟ ଥିବାବେଳେ ନିୟମିତ ଘାସ ବାଛିବା ଉଚିତ। ଜହ୍ନିରେ ସାଧାରଣତଃ ଫଳ ମାଛି, ଚହୁ ପୋକ ଏବଂ ଲାଲ ପୋକର ପ୍ରାଦୁର୍ଭାବ ଦେଖାଯାଏ। ଫଳ ମାଛି ପାଇଁ ଫେରମାନ ଟ୍ରାପ୍ ବ୍ୟବହାର କରିବା ସବୁଠୁ ଭଲ। ତା ସହିତ ପତ୍ରରେ ଧଳାଗୁଣ୍ଡ ଦେଖାଗଲେ ସଲଫର ଜାତୀୟ ଔଷଧ ସ୍ପ୍ରେ କରିଲେ ଭଲ। ବିହନ ବୁଣିବାର 60-70 ଦିନ ପରେ ଜହ୍ନି ଅମଳକ୍ଷମ ହୋଇଥାଏ। ଫଳଗୁଡ଼ିକ କଅଁଳ ଥିବା ଅବସ୍ଥାରେ ହିଁ ତଳିବା ଉଚିତ, ନଚେତ୍ ଏହା ଭିତରେ ଶିରା ବା ତନ୍ତୁ ବଢ଼ିଯାଏ। ସ୍ୱାସ୍ଥ୍ୟ ଉପକାରିତା ଦେଖିଲେ ଜହ୍ନିରେ ଭରପୁର ମାତ୍ରାରେ ଭିଟାମିନ୍ ସି, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ। ଏହା ରକ୍ତ ପରିଷ୍କାର କରିବାରେ ଓ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଜହ୍ନି ଚାଷ ଓଡ଼ିଶାର ଚାଷୀ ଭାଇଙ୍କ ପାଇଁ ଏକ ସ୍ୱଳ୍ପକାଳୀନ ଓ ଲାଭଦାୟକ ବ୍ୟବସାୟ। ବୈଜ୍ଞାନିକ ପ୍ରଣାଳୀ ଓ ଉପଯୁକ୍ତ ମାଡ଼ା ବ୍ୟବସ୍ଥା ଗ୍ରହଣ କଲେ ଜଣେ ଚାଷୀ ଏଥିରୁ ବେଶ୍ ଭଲ 2 ପଇସା ରୋଜଗାର କରିପାରିବ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
4: ପ୍ରଚାର କଲୁ ଚାଷବାସ କଥା, ବିଷୟ ଥିଲା ଜହ୍ନି ଚାଷ। ଉପସ୍ଥାପନ କରିଥିଲେ ଆଭାମୟୀ ବିଶ୍ୱାଳ, ଆକାଶବାଣୀ ଜୟପୁର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:20। ଏବେ ଆସନ୍ତୁ ଶୁଣିବା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ମମତା ବେଜ୍ ଏବଂ ସୁଜାତା ବେଜ୍।

0: ନମସ୍କାର ଶ୍ରୋତା ଭଉଣୀ, ଦ୍ୱିପହରର ଏହି ଶାନ୍ତ ପରିବେଶ ମଧ୍ୟରେ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ।
1: ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସୁଜାତା ବେଜ
0: ଆଉ ମୁଁ ମମତା ବେଜ। ମୋର ମଧ୍ୟ ନମସ୍କାର।

0: ଶ୍ରୋତା ଭଉଣୀ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହେଉଛି ଭାରତ ସରକାରଙ୍କର ଏକ ମହତ୍ୱାକାଂକ୍ଷୀ ଯୋଜନା, ଯାହା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଗରିବ ପରିବାର ମହିଳାମାନଙ୍କୁ ମାଗଣା ଏଲ୍ପିଜି ଗ୍ୟାସ୍ ସଂଯୋଗ ଯୋଗାଇ ଦିଆଯାଉଛି।
1: ହଁ ମମତା, ତାହେଲେ ଏହି ଉଜ୍ଜଳା ଯୋଜନାର ମୁଖ୍ୟ ବିଶେଷତା ଆଉ ସୁବିଧାଗୁଡ଼ିକ କ'ଣ କ'ଣ?
0: ସୁଜାତା, ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ପ୍ରତ୍ୟେକ ନୂତନ ଏଲ୍ପିଜି ସଂଯୋଗ ପାଇଁ ସରକାର 1600 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି, ଯେଉଁଥିରେ ପ୍ରଥମ ସିଲିଣ୍ଡର ଓ ଚୁଲି ମାଗଣା ମିଳିଥାଏ ଏବଂ ଯୋଜନା ହିତାଧିକାରୀଙ୍କୁ ବର୍ଷକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଅର୍ଥାତ୍ 4 ସିଲିଣ୍ଡର ଉପରେ ସରକାରୀ ସବ୍ସିଡିର ସୁବିଧା ମିଳିଥାଏ।
1: ତାହେଲେ ଏହି ଯୋଜନାର ଲାଭ ଉଠାଇବା ପାଇଁ କେତେକ ଯୋଗ୍ୟତା ରହିଛି? ସେହି ଯୋଗ୍ୟତାଗୁଡ଼ିକ ହେଲା, ଆବେଦନକାରୀ ଜଣେ ମହିଳା ହୋଇଥିବା ଆବଶ୍ୟକ ଏବଂ ତାଙ୍କର ବୟସ ଅତି କମ୍ରେ 18 ବର୍ଷ ହୋଇଥିବ। ସେହି ପରିବାରରେ ପୂର୍ବରୁ କୌଣସି ଏଲ୍ପିଜି ସଂଯୋଗ ନଥିବ ଏବଂ ଏହି ଯୋଜନା ମୁଖ୍ୟତଃ ଗରିବ ଶ୍ରେଣୀର ପରିବାରବର୍ଗଙ୍କୁ ଅଗ୍ରାଧିକାର ଦେଇଥାଏ। ଏହି ଯୋଜନା ନିମନ୍ତେ ଆବେଦନ କରିବା ପାଇଁ ଆଧାର କାର୍ଡ, ରାସନ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ପାସ୍ବୁକ୍ ଏବଂ ପାସ୍ପୋର୍ଟ ସାଇଜ୍ର ଗୋଟିଏ ଫଟୋ ନେଇ ନିକଟସ୍ଥ ଏଲ୍ପିଜି ଗ୍ୟାସ୍ ଏଜେନ୍ସିକୁ ଯାଇ ସିଧାସଳଖ ଆବେଦନ କରିପାରିବେ। ଯେଉଁ ସମାଜରେ ମହିଳା ସୁରକ୍ଷିତ ଓ ପୂଜିତ ହୁଅନ୍ତି, ସେଠାରେ ଦେବତାମାନେ ବାସ କରନ୍ତି। ସେଇଥିପାଇଁ ତ କୁହାଯାଏ, ଯତ୍ର ନାରୀସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାହା। ସେଥିପାଇଁ ମହିଳାଙ୍କ ସୁରକ୍ଷା କେବଳ ଦାୟିତ୍ୱ ନୁହେଁ, ଏହା ଏକ ସୁସ୍ଥ ସମାଜର ପରିଚୟ।
0: ତେବେ ଶ୍ରୋତା ଭଉଣୀ, ସମାଜରେ ଏହି ମହିଳାମାନଙ୍କ ସୁରକ୍ଷା କେତେ ଜରୁରୀ, ସେ ବିଷୟରେ ଏକ ସାକ୍ଷାତକାର ଶୁଣିନେବା।
2: ନମସ୍କାର ଭଉଣୀ, ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ପ୍ରଥମେ ଆପଣଙ୍କ ପରିଚୟ ଜାଣିବା।
3: ନମସ୍କାର ମ୍ୟାଡମ, ମୋ ନାମ ହେଉଛି ରଶ୍ମିତା ଦାସ, ମୁଁ ବୈପାରିଗୁଡ଼ାରୁ କହୁଥିଲି, ମୁଁ ଜଣେ ଗୃହିଣୀ ମଧ୍ୟ।
2: ଆଚ୍ଛା, ଆଜିର ଆମର ବିଷୟ ହେଉଛି ସମାଜରେ ମହିଳା ସୁରକ୍ଷା କେତେ ଜରୁରୀ, ଏ ବିଷୟରେ ଆପଣଙ୍କ ମତ କ'ଣ?
3: ସମାଜରେ ମହିଳା ସୁରକ୍ଷା ତ ନିଶ୍ଚିନ୍ତ ରୂପେ ଜରୁରୀ, କାହିଁକି ନା ମହିଳାକୁ ଆମେ ମା ରୂପରେ ଦେଖିଛେ, ଭଉଣୀ ରୂପରେ ଦେଖିଛେ, ସ୍ତ୍ରୀ ରୂପରେ ଦେଖିଛେ, ବନ୍ଧୁ ରୂପରେ ମଧ୍ୟ ଦେଖିଛେ। ସେମାନଙ୍କୁ ଯଦି ଆମେ ସୁରକ୍ଷା ନ ଦେବା, ତେବେ ସେମାନେ ନିର୍ଭୟରେ ନିଜର ଭବିଷ୍ୟତ ଗଢିପାରିବେ ନାହିଁ। ତେଣୁ ସମାଜରେ ମହିଳା ସୁରକ୍ଷା ନିହାତି ରୂପେ ଜରୁରୀ ଅଛି।
2: ଆଚ୍ଛା, ତ ବର୍ତ୍ତମାନ ଯେହେତୁ ଆମର ଡିଜିଟାଲ ଯୁଗ, ବୈଜ୍ଞାନିକ ଯୁଗରେ ଆମେ ସମସ୍ତେ ବସବାସ କରୁଛୁ, ତାହେଲେ ମହିଳା ସୁରକ୍ଷା ନେଇ ଏତେ ଚିନ୍ତା କାହିଁକି ବଢି ଚାଲିଛି ଆଜି ବି?
3: ଯୁଗ ବର୍ତ୍ତମାନ ଡିଜିଟାଲ ଏଆଇ ଯୁଗ ହେଇଯାଇଛି, ବୈଜ୍ଞାନିକ ଯୁଗ ହେଇଯାଇଛି, କିନ୍ତୁ ସବୁ କ୍ଷେତ୍ରରେ ବିକାଶ ଘଟିଯାଇଛି, କିନ୍ତୁ ମଣିଷର ଆଉ ସମାଜର ମାନସିକତାରେ ବିକାଶ ଘଟିନାହିଁ। ଯଦି ମଣିଷର ମାନସିକତାରେ ବିକାଶ ଘଟିଯିବ, ତେବେ ମହିଳା ସୁରକ୍ଷା ଆଉ ଦରକାର ପଡ଼ିବନି।
2: ମହିଳା ସୁରକ୍ଷା ଆଉ ଦେଶର ବିକାଶ ମଧ୍ୟରେ କେମିତି ସମ୍ପର୍କ ରହିଛି?
3: ମହିଳାମାନଙ୍କୁ ଯଦି ସୁରକ୍ଷା ମିଳିବ, ତେବେ ସେମାନେ ନିର୍ଭୟରେ ଆଗକୁ ବଢିପାରିବେ, ନିଜର ଭବିଷ୍ୟତ ସେମାନେ ନିଜେ ଗଢିପାରିବେ ଏବଂ ନିଜର ଭବିଷ୍ୟତ ଗଢିଲେ ହିଁ ଦେଶର ଭବିଷ୍ୟତ ସେମାନେ ଗଢିପାରିବେ। ତେଣୁ ମହିଳାମାନଙ୍କ ସୁରକ୍ଷା ହିଁ ଦେଶର ବିକାଶରେ ଆଗକୁ ନେଇଥାଏ। ମହିଳା ସୁରକ୍ଷା ଆଉ ଦେଶର ବିକାଶ ପାଇଁ କହିବା ପାଇଁ ଗଲେ, ମହିଳାମାନଙ୍କୁ ଆମକୁ ଘରରୁ ହିଁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପଡିବ। ଯେମିତି ଛୋଟ ବେଳୁ ଆମେ କହୁଛେ ଯେ ପୁଅମାନଙ୍କ ପାଇଁ ଆମେ କ୍ରିକେଟ ବ୍ୟାଟ ନେଇ ଆସୁଛେ, ଝିଅମାନଙ୍କ ପାଇଁ ଆମେ କଣ୍ଢେଇ ନେଇ ଆସୁଛେ, ସାଧାରଣତଃ ଆମେ ଛୋଟ ବେଳୁ ହିଁ ସେମାନଙ୍କର ମାନେ ଆମେ ଅସମାନତା ତାଙ୍କ ଭିତରେ ଆମେ

0: କ୍ରିଏଟ୍ କରୁଛେ। ଯଦି ଘରୁ ପରିବାରରୁ ହିଁ ଆମେ ସେମାନଙ୍କ ପ୍ରତି ସମାନତା ଲିଙ୍ଗଗତ ଭେଦଭାବ କିଛି ରଖିବା ନାହିଁ ତେବେ ତାହା ସମାଜରେ ମଧ୍ୟ ପ୍ରତିଫଳିତ ହେବ। ତେଣୁ ଆମକୁ ପ୍ରଥମେ ଘରୁ ହିଁ ତାହା ଆରମ୍ଭ କରିବା ପାଇଁ ପଡିବ, ପରେ ହିଁ ସମାଜରେ ପରିବର୍ତ୍ତନ ହେଇପାରିବ।
1: ଠିକ କହିଲେ ମ୍ୟାମ। ତ ମହିଳାମାନଙ୍କ ପ୍ରତି ଅପରାଧ ଯୋଗୁଁ ହଉଛି ତାକୁ ରଖିବା ପାଇଁ ପରିବାର ଶିକ୍ଷାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
0: ଏବେ ଯୋଉ ମୁଁ କହିଲି କି ଘରୁ ହିଁ ଆମେ ଆରମ୍ଭ କରିଦଉଛେ ଅସମାନତା ପୁଅ ଝିଅ ମଧ୍ୟରେ, ତେଣୁ ଘରୁ ହିଁ ସେଇଟା ଆମକୁ ଷ୍ଟାର୍ଟ କରିବା ପାଇଁ ପଡିବ ପ୍ରଥମେ। ଯେମିତି କୁହନ୍ତି ଗାଁ ପରିମଳ ଧୋବା ତୁଠରୁ ଜଣା ପଡିଥାଏ, ସେମିତି ହିଁ ଘରୁ ହିଁ ଆମେ ଯଦି କାମଟା ଆରମ୍ଭ କରିବା ଆମଠୁ ଦେଖିକି ଆଉ କିଏ କରିବ? ତେଣୁ ସମାଜରେ ହିଁ ଏଇଟା ପରିବର୍ତ୍ତନ ଆସିବ। ଆଉ ନାରୀ ପ୍ରତି କାହାର କୁଚାରଟନା ରହିବନି କି ନାରୀ ପ୍ରତି କାହାର ଅମାନସିକ ମାନବିକତା ରହିବ ନାହିଁ, ତେଣୁ ଘରୁ ହିଁ ଆମକୁ ଏଇଟା ଆରମ୍ଭ କରିବା ପାଇଁ ପଡିବ। ଆଉ ଯାହାଦ୍ୱାରା ଅପରାଧ ରୋକିବା ପାଇଁ ମଧ୍ୟ ଆମେ କିଛି କରିପାରିବା ସମାଜରେ। ଶିକ୍ଷାର ଭୂମିକା କହିବା ପାଇଁ ଗଲେ ଯଦି ପିଲାମାନଙ୍କୁ ଛୋଟବେଳୁ ନାରୀକୁ ସମ୍ମାନ ଦେବା, ଲିଙ୍ଗଗତ ଭେଦଭାବ ବିଷୟରେ ଯଦି ପିଲାମାନଙ୍କୁ ଆମେ ଛୋଟବେଳୁ ହିଁ ଶିକ୍ଷା ଦେବା, ନୈତିକ ଶିକ୍ଷା ଦେବା, ତେବେ ସେମାନେ ଭବିଷ୍ୟତରେ ଜଣେ ନାରୀଙ୍କୁ ସମ୍ମାନ ଦେବେ ଏବଂ ଭଲ ନାଗରିକ ହେବେ ଏବଂ ନାରୀଙ୍କ ପ୍ରତି ସୁରକ୍ଷା ମଧ୍ୟ ସେମାନେ ପ୍ରଦାନ କରିବେ।
1: ତାହେଲେ କେବଳ କଠୋର ଆଇନ ଗଠନ କଲେ ମହିଳା ସୁରକ୍ଷା ନିଶ୍ଚିତ ହେଇପାରିବ କି?
0: କଠୋର ଆଇନ କଥା କହିଲେ ମ୍ୟାଡାମ ତ ହେଇପାରିବ ନାହିଁ, କିନ୍ତୁ କଠୋର ଆଇନର ଆବଶ୍ୟକତା ରହିଛି। ଯଦି କଠୋର ଆଇନ ନ ରୁହେ ତେବେ ଲୋକଙ୍କର ଅମାନସିକତା ବଢି ବଢି ଚାଲିବ, ତାଙ୍କର ମାନସିକତାରେ ପରିବର୍ତ୍ତନ ହେବ ନାହିଁ। ଆପଣ ଦେଖନ୍ତୁ ଏବେ ଯୋଉ 2012 ଗୋଟେ ନିର୍ଭୟା କେସ୍ ହେଇଥିଲା, ନିର୍ଭୟା କେସ୍ 2012 ହେଲେ କିନ୍ତୁ ତାର ଦୋଷୀମାନଙ୍କୁ ନ୍ୟାୟ ମିଳିଲା କେବେ 2020ରେ? ଯଦି ଏଇଭଳି ଆଇନ ରହିବ ତ ସୁରକ୍ଷା କେବେ ବି ହେଇପାରିବ ନାହିଁ। ତେଣୁ କଠୋର ଆଇନର ଆବଶ୍ୟକତା ରହିଛି, କିନ୍ତୁ ତାର ସଠିକ ପ୍ରୟୋଗ ହେଇପାରୁଥିବ, ଦ୍ରୁତ ବିଚାର ହେଇପାରୁଥିବ, ଆଉ ଲୋକମାନଙ୍କ ମଧ୍ୟରେ ସଚେତନତା ମଧ୍ୟ ସମାନ ଭାବରେ ରହିବା ଉଚିତ, ନଚେତ ନାରୀ ସୁରକ୍ଷା ଠିକ ଭାବରେ ହେଇପାରିବ ନାହିଁ।
1: ଠିକ କଥା କହିଲେ। ତାହେଲେ ଆମେ ଏକ ସୁରକ୍ଷିତ ନାରୀ ସମାଜ ଗଠନ କରିବା ପାଇଁ କେଉଁ କେଉଁ ସଂକଳ୍ପ ନେବା ଉଚିତ?
0: ସୁରକ୍ଷିତ ନାରୀ ହେଲେ ହିଁ ଦେଶର ବିକାଶ ହେଇପାରିବ, ତେଣୁ ଆମ ସମସ୍ତଙ୍କୁ ଏହି ପ୍ରତିଜ୍ଞା ନେବା ଉଚିତ ଯେ ଆମେ ନାରୀଙ୍କୁ ଯେମିତି ସମ୍ମାନ ଦେବା, ଛୋଟ ପିଲାଟିଏ ମଧ୍ୟ ଯେମିତି ନାରୀକୁ ସମ୍ମାନ ଦେବୁ, ତାର ମାଆକୁ କେବଳ ଯେ ସେ ମା ରୂପରେ ନ ଦେଖୁ, ସମସ୍ତଙ୍କୁ ସେ ଯେମିତି ସମ୍ମାନ ଦେବା ଶିଖୁ। ଆମେ ଅନ୍ୟାୟ ଦେଖିକି ଯେମିତି ନୀରବ କେବେ ବି ନ ରହୁ, ଅନ୍ୟାୟ ବିରୁଦ୍ଧରେ ଆମେ ଲଢିବା ପାଇଁ ଚେଷ୍ଟା କରିବା ଏବଂ ସମସ୍ତଙ୍କୁ ଆମେ ସଚେତନ ମଧ୍ୟ କରାଇବା ଯେ ନାରୀ ପ୍ରତି ସମ୍ମାନ, ନାରୀର ସୁରକ୍ଷା ବିଷୟରେ। ନାରୀ ସୁରକ୍ଷାଟା କେବଳ ନାରୀର କର୍ତ୍ତବ୍ୟ ନୁହଁ, ବର୍ତ୍ତମାନ ସମାଜରେ ଦେଖିବା ପାଇଁ ବୋଲେ ନାରୀର ସୁରକ୍ଷା ପୁରା ଦେଶର କର୍ତ୍ତବ୍ୟ ହେଇଯାଇଛି। ତେଣୁ ନାରୀ ସୁରକ୍ଷାକୁ ସମସ୍ତେ ନିଜର ବ୍ରତ ଭାବରେ ପାଳନ କରିବା ଉଚିତ, ତେବେ ଯାଇ ଦେଶରେ ଉନ୍ନତି ହେବ, ଦେଶ ପ୍ରଗତିଶୀଳ ପଥରେ ଆଗେଇ ଚାଲିବ।
1: ଆଚ୍ଛା, ତାହେଲେ ଆଜିକାଲିର ସୋସିଆଲ ମିଡିଆ ଯୁଗ ମହିଳା ସୁରକ୍ଷା ପାଇଁ ସୁଯୋଗ ନା ବିପଦ ବୋଲି ଆପଣ କହିବେ?
0: ଆପଣ ପଚାରିବା ହିସାବରେ ମହିଳା ସୁରକ୍ଷା ପାଇଁ ସୋସିଆଲ ମିଡିଆ ସୁଯୋଗ ବି ଦଉଛି, ସୁବିଧା ଯେତିକି ଦଉଛି ବିପଦ ମଧ୍ୟ ସେତିକି ରହିଛି। ଦେଖିବା ପାଇଁ ଗଲେ ସୁଯୋଗ କହିବା ପାଇଁ ଗଲେ ମହିଳାମାନେ ନିଜର ମତାମତ ସେଥିରେ ପ୍ରକାଶ କରିପାରୁଛନ୍ତି, ସେଥିରୁ କିଛି ଶିକ୍ଷା କରିପାରୁଛନ୍ତି ମଧ୍ୟ ସୋସିଆଲ ମିଡିଆରୁ, ଆଉ ନିଜର ଚାକିରି ସମ୍ବନ୍ଧୀୟ କିଛି ସୂଚନା ମଧ୍ୟ ସେମାନେ ପାଇପାରୁଛନ୍ତି। ସାମାଜିକ ସଚେତନତା ମଧ୍ୟ ବଢାଇବାରେ ସୁଯୋଗ ଦେଇଛି ସୋସିଆଲ ମିଡିଆ। ବିପଦ କହିବା ପାଇଁ ଗଲେ ବିପଦରେ ସେମାନେ ଅନଲାଇନ୍ ହାରାସମେଣ୍ଟ ହେଉଛନ୍ତି, ନିଜର ବ୍ୟକ୍ତିଗତ ଫଟୋର ମଧ୍ୟ ଦୁରୁପଯୋଗ ହେଉଛି, ପ୍ରାଇଭେସି ରିସ୍କ ମଧ୍ୟ ସେଥିରେ ରହିଛି, ଏମିତିକି ବହୁତ ଠକେଇର ସେମାନେ ଶିକାର ମଧ୍ୟ ହେଉଛନ୍ତି। ତେଣୁ ଉଭୟ ରହିଛି, ସୋସିଆଲ ମିଡିଆରେ ସୁଯୋଗ ଯେତିକି ରହିଛି ବିପଦ ମଧ୍ୟ ସେତିକି ରହିଛି। ତେଣୁ ସୋସିଆଲ ମିଡିଆ ନିଜେ ସୁଯୋଗ ବି ନିଜେ ବି ବିପଦ, ତେଣୁ ସଚେତନତାର ସହିତ ଆମେ ଯଦି ତାକୁ ବ୍ୟବହାର କରିବା ତେବେ ଆମେ ସେଥିରୁ ବଞ୍ଚି ଯାଇପାରିବା ସେ ବିପଦରୁ। ମୋ ମତରେ ସୋସିଆଲ ମିଡିଆ ଉଭୟ ବିପଦ ବି ସୁଯୋଗ ବି।
1: ଆଜ୍ଞା, ତ ନାରୀମାନଙ୍କର ନିଜର ସୁରକ୍ଷା ପାଇଁ ଯୋଉ ସବୁ ଦରକାର ଯେମିତିକି କରାଟେ ସବୁ ଶିଖିବା ଜରୁରୀ,
0: ସେସବୁ ତ ଶିଖିବା ଜରୁରୀ, କାହିଁକି ଆତ୍ମରକ୍ଷା ହେଲେ ହିଁ ନାରୀ ଯଦି ନିଜର ଆତ୍ମରକ୍ଷା କରିପାରିବ ତେବେ ସେ ନିଜକୁ ହିଁ ସୁରକ୍ଷିତ କରିପାରିବ, କେବଳ ଅନ୍ୟ ଉପରେ ନିର୍ଭର ହେଲେ ହବନି। ତେଣୁ ନିଜର ଆତ୍ମରକ୍ଷା କରିବା ପାଇଁ ହିଁ ନାରୀଙ୍କୁ କିଛି ଶିଖିବା ପାଇଁ ପଡିବ, ଯେମିତି ଏବେ ସ୍କୁଲ ସ୍ତରରେ ଯେମିତି ଶିଖାଯାଉଛି ଝାନ୍ସିରାଣୀ ଲକ୍ଷ୍ମୀବାଇ କରାଟେ ଯେମିତି ଶିଖାଯାଉଛି, ସେମିତି ପିଲାଙ୍କୁ ହିଁ ଶିଖିବା ପାଇଁ ପଡିବ, ଛୋଟବେଳୁ ହିଁ ତାଙ୍କୁ ଶିଖିବା ପାଇଁ ପଡିବ କେମିତି ଆତ୍ମରକ୍ଷା କରିବା।
1: ଆପଣ ଜଣେ ନାରୀ ହିସାବରେ ବର୍ତ୍ତମାନ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କୁ ବହୁତ ଜଣ ଶ୍ରୋତା ଭଉଣୀ ଆପଣଙ୍କୁ ଶୁଣୁଛନ୍ତି, ତ ସେମାନଙ୍କୁ ଆପଣ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ମୁଁ ସେମାନଙ୍କୁ କହିବା ପାଇଁ ଚାହିଁବି ଯେ ନାରୀ ଯଦି ଆଗେଇ ଯିବ ତେବେ ଦେଶ ଯିବ ଆଗେଇ, ତେଣୁ ନାରୀମାନଙ୍କୁ ଆମେ ସମ୍ମାନ ଦେବା, ନାରୀଙ୍କୁ ସୁରକ୍ଷା ଦେବା, ତେବେ ଯାଇ ସେମାନେ ନିର୍ଭୟରେ ନିଜର ଭବିଷ୍ୟତ ଗଢିବା ସହିତ ଦେଶର ଭବିଷ୍ୟତ ଗଢିବେ ଏବଂ ଆଗାମୀ ଭବିଷ୍ୟତ ପିଢିମାନଙ୍କ ପାଇଁ ରାସ୍ତା ମଧ୍ୟ ସେମାନେ ତିଆରି କରିବେ। ତେଣୁ ସମ୍ମାନ ଦେବା ଆମେ ନାରୀଙ୍କୁ ଏବଂ ନାରୀର ସୁରକ୍ଷା ପ୍ରତି ମଧ୍ୟ ଆମର

0: କର୍ତ୍ତବ୍ୟ ରହିଛି ଏବଂ ଲୋକମାନଙ୍କୁ ସଚେତନତା ମଧ୍ୟ ଆମେ କରେଇବା।
1: ଆଜ୍ଞା, ଠିକ ଅଛି ଭଉଣୀ, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ବହୁତ ଭଲ ଭଲ କଥା ସବୁ ଆପଣ କହିଲେ। ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ ଏତେ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।

0: ଶ୍ରୋତା ଭଉଣୀ, ଆସିଯାଇଛି ବର୍ଷା ଦିନ। ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପସନ୍ଦ ଏହି ଋତୁ, କାରଣ ବର୍ଷା ସହ ଗରମ ଗରମ ଖାଦ୍ୟର ମଜା ନେବା ପାଇଁ ସମସ୍ତେ ବେଶ ଭଲ ପାଆନ୍ତି। କିନ୍ତୁ ବର୍ଷା ଦିନେ ଅନେକ ବ୍ୟାକ୍ଟେରିଆ ଓ ଭାଇରାଲ ରୋଗ ମଧ୍ୟ ଦେଖାଦେଇଥାଏ। ସେହି ସମୟରେ ଖାଦ୍ୟ ପାନୀୟର ସଠିକ୍ ରୂପେ ଯତ୍ନ ନ ନେଲେ ଶରୀର ରୋଗାକ୍ରାନ୍ତ ହୋଇପଡ଼େ।
1: ଠିକ୍ କହିଲ ମମତା। ତେବେ ବର୍ଷା ଦିନେ କେମିତି ନେବେ ନିଜର ଯତ୍ନ, କେଉଁ ଖାଦ୍ୟର ନିୟମିତ ବ୍ୟବହାର କରିବେ ଏବଂ କେଉଁ ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବେ, ଚାଲନ୍ତୁ ସେ ବିଷୟରେ ଜଣେ ଭଉଣୀ କ'ଣ କହୁଛନ୍ତି ଶୁଣିନେବା।
2: ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆମ ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କ ପରିଚୟଟା ଦିଅନ୍ତୁ।
3: ହଁ, ମୋ ନାଁ ହଉଛି ପଦ୍ମାବତୀ ପଟ୍ଟନାୟକ, ମୁଁ ହଉଛି କୋରାପୁଟର ଝିଅ, ଆଉ ମୁଁ ସହକାରୀ ଶିକ୍ଷୟିତ୍ରୀ ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁମା ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରେ।
4: ମ୍ୟାଡମ୍, ଆଜିର ବିଷୟ ରହିଛି ଆମର ବର୍ଷା ଦିନରେ ଶରୀରର ଯତ୍ନ ନେବା କେମିତି, ଆପଣ ଏ ବିଷୟରେ କଣ କହିବେ?
3: ଏହା ତ ଆମର ନିହାତି ଜରୁରୀ କଥା। ଆମର କଣ ହଉଛି ମାନେ ବର୍ଷା ଦିନରେ ଯୋଉ ବର୍ଷାଟା ହଉଛି ଚାରିଆଡେ ଯୋଉ ପାଣି ଜମି ଯାଉଛି ତା ଦ୍ଵାରା ଆମକୁ ବିଭିନ୍ନ ରୋଗ ହବାର ତ ନିହାତି ସୂଚନା ରହିଛି। ଆମର ପ୍ରଥମ କଥା ହେଲା ବର୍ଷା ଦିନରେ ପରିବେଶରେ ଆର୍ଦ୍ରତା ବଢିଯାଇଥାଏ ଏବଂ ବିଭିନ୍ନ ପ୍ରକାର ଜୀବାଣୁ, ବ୍ୟାକ୍ଟେରିଆ, ମଶା ଏସବୁ ବଢିବାର ସମ୍ଭାବନା ବହୁତ ରହିଛି। ତେଣୁ ଏହି ସମୟରେ ନିଜ ଶରୀରର ଯତ୍ନ ନେବା ନିହାତି ଆବଶ୍ୟକ। ଆଉ ଘରେ ଯଦି ଛୋଟ ଛୁଆ ବୟସ୍କ ଅଛନ୍ତି କି ଗର୍ଭବତୀ ମହିଳା କି ଅନ୍ୟାନ୍ୟ ରୋଗୀ, ତାହାହେଲେ ତ ଆମେ ଆହୁରି ଅଧିକ ଯତ୍ନବାନ ହେବା ଆବଶ୍ୟକ।
4: ଆଜ୍ଞା, ବର୍ଷା ଋତୁରେ ଆମ ଶରୀରର ଯତ୍ନ ନେବା କାହିଁକି ଜରୁରୀ?
3: ମଣିଷ ଶରୀର ବୁଝିଲେ କି ଯେକୌଣସି ଜୀବାଣୁ ଯାହା ହେଲେ ମଧ୍ୟ ସହଜରେ ଆମକୁ ଆକ୍ରମଣ କରିଥାଏ। ଏହି ସମୟରେ ବିଶେଷ କରି ବର୍ଷା ଋତୁରେ ପରିବେଶରେ ଆର୍ଦ୍ରତା ବଢିଯାଇଥାଏ ଯାହାଫଳରେ ବାହାର ଜୀବାଣୁ, ବ୍ୟାକ୍ଟେରିଆ, ଭାଇରସ ଶୀଘ୍ର ବୃଦ୍ଧି ପାଇଯାଇଥାନ୍ତି ଏହି ସମୟରେ। ସେଇଥିପାଇଁ ଜଲ୍ଦି ମଣିଷକୁ ସର୍ଦି, କାଶ, ଜ୍ୱର, ଡେଙ୍ଗୁ, ମ୍ୟାଲେରିଆ, ପେଟ ରୋଗ ହେବାର ବହୁତ କିଛି ସମ୍ଭାବନା ଅଛି। ତେଣୁ ଆମେ ଶରୀରର ଯତ୍ନ ଆମେ ସଦାସର୍ବଦା ଯେମିତି ଯଦି ଆମ ଶରୀରର ଯତ୍ନ ନ ନେଉ ତାହେଲେ ଆମର ରୋଗ ପ୍ରତିରୋଧକ ଶକ୍ତିଟା ଧୀରେ ଧୀରେ ଧୀରେ ଧୀରେ କମିଯାଇଥାଏ। ତେଣୁ ସୁସ୍ଥ ଖାଦ୍ୟ, ସ୍ୱଚ୍ଛତା ଆଉ ନିୟମିତ ଯତ୍ନ ଦ୍ଵାରା ଆମ ଶରୀରକୁ ଆମେ ସୁସ୍ଥ ରଖିପାରିବା ଏବଂ ସ୍ୱାସ୍ଥ୍ୟବାନ ହେଇକି ରହିପାରିବା।
4: ଆଜ୍ଞା, ତ ବର୍ଷା ଦିନରେ ଆମର ଖାଦ୍ୟ ଅଭ୍ୟାସ କିପରି ହେବା ଉଚିତ?
3: ବର୍ଷା ଯେତେବେଳେ ଆରମ୍ଭ ହେଇଯାଉଛି ଚାରିଆଡରୁ ଯୋଉ ଆର୍ଦ୍ରତା ବଢିଯାଉଛି ଜଳବାୟୁରେ, ତେଣୁ ଆମକୁ କଣ ହଉଛି ନା ଋତୁ ଅନୁସାରେ ସେଇ ଖାଦ୍ୟରେ ଆମକୁ ପରିବର୍ତ୍ତନ କରିବାକୁ ପଡୁଛି। ଆଉ ଏହି ଦିନରେ ଆମେ ତାଜା ତାଜା ଖାଦ୍ୟ ଖାଇବା, ମାନେ ଯୋଉଟା କି ଫ୍ରେସ ଖାଦ୍ୟ ସଜ ସଜ ରାନ୍ଧିକି ଖାଇବା, ଘରେ ପ୍ରସ୍ତୁତ ଖାଦ୍ୟକୁ ଆମେ ପ୍ରାଧାନ୍ୟ ଦେବା। କାହିଁକି ନା ବାହାର ଖାଦ୍ୟ, ଖୋଲା ଖାଦ୍ୟ, ବାସି ଖାଦ୍ୟ ଏଯାକ ଯଦିଓ ଆମେ ଖାଇବା ବି ଜଲ୍ଦି ଆମ ଦେହଟା ଖରାପ ହେଇଯାଇଥାଏ। ତେଣୁ ଏସବୁଥିରୁ ଆମେ ବିରତ ରହିବା ନିହାତି ଆବଶ୍ୟକ, କାରଣ ଏହାଦ୍ୱାରା ଆମର ପେଟର ସଂକ୍ରମଣ ବଢିଥାଏ ଆଉ ନାନା ପ୍ରକାର ପେଟ ରୋଗ, ଗଳା ଜନିତ ରୋଗ ଅତି ଶୀଘ୍ର ଏଫେକ୍ଟ ହେଇଯାଇଥାଏ। ତେଣୁ ଆମେ ଯେକୌଣସି ବାହାର ଖାଦ୍ୟ ହେଲେ ମଧ୍ୟ ଫଳ ଆଣୁଛେ କି ସବୁଜ ପନିପରିବା ଆଣୁଛେ, ଯାହା ବି ଆଣୁଛେ ଆମେ ତାକୁ ଭଲ ଭାବେ ଧୋଇବା, ତାକୁ ଗୋଟେ ଶୁଖିଲା ସ୍ଥାନରେ ରଖିବା। ଯେମିତିକି ଆମେ ଚା ପିଉଛେ ସକାଳୁ ଉଠିଲେ ଟିକେ ଅଦା ପକେଇକି ଚା ପିଇବା, ଟିକେ ତୁଳସୀ ପତ୍ର ପକେଇକି ଚା ପିଇବା କି ଆମର ଗୋଲମରିଚ ଟିକେ ବ୍ୟବହାର କରିବା, ତାପରେ ଗରମ ଗରମ ସୁପ୍ ପିଇବା, ଆଉ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଆମକୁ ସାହାଯ୍ୟ କରିଥାଏ। ତେଣୁ ଆମେ ଏଇଭଳି ଖାଦ୍ୟ ଖାଇବା ଆଉ ପର୍ଯ୍ୟାପ୍ତ ପାଣି ପିଇବା, ଯୋଉ ପାଣି କି ଡାଇରେକ୍ଟ ଆମେ ନଦୀ ନାଳର ପାଣି ନ ପିଉଣୁ, ତାକୁ ଆମେ ଫୁଟେଇ ସଫା କରିକି ମାନେ ଫୁଟେଇ ଥଣ୍ଡା କରିକି ପିଇବା ଉଚିତ।
4: ଆଜ୍ଞା।

0: ତ ବର୍ଷା ଋତୁରେ ବ୍ୟକ୍ତିଗତ ସ୍ୱଚ୍ଛତା କିପରି ରଖିବା ଉଚିତ ସେ ବିଷୟରେ କ'ଣ କହିବେ?
1: ବ୍ୟକ୍ତିଗତ ମାନେ ସେଟା ତ ନିହାତି ଆବଶ୍ୟକ। ଯେମିତି ନା ମୋ କଥା କହୁଛି, ଦେଖନ୍ତୁ ମୁଁ ରହୁଛି ଗୋଟେ ଗୁମା, ହଉଛି ଗୋଟେ ଥନ୍ତସନ୍ତିଆ ଅଞ୍ଚଳ, ସାଧାରଣତଃ ସେଠି କୁହାଯାଏ ମ୍ୟାଲେରିଆ ରୋଗ। ଏବେ ବର୍ତ୍ତମାନ ଆମର ସ୍କୁଲ ଖୋଲିଲା ବେଳକୁ ଅଧିକାଂଶ ପିଲା ସ୍କୁଲରେ ଆବସେଣ୍ଟ ରହୁଛନ୍ତି। କାରଣ କ'ଣ ନା, ପ୍ୟାରେଣ୍ଟସକୁ ଫୋନ କଲେ ଗୋଟେ କଥା କହୁଛନ୍ତି ଯେ ପିଲାକୁ ମ୍ୟାଲେରିଆ ହେଇଯାଇଛି ମ୍ୟାଡମ୍, ପିଲାକୁ ଟାଇଫଏଡ୍ ହେଇଯାଇଛି ମ୍ୟାଡମ୍, ଏଗୁଡ଼ିକ ଆମେ ଶୁଣିବାକୁ ପାଉଛେ। ସେଇଥିପାଇଁ ଆମେ କ'ଣ କରିବା ନା, ଏହି ଦିନରେ ଶରୀରକୁ ସଫା ରଖିବା, ଶୁଷ୍କ ରଖିବା। ବର୍ଷାରେ ଯୋଉ ପିଲା ଭିଜି ଯାଉଛନ୍ତି ନା, ତା ଦ୍ଵାରା ବହୁତ କ୍ଷତି ହଉଛି। ତେଣୁ ବାହାରୁ ଆସିଲେ ମଧ୍ୟ ଆମେ ହାତ ଗୋଡ ସାବୁନରେ ଧୋଇବା, ଆମେ ଯୋଉ କହୁଛେ ସାନିଟାଇଜ କରିବା, ତାପରେ ବର୍ଷାରେ ଭିଜିଗଲେ ଶୀଘ୍ର ଶୁଷ୍କ ପୋଷାକ ପିନ୍ଧିବା ଦରକାର। ଭିଜା ଜୋତା ଆଉ ମୋଜା ଦୀର୍ଘ ସମୟ ପିନ୍ଧିଲେ ମଧ୍ୟ ଚର୍ମ ରୋଗ ହୁଏ, ଆଉ ଫଙ୍ଗସ ଆକ୍ରମଣ ପାଇଁ ଏଗୁଡିକ ଅତି ସୁବିଧା ହୋଇଥାଏ। ସେଇଥିପାଇଁ ଆମେ କ'ଣ କରିବା, ନିଜର ନଖ ସଫା ରଖିବା, ନିଜର ଚର୍ମକୁ ଯତ୍ନ ନେବା, ନିୟମିତ ସ୍ନାନ କରିବା ଏବଂ ପରିଷ୍କାର ପୋଷାକ ପିନ୍ଧିବା। ଯେମିତିକି ହଠାତ୍ ଆମେ ବାହାରକୁ ଗଲେ ମଧ୍ୟ ପଲିଷ୍ଟରରେ ଯୋଉ ଇଏ ପୋଷାକ ପିନ୍ଧିଥିବା, ଯାହାଫଳରେ କି ହଠାତ୍ ଭିଜିଲେ ମଧ୍ୟ ସାଙ୍ଗେ ସାଙ୍ଗେ ପବନ ବାଜିଲେ ଶୁଖିଯିବ, ସେଇଭଳିଆ ପୋଷାକ ବ୍ୟବହାର କରିବା। ଆଉ ଏସବୁ କରିବା ଦ୍ଵାରା ବ୍ୟକ୍ତିଗତ ସ୍ୱଚ୍ଛତାକୁ ରକ୍ଷା କରିପାରୁଛି। ସମସ୍ତେ ନିଜ ନିଜର ଯତ୍ନ ନେବା ନିହାତି ଆବଶ୍ୟକ।
0: ଆଜ୍ଞା, ଆପଣ ଯେମିତି କହିଲେ ଏବେ କି ମ୍ୟାଲେରିଆ ରୋଗ ହେଉଛି ବର୍ଷା ଦିନରେ, ତ ବର୍ଷା ଋତୁରେ ମଶା ଜନିତ ରୋଗରୁ କିପରି ଆମେ ରକ୍ଷା କରିପାରିବା ନିଜକୁ?
1: ମଶା ଜନିତ ବୋଲି କଣ କରିବା ନା, ଆମେ ସାଧାରଣତଃ ଘରେ ମଶାରୀ ବାନ୍ଧିବା, ଆଉ ବର୍ଷା ଋତୁରେ ବିଭିନ୍ନ ସ୍ଥାନରେ ଯୋଉ ପାଣି ଜମି ରହିଯାଉଛି ନା, ତେଣୁ ଯେତେ ହଉଛି ଆମେ ଡ୍ରେନେଜ କୁ କ୍ଲିନ କରିବା। ଆମ ଅଞ୍ଚଳରେ ଯୋଉ ଅଛନ୍ତି ଲୋକ, ଜନସାଧାରଣଙ୍କୁ ଟିକେ ଆମେ ପରାମର୍ଶ ଦେବା, ସେମାନଙ୍କୁ ସଚେତନ କରିବା, ଆଉ ଯଦି ସଫା ରହିଲେ ତାହେଲେ ଆମକୁ ଡେଙ୍ଗୁ ମ୍ୟାଲେରିଆ ଭଳିଆ ରୋଗ ହେବ ନାହିଁ, ଏକଥା ଆମେ ଜଣେଇବା। ନିଜ ନିଜେ ରହିବା ପରିବେଶକୁ ପ୍ରଥମେ ନିଜେ ସଫା କରିବା, ଆଉ ଅନ୍ୟମାନଙ୍କୁ ମଧ୍ୟ ସେଟା ପ୍ରେରଣା ଯୋଗାଇବା। ତେଣୁ ଘର ଚାରିପାଖରେ ଜମିଥିବା ପାଣିକୁ ଜମିବାକୁ ଦେବାନି, ରାତିରେ ମଶାରୀ ଟାଙ୍ଗିବା, ଶରୀରକୁ ଜାକି ରଖିଥିବା ପୋଷାକ ପିନ୍ଧିବା, ଆଉ ତାଡ଼ିବା ବ୍ୟବସ୍ଥା କରିବା ମଧ୍ୟ ଦରକାର। ଆଜିକାଲି ତ ଆମର ବିଜ୍ଞାନ ଯୁଗରେ କେତେ ପ୍ରକାର ଔଷଧ ବାହାରିଲାଣି, ଯୋଉଟାକି ଆମ ପାଇଁ କ୍ଷତିକାରକ ନୁହଁ, ସେଇ ଭଳିଆ ଆମେ ବ୍ୟବହାର କରିବା। ଯେମିତିକି ଆମେ ଜାଣିଛେ ଲବଙ୍ଗ, ଆମେ ଯୋଉ ନିଆଁ ଟିକେ କରିବା ସେଥିରେ ଟିକେ ଲବଙ୍ଗ ପକେଇବା, ଟିକେ ଝୁଣା ପକେଇବା, ଘର ଭିତରେ ଝୁଣା ଦେବା ଦ୍ଵାରା ମଧ୍ୟ, ଏବେ ଆମର ନିମ ପତ୍ର ଅଛି, ନିମ ପତ୍ର ଜାଳିବା ଦ୍ଵାରା ମଧ୍ୟ ଆମର ମଶା ରହିବେ ନାହିଁ। ଏଇଭଳି ସବୁ ଯଦି ଆମେ ବ୍ୟବହାର କରିବା ତାହେଲେ ଆମ ସ୍ୱଚ୍ଛ ପରିବେଶକୁ ଆମେ ବ୍ୟବହାର କରିପାରିବା, ଆମ ପରିବେଶକୁ ସ୍ୱଚ୍ଛ ରଖିଲେ ହିଁ ଆମେ ରୋଗମୁକ୍ତ ହେଇପାରିବା।
0: ଆଜ୍ଞା ମ୍ୟାଡାମ, ବର୍ଷା ଋତୁରେ ଆମକୁ କେଉଁ କେଉଁ ଅଭ୍ୟାସ ନିୟମିତ ଭାବରେ କରିବାକୁ ପଡିବ ଯାହାଦ୍ୱାରା କି ଆମ ଶରୀର ସୁସ୍ଥ ରହିପାରିବ?
1: ବ୍ୟାୟାମ, ଯୋଗ, ପ୍ରାଣାୟାମ ଏଗୁଡିକ କ'ଣ କରୁଛି ନା, ଆମ ଶରୀର ଭିତରେ ଆମକୁ ଏକ ପ୍ରକାର ସୁସ୍ଥତା ଆଣିଦେଉଛି, ଆଉ ରୋଗମୁକ୍ତ କରିବାରେ ସାହାଯ୍ୟ କରୁଛି। ତେଣୁ ଆମେ ଏଇସବୁ କରିବା, ନିଜେ ଖାଦ୍ୟ ଆମେ ଠିକ୍ ସମୟରେ ଖାଇବା। ନିଜ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମକୁ କ'ଣ କରିବାକୁ ପଡିବ, ଆମେ ବର୍ଷାରେ ଭିଜିବା ନାହିଁ, ଅତ୍ୟଧିକ ଥଣ୍ଡା ଖାଦ୍ୟ ଖାଇବା ନାହିଁ, ମୁଁ ତ ଏବେ ଯୋଉ କହୁଥିଲି ପାଣିକୁ ଫୁଟେଇକି ସ୍ୱଚ୍ଛ ପାଣି ପିଇବା, ଅସ୍ୱଚ୍ଛ ସ୍ଥାନରୁ ଆମେ ବିରତ ହେଇକି ରହିବା, ଆଉ ସକାରାତ୍ମକ ଚିନ୍ତାଧାରା ନେବା, ସ୍ୱଚ୍ଛ ଜୀବନଶୈଳୀ ଓ ନିୟମିତ ସ୍ୱାସ୍ଥ୍ୟର ଯତ୍ନ ନେଇ ଆମେ ନିଜକୁ ଯଦି ନିଜେ ବଞ୍ଚେଇ ପାରିବା ତାହେଲେ ଆମେ ଅନ୍ୟମାନଙ୍କୁ କିଛି ସଚେତନ କରେଇ ପାରିବା। ଆଉ ଏହାଦ୍ୱାରା କ'ଣ ହଉଛି ନା, ଆମର ଓ ଆମ ପରିବେଶର ଉଭୟଙ୍କର, ଆମ ସମାଜର ଉପକାର ହେଇଥାଏ।
0: ଖୁବ ସୁନ୍ଦର। ବର୍ଷା ଦିନରେ ଆମର ଯୋଉ ଛୋଟ ଛୋଟ ପିଲା ଅଛନ୍ତି ବା ବୟସ୍କ ଲୋକମାନେ ଅଛନ୍ତି, ସେମାନଙ୍କ ପାଇଁ କେଉଁ କେଉଁ ବିଶେଷ ସତର୍କତା ଆବଶ୍ୟକ ଯାହାଦ୍ୱାରା କି ସେମାନେ ରୋଗରେ ପଡ଼ିବେନି, ସୁସ୍ଥ ରହିପାରିବେ?
1: ଏଇଥିପାଇଁ ତ ଆମେ କଣ କରିବା ନା, ବର୍ଷା ଋତୁରେ ଆମେ ତାଜା ଖାଇବା, ଗରମ ଖାଇବା, ଆଉ ପୌଷ୍ଟିକ ଖାଦ୍ୟ ଖାଇବା ଯୋଉଟାକି ପୁଷ୍ଟିକର ହେଇଥିବ ଆଉ ସ୍ୱାସ୍ଥ୍ୟ ପାଇଁ ହିତକାରକ ହେଇଥିବ, ସେଇଭଳିଆ ଖାଦ୍ୟ ଖାଇବା, ଆଉ ଘରେ ହିଁ ପ୍ରସ୍ତୁତ କରି ଖାଇବା। ବାହାର ଖାଦ୍ୟ, ବାସି ଖାଦ୍ୟ, ବାହାରେ ଖୋଲା ହେଇକି ଥିବା ଖାଦ୍ୟ ଠାରୁ ଟୋଟାଲି ଆମେ ଦୂରେଇ ରହିବା।
0: ଆଜ୍ଞା, ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଆମର ଘର ଅଘରଣୀ କାର୍ଯ୍ୟକ୍ରମ ଏବଂ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ

0: ତାହେଲେ ଶ୍ରୋତା ଭଉଣୀ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ ଜାଣି ରଖିବା ରବିବାର ଘର ଅଘରଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ କ'ଣ ସବୁ ରହିଛି। 28 ତାରିଖ ରବିବାର ଘର ଅଘରଣୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଆକାଶବାଣୀ ଜୟପୁରର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସବୁରି ପ୍ରିୟ ଆକାଶବାଣୀ ଜୟପୁର।
1: ତାହେଲେ ଶ୍ରୋତା ଭଉଣୀ, ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମକୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରିବାର ନମ୍ବରଟି ହେଲା 9438268568। ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568। ତାହେଲେ ଆମକୁ ବିଦାୟ ଦିଅନ୍ତୁ, ରହିଲୁ, ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଳୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ ଏବଂ ଉପସ୍ଥାପନାରେ ଥିଲେ ମମତା ବେଜ ଏବଂ ସୁଜାତା ବେଜ।

0: ଆକାଶବାଣୀ ଜୟପୁର ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ଦିନ 2 ଶୁଣିବେ ମିଡ୍ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ 1ଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେଞ୍ଜୁଆଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ, 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍। ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହାକୁ ସ୍କରଣ କରି ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ସାମ୍ବିଧାନିକ ମୂଲ୍ୟବୋଧର କଠୋର ପରୀକ୍ଷା ନେଇଥିଲା। ନାଗରିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯିବା ସହ ସ୍ୱାଧୀନ ଅଭିବ୍ୟକ୍ତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରାଯାଉଥିଲା। ସମ୍ଭିଧାନକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରି ଦୃଢ଼ ଅଙ୍ଗୀକାରବଦ୍ଧତାର ସହ ବିକଶିତ ଭାରତ ଗଠନ କରିବାକୁ ଉପରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ପାଇଁ ପରିସ୍ଥିତିକୁ ଦୃଢ଼ ଭାବେ ସାମ୍ନା କରିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ଗଣତନ୍ତ୍ରର ମୂଳଦୁଆ ଗଠନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ସେହି ସମୟରେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, 25 ଜୁନ୍କୁ ମୋଦି ସରକାର ସମ୍ଭିଧାନ ଦିବସ ଭାବରେ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏହି ଅନ୍ଧକାର ଅଧ୍ୟାୟ ସମ୍ପର୍କରେ ଭବିଷ୍ୟତ ବଂଶଧରଙ୍କୁ ସଚେତନ କରିବା। ହରିୟାଣାର ଗୁରୁଗ୍ରାମଠାରେ 1ଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରିଛି। ସମ୍ମିଳନୀକୁ ଉଦ୍ଘାଟନ କରି ଶକ୍ତିମନ୍ତ୍ରୀ ମନୋହରଲାଲ ନିରନ୍ତର

ବିକାଶ ଲକ୍ଷ୍ୟ ହାସଲ ଦିଗରେ ସୁଲଭ ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ୍ ଡିଜିଟାଲ୍ ସକ୍ଷମ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିଭିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। 6 କୋଟିରୁ ଅଧିକ ସ୍କାର୍ଟ ମିଟର ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରୁଛନ୍ତି। ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। କୋଲକାତା ତର୍ତାଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। 20 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭେନେଜୁଏଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିଭିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି, ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ସାନ୍ ଫିଲିପ୍ରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେଖ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧର୍ଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲା କୋଟ୍ ବଜାରକୁ ଯାତ୍ରା କରିବେ। ଧର୍ଚୁଲାର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେ ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା।

0: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 37 ଓଭରରେ 2 ୱିକେଟ୍ ବିନିମୟରେ 148 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ 99 ରନ୍ ଏବଂ ଋତୁରାଜ ଗାଏକ୍ୱାଡ 16 ରନ୍ କରି କ୍ରିଜ୍ରେ ଅପରାଜିତ ରହିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2ଟି 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଉନ୍ନୀତ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ଚେକ୍ ଗଣରାଜ୍ୟକୁ 3-0 ଗୋଲ୍ରେ ମେକ୍ସିକୋ ପରାସ୍ତ କରିଛି। ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେଞ୍ଜୁଆଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ। 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍। ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Samvidhan Hatya Divas being observed today. Prime Minister Narendra Modi pays homage to those who defended democratic values during the emergency. External Affairs Minister Dr. S. Jaishankar calls for stronger collaboration amid global challenges, invokes Vasudhaiva Kutumbakam at Jeju Forum in South Korea. BRICS Energy Ministers meeting begins in Gurugram under India's BRICS 2026 chairship. Powerful earthquakes strike Venezuela back-to-back, causing multiple building collapses, state of emergency declared. South Africa advanced to knockout stage of FIFA World Cup for first time, defeating South Korea 1-0 in Monterrey. And in cricket, India to take on Bangladesh in Group A match of ICC Women's T20 World Cup in Manchester this evening. Samvidhan Hatya Divas is being observed today. It serves as a reminder of what happened when the Constitution of India was trampled over on the 25th of June 1975. It is also a day to pay homage to each and every person who suffered due to the excesses of the emergency. Vice President C.P. Radhakrishnan, Prime Minister Narendra Modi and Home Minister Amit Shah today paid homage to all those who stood firm in defence of democratic values during the emergency. In a social media post, Prime Minister Modi said the emergency was a direct assault on the Constitution. He said it witnessed the suspension of civil liberties, curbs on freedom of expression and the arrest of political leaders, journalists and social workers. The BJP today hit out at the Congress over the emergency and described it as a dark chapter in Indian history. Briefing the media at party headquarters in New Delhi, senior BJP leader Ravi Shankar Prasad said that during the emergency, the judiciary was attacked, media was pressurized and opposition leaders were jailed to save the then Prime Minister Indira Gandhi's chair. Praising Prime Minister Narendra Modi's role during the emergency, Mr. Prasad said Mr. Modi made efforts from Gujarat to North India with remarkable effectiveness. He noted that many people today speak about protecting democracy and often display copies of the Constitution, but it is important to bring the truth of that period before the people now to expose them.
2: Today marks 50 years, so the party felt that the country should be

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଶିଳ୍ପୀମାନେ ହେଲେ ଅରମାନ ମଲ୍ଲିକ ଏବଂ ଶ୍ରଦ୍ଧା କପୁର। ଗୀତ ରଚନା ସଞ୍ଜୀବ ଚତୁର୍ବେଦୀ। ସଙ୍ଗୀତ ପରିଚାଳନା ଅମାଲ ମଲ୍ଲିକ।

ଶେଷରେ ଅକ୍ସର ଏହି ଚଳଚ୍ଚିତ୍ର ପାଇଁ ଶିଳ୍ପୀମାନେ ହେଲେ କେକେ ଏବଂ ସୁନିଧି ଚୌହାନ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ହିମେଶ ରେଶମିଆ।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ଦିନ 2:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ।
1: ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା

ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା।

ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।

0: ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ଆଜିର ଦିନରେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦାହାନୀ କରାଯିବା ସହିତ ଲୋକଙ୍କର ମୌଳିକ ଅଧିକାରକୁ ଶେଷ କରି ଦିଆଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଓ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍କରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଆସନ୍ତୁ ଆଜିର ଦିନରେ ସମ୍ଭିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଶ୍ରେଷ୍ଠତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍କୃତି ରେଖା ତାରିଣୀ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ୍ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସିପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ୍ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦର୍ଶନ ପ୍ରାୟ 5 ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୈନନ୍ଦିନ ନୀତି ଅନୁଯାୟୀ ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ଅବକାଶ, ଗୋପାଳବଲ୍ଲଭ ନୀତି ସମ୍ପନ୍ନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛି। ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀଗରେ ଶ୍ରୀ ମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶରେ ସଜିତ କରାଯାଇଛି। ପରେ ପର୍ଯ୍ୟାୟକ୍ରମେ ସମସ୍ତ ନୀତିକାନ୍ତି କରାଯାଇ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା, ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା ଏବଂ କୃଷି ବନୀକରଣ ଯୋଜନା ଆଦିର ଅଗ୍ରଗତି ନେଇ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର 5ଟି ବ୍ଲକରେ 5 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ

ଜିଲ୍ଲାସ୍ତରୀୟ ହାକାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର 10ଟି ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର 42 ଜଣ ଛାତ୍ରଛାତ୍ରୀ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଭଦ୍ରକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ମାଦକ ଦ୍ରବ୍ୟରୁ ଦୂରେଇ ରହିବା ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ବରିଷ୍ଠ ନାଗରିକ ପ୍ରମୁଖ ନଗର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ସେବନଠାରୁ ଦୂରେଇ ରହି ସୁସ୍ଥ ସମାଜ ଗଠନ କରିବା ଲାଗି ସଚେତନ କରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସଂକ୍ରାନ୍ତରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ଲାଗି ପରାମର୍ଶ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ୍ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 100% ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ 393 ବୁଥ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଡିଜିଟାଇଜେସନ୍ କାର୍ଯ୍ୟ ଜାରି ରହିଛି। ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜିକରଣୀ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଏଲ୍ଓ ବୈଠକରେ ମତଦାତା ତାଲିକାରେ ନୂତନ ନାମ ସଂଯୋଗୀକରଣ, ଏକାଧିକ ସ୍ଥାନରେ ଥିବା ଭୋଟରଙ୍କ ନାମ ବାଦ୍ ଦେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ଭୋଟରମାନେ ନିର୍ବାଚନ ଆୟୋଗଙ୍କ ପୋର୍ଟାଲରୁ ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ପରେ ଅନ୍ଲାଇନ୍ରେ ମଧ୍ୟ ନାମ ପଞ୍ଜିକରଣ ପାଇଁ ଦାଖଲ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହିଳା ଓ ଶିଶୁ ବିକାଶ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାରର ସମୀକ୍ଷା କରିଥିଲେ। ଗର୍ଭସ୍ଥ ଶିଶୁ ମୃତ୍ୟୁହାର ଶୂନ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କଫୋର୍ସ ଗଠନ ଏବଂ ସଚେତନତା ସଂକ୍ରାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବ୍ଲକ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ଶ୍ରମ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ କରାଯାଇ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ଥିବା କିଶୋର ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଜ, ପୂଜା ସାହୁ, ତନୁଜା ଟୋପ୍ପୋ ଓ ସୁପ୍ରିୟା କୁଜୁର ରହିଛନ୍ତି। ଆସନ୍ତା ମାସ 5 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ 7ଟି ମ୍ୟାଚ୍ ଖେଳିବ। ପ୍ରଥମେ ସ୍କଟଲାଣ୍ଡର ବରିଷ୍ଠ ଦଳ ସହ 2ଟି ମ୍ୟାଚ୍ ଖେଳିବା ପରେ ଆମେରିକା, ଇଂଲଣ୍ଡ ଓ ବେଲ୍ଜିୟମ୍ କନିଷ୍ଠ ଦଳ ବିପକ୍ଷରେ 5ଟି ମ୍ୟାଚ୍ ଖେଳିବ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିଠାରେ ସର୍ବାଧିକ 69 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ।
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ସମୟ ଦିନ 2:45। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ସନ୍ଧ୍ୟା ପାଞ୍ଚଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ପ୍ରତିକ୍ରିୟାରେ ଶୁଣିବେ ଆଧୁନିକତା ନା ସଂସ୍କୃତି କ'ଣ ଅଧିକ ଆବଶ୍ୟକ। ଅପରାହ୍ନ 5:30 ଚୈତି ଜହ୍ନରେ ଶୁଣିବେ ଜିଉନା ଖାଉନା। ଭେଟଘାଟରେ ଶୁଣିବେ ଆମ ଅଞ୍ଚଳର ପ୍ରତିଭା ସରୋଜ କୁମାର ନାୟକଙ୍କ ସହ ସାକ୍ଷାତକାର। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20।

0: ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ 2026 ଏହି ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ଖେଳ ଶେଷ ପର୍ଯ୍ୟନ୍ତ ଜିଲ୍ଲା ହାଲଚାଲରେ କଟକ ଜିଲ୍ଲା ସମ୍ପର୍କରେ ଶୁଣିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ ରାତି 7:25ରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ପିଲାଟିଏ ଗଛଟିଏ ଏ ସମ୍ପର୍କରେ ଶୁଣିବେ ଏବଂ ଆଲୋଚନାରେ ବ୍ୟବସାୟିକ ଭିତ୍ତିରେ ପିଆଜ ଚାଷ ସମ୍ପର୍କରେ ସଞ୍ଜୀବ କୁମାର ମହନ୍ତଙ୍କ ସହ ଏକ କଥାବାର୍ତ୍ତା ଶେଷରେ ଆଜିର ଚାଷୀ କ୍ରମରେ ମୁରଲୀ କ୍ରିଷ୍ଣାଙ୍କ ସହ ସାକ୍ଷାତକାର ଏଥିଲା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ସମୟ ଦିନ 2:48 ହେବାକୁ ଯାଉଛି ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ ଆମର ସମସ୍ତ ଶ୍ରୋତାମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ସାନ୍ଧ୍ୟ ଅଧିବେଶନ ଆଜି ଅପରାହ୍ନ 5ଟାରେ ତାହେଲେ ଅପରାହ୍ନ 5ଟା ପର୍ଯ୍ୟନ୍ତ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇରୁ ସିଧା ପ୍ରସାରଣ ଏଫ୍ଏମ୍ର 103.6 MHz ଯୋଗେ ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।
1: और संगीत रोशन का है।

0: ହାଏ
1: ହ୍ୟାଲୋ, କଣ ହେଲା? ଦୁଃଖରେ ଲାଗୁଛ?
0: ନା ନା, ଦୁଃଖରେ ନାହିଁ ଯେ, ବହୁତ ଟାୟାର୍ଡ ଲାଗୁଛି। ଖରା ଛୁଟି ସରିଗଲା, କେତେ ଖୁସି ଖୁସିରେ କଟିଗଲା ଖରା ଛୁଟିଟା, କିଛି ଜଣା ପଡ଼ିଲାନି। ଏବେ କଲେଜ ଷ୍ଟାର୍ଟ ହେଇଗଲାଣି, ଟ୍ୟୁସନ୍ ବି ଷ୍ଟାର୍ଟ ହେଇଗଲାଣି। ଆଉ ମୋତେ ନା ବହୁତ ମନ ପଡ଼ୁଛି ସେ ରଜ ଦିନ, କେତେ ଖୁସିରେ ପାଳନ କରିଥିଲି ଗାଁକୁ ଯାଇକି। ଏବେ ତ ବେଶୀ ଟାୟାର୍ଡ ଖାଲି ଲାଗୁଛି। ସତରେ ଆମ ପରମ୍ପରା, ଆମ ସଂସ୍କୃତି ଭାରି ନିଆରା ନା?
1: ହଁ, ଠିକ୍ କହିଲ ଯେ ଏମିତି ତ ସବୁ ବର୍ଷ ହୁଏ, ଖରା ଛୁଟି ହଉ କିମ୍ବା ଆଉ କୌଣସି ଛୁଟି, ଆମକୁ ତ ପୁଣି ଥରେ ଆମର କର୍ମ କରିବାକୁ ପଡ଼ିବ। କିନ୍ତୁ ତମେ କାହିଁକି ଏତେ ପ୍ରେସର ନଉଛ? ଆମର ତ 12 ମାସରେ 13 ପର୍ବ, ଆଉ ଆଗକୁ ଆସୁଛି ଆମ ଓଡ଼ିଶାର ଗୋଟିଏ ବଡ଼ ପର୍ବ ରଥଯାତ୍ରା, ଆଉ କିଛି ଦିନ ପରେ ପୁଣି ଥରେ ଏନ୍ଜୟ କରିବ। ଜୀବନରେ ତ ଏମିତି ସୁଖ ଦୁଃଖ ସବୁ ଚାଲିଥିବ। ହଉ, ଛାଡ଼ ସେସବୁ କଥା, ଚାଲ ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏବଂ ଆମ ଶ୍ରୋତାମାନଙ୍କ ସହିତ ଖୁସିରେ ଆଜିର ମୁହୂର୍ତ୍ତ ବିତେଇବା। ତମ ଟାୟାର୍ଡନେସ୍ ଦେଖିବ କୁଆଡ଼େ ପଳେଇବ।
0: ସତ କହିଲ, ଶ୍ରୋତା ବନ୍ଧୁଙ୍କ ସହ ସମୟ ବିତେଇଲେ ମନ ପୁରା ଖୁସି ହେଇଯାଏ। ତେବେ ସାଥୀ, ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ ଆମେ ଦୁହେଁ। ମୁଁ ପ୍ରିୟଙ୍କା ପାତ୍ର,
1: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ। ନମସ୍କାର।

0: ତେବେ ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏବଂ ଶୁଣିବା ଏକ ସୁନ୍ଦର ବିଚାର।
1: ପ୍ରତ୍ୟେକ ନୂଆ ଆରମ୍ଭ ଜୀବନର ଏକ ନୂଆ ସୁଯୋଗ। ଗତକାଲିର ବିଫଳତା, ଦୁଃଖ ଓ ଅନୁତାପକୁ ପଛରେ ଛାଡ଼ି ଆଜିଠାରୁ ନିଜକୁ ପୁଣି ଥରେ ଗଢ଼ିବା ଦରକାର।
0: ତେବେ ହଁ ସାଥୀ, ଚାଲନ୍ତୁ ଧୀରେ ଧୀରେ ଆଗକୁ ବଢ଼ିବା, ନିଜ ଉପରେ ବିଶ୍ୱାସ ରଖିବା ଏବଂ ଛୋଟ ଛୋଟ ପଦକ୍ଷେପ ନେବା, ଯାହା ଆମକୁ ସଫଳତା ଆଡ଼କୁ ଆଗେଇ ନେଇଯିବ।
1: ଚାଲନ୍ତୁ ସାଥୀ, ଡେରି ନ କରିକି ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ ଓ ଖୁସିର କାର୍ଯ୍ୟକ୍ରମ ହ୍ୟାଲୋ ସ୍ପନ୍ଦନ।
0: ତେବେ ଚାଲନ୍ତୁ ସାଥୀ, ଦେଖିବା ଆଜିର ପ୍ରଥମ କଲ୍ କିଏ ଓ କେଉଁଠୁ କରିଛନ୍ତି।
2: ହ୍ୟାଲୋ, ମ୍ୟାଡାମ ନମସ୍କାର,
0: ସ୍ୱାଗତ।

0: ଅଛୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମ? କେମିତି ଅଛନ୍ତି ଭାଇ?
1: ମୁଁ ତ ସବୁବେଳେ ବିନ୍ଦାସର ଚାଷ ମା ଶାଳାଙ୍କ ଆଶୀର୍ବାଦ ଆପଣ ସେ ଜଣେ ବିନ୍ଦାସରେ ତାଙ୍କୁ ଖୁସି ଥାନ୍ତୁ, ମା ଶାଳା ଆତ୍ମବନ୍ଧ ଗୋଟେ ରଖିଥାନ୍ତୁ। ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ ପଟିଲା ପନ୍ନାପୁର ଜଗତସିଂହପୁର କହୁଥିଲି।
0: ତେବେ ଭାଇ, ଆଜିର ଆମର ବିଷୟ ରହିଛି ଆଧୁନିକତା ନା ସଂସ୍କୃତି, କଣ ଅଧିକ ଆବଶ୍ୟକ?
1: ଦେଖନ୍ତୁ, ଆଜି ଗୋଟେ ଭଲ ସୁନ୍ଦର ବିଷୟବସ୍ତୁ ରଖିଛନ୍ତି। ମୋ ମତରେ ଦେଖନ୍ତୁ, ଦିଟା ଯାକ ନିହାତି ଆବଶ୍ୟକ ଅଛି। କାହିଁକିନା ପ୍ରଥମେ ଆମ ସଂସ୍କୃତି, ଆମ ସଂସ୍କୃତି କହୁଛି କଣ, ପର୍ବପର୍ବାଣି ଆମକୁ ଯେ ପରିଚୟ, ଆମ ସଂସ୍କୃତି ପରିଚୟ, ଆମେ ଯେମିତି ଆମ ସଂସ୍କୃତିର ଅତିଥି ଦେବ, ଆମେ ଅତିଥିକି ଭଗବାନ ସଦସ୍ୟ ଆମେ ମାନୁ। ତାପରେ ଆଧୁନିକତା ନାଁରେ ଆମେ ଆଧୁନିକତା ହେବା ଆବଶ୍ୟକ ଅଛି, କାହିଁକିନା ଆମେ ସମୟ ସାଙ୍ଗେ ତାଳ ଦେଇ ଯିବା ପଡ଼େ। ତା ମାନେ ଆମ କଳା ସଂସ୍କୃତି ଆମେ ଭୁଲିଛେ, ଆମକୁ ଯେ ପରିଚୟ ଦେଇଛି, ଆମ ସଂସ୍କାର, ଆମ ଆଚାର ବ୍ୟବହାର, କଥା କହିବା ଶୈଳୀ, ଆମ କାର୍ଯ୍ୟ କରିବା, ଖାଦ୍ୟ ପାନୀୟ ପୋଷାକ, ଆକୁ ଆମେ ଆମେ ଆକୁ ବୁଲି ଆଧୁନିକତା ନାଁରେ ଆମେ ଆକୁ ବୁଲିଯାଏ, ଏଇଟା ଭୁଲ କଥା। କାରଣ ଆମର ଦୁଇଟାକୁ ଆମେ ବାଲାନ୍ସ କରି ଦିଆ ପଡ଼େ। ଯେମିତି ଦେଖନ୍ତୁ, ଗୋଟେ ଉଦାହରଣ ଦଉଛି, ଧରିନିଅନ୍ତୁ ଆପଣ ଆଗରେ ଚାଲି ଚାଲି ଯାଉଥିଲେ, ଆଧୁନିକ ହେଲା ଆମେ ସାଇକେଲ ଆଇଲା, ଶଗଡ଼ ବଦଳରେ ସାଇକେଲ ଆଇଲା, ତାପରେ ଗାଡି ଆଇଲା, ଆମେ ଉଭୟଙ୍କୁ ବ୍ୟବହାର କରିବା। ଆମେ ଅତୀତର ସଂସ୍କୃତିକୁ ଆମେ ରଖିବା, ଆଧୁନିକତା ବି ରଖିବା, କାରଣ ଆଜିକା ଡେଟ୍ରେ ଆମେ ସବୁବେଳେ ତ ମୁଣ୍ଡରେ ଓଢ଼ଣା ଦେଇ ଚାଲି ହବନି, କିନ୍ତୁ ଯୋଉଠି ଆବଶ୍ୟକ ପଡିବ ସ୍ଥାନ କାଳ ପାତ୍ର ଦେଖି ଆମେ ବ୍ୟବହାର କରିବାକୁ ପଡିବ। ଆମେ ବାପା ବୋଉ ଡାକୁଥିଲେ, ବାପା ବୋଉ, ଦାଦା, ଖୋଡ଼ି, ବଡ଼ ବାପା, ବଡ଼ ମା, ଆକୁ ଆମେ ଅତିକମ୍ରେ ଘରେ ଆମ ସଂସ୍କାର ଯାହା ଶିକ୍ଷା ହେଇଛି ତାକୁ ସଂସ୍କୃତି ଆମେ ରଖିବା। ଆମେ ଯୋଉ ଜାଗାକୁ ଯାଉ ଆଧୁନିକତା ନାଁରେ ତା ମାନେ ଆକୁ ବୁଲିବା, ଆଧୁନିକ ହବା, ସବୁକିଛି ହବା, କିନ୍ତୁ ମୂଳ ହଉଛି, ଆମର ମୂଳ ପିଣ୍ଡ ହଉଛି ସଂସ୍କୃତି। ଆମେ ସଂସ୍କୃତି ଭୁଲିକି ଆଧୁନିକତା ହେଲେ ଆମର କିଛି ପରିଚୟ ରହିବନି। ତେଣୁକରି ଦିଟାକୁ ଆବଶ୍ୟକ ଅଛି, କିନ୍ତୁ ଦିଟାକୁ ଆମେ ବାଲାନ୍ସ କରିକି ଆମେ ଯିବା, ନିହାତି ନିଶ୍ଚିତ ଆମେ ଭଲ ରହିବା ଏବଂ ଗୋଟେ ସମାଜରେ ଭଲ ମଣିଷ ବାହାରିବା। ତା ମାନେ ଆମେ ଆଧୁନିକତା ହେବା, ସଂସ୍କୃତିକୁ ଭୁଲିଯିବା, ଉଭୟ ଆମର ନିହାତି ଆବଶ୍ୟକ ଅଛି ଜୀବନରେ।
0: ବହୁତ ସୁନ୍ଦର କଥା କହିଲେ।
1: ଯୋଉଟା ଆମର ବିକାଶରେ ବାଧା ସୃଷ୍ଟି କରୁଛି ତାକୁ ଆମେ ଭୁଲିଯିବା, ଯୋଉଟା ଆମ ସଂସ୍କାର ପରିଚୟ ଦେଇଛି ଆଉ ଆମ ପର୍ବ ତାକୁ ଭୁଲିଯିବାନି। ଆମେ ବାହାରକୁ ଯିବା, ସବୁକିଛି କରିବା, ଡିସ୍କୋ ଦିଆ ସବୁ, କିନ୍ତୁ ଆମେ ସେଠି ଶାଳୀନତା ରଖିବା, କରିବା ଆମ ସଂସ୍କୃତି କଣ କହୁଛି ତାକୁ ଦେଖିବା, ଆମ ପ୍ରତ୍ୟେକ ସଂସ୍କୃତି ଆପଣେଇବା, ଆଧୁନିକତା ହେବା, କିନ୍ତୁ ତା ମାନେ ଆମେ ସଂସ୍କୃତି ଦୂରେ, ସଂସ୍କୃତି ଭିତରେ ରହିକି ଯଦି ସବୁକିଛି ଆମେ କରିବା ତାହେଲେ ଆଧୁନିକ ହେବାଟା କିଛି ଖରାପ ନାହିଁ। ଆଧୁନିକ ନିଶ୍ଚୟ ଆବଶ୍ୟକ ଅଛି, ତା ସହିତ ସଂସ୍କୃତି ରହିବ, ତାକୁ ଆମେ ଦୁଇ ଜଣଙ୍କୁ ମିଶେଇକି ଆମେ ବାଲାନ୍ସ କରି ଆଗକୁ ବଢିବା। ଉଦାହରଣ, ଆମେ ଆଗରୁ ରେଡିଓ ଶୁଣୁଥିଲେ, ଏବେ ଆପ୍ ବାହାରିଲା, ଆପ୍ ବାହାରିଲା ଯେ ଆମେ ତା ମାନେ ଆମେ ରେଡିଓ ରଖିକି ଖାଲି ଆପ୍ ମାଧ୍ୟମରେ ଶୁଣୁ, ଆମେ ରେଡିଓରେ ଶୁଣିବା, ରେଡିଓ ରହିଛି, ଆପ୍ ବିଭିନ୍ନ ପ୍ରକାର ରହିଛି, କିନ୍ତୁ ଆମର ପ୍ରଥମ ଦେଖିବା ଆମ ପରିଚୟ କିଏ ଦେଇଛି, ଆମ ସଂସ୍କୃତି କଣ, ଆମର ପର୍ବ ପରେ କଳା ସଂସ୍କୃତି ଆମ ପରିଚୟ କିଏ ଦେଇଛି। ଆଧୁନିକତା ନାଁରେ ଆମେ ଆକୁ ଭୁଲି ଯାଉଟା ଉଚିତ ନୁହେଁ। ଆମେ ବାପା ବଦଳ ମମି ଡାଡି ଡାକିବାଟା ଏଇଟା ବି ଠିକ ନୁହେଁ, କାହିଁକିନା ଯୋଉଠି ଆବଶ୍ୟକ ଦୃଷ୍ଟି ଆମେ ଅତି କମରେ ଆମ ଘରେ ଯଦି ରହୁଛେ ସେଟା ଆମ ସଂସ୍କୃତି ରଖିବା, ଯୋଉଠି ଆମେ ଯୋଉ ଦେଶ ଯାଉ ସେଇ ଦେଶ ସେଇଭଳି ବ୍ୟବହାର କରିବା, ସ୍ଥାନ କାଳ ପାତ୍ର ଦେଖିକି ଆମେ ଉଭୟଙ୍କୁ ବାଲାନ୍ସ କଲେ ତାହେଲେ ଆମ ଜୀବନ ସବୁବେଳେ ଭଲ ରହିବ, ଖୁସି ରହିବା, ସୁସ୍ଥ ରହିବା, ଆଧୁନିକତା ରହିବ, ସଂସ୍କୃତି ରହିବ, ବାଲାନ୍ସ କରି ଚାଲିଲେ ମୋ ମତରେ ଏଇଟା କିଛି ଭୁଲ ନାହିଁ।
0: ବହୁତ ବହୁତ ଧନ୍ୟବାଦ ଭାଇ, ଏତେ ସୁନ୍ଦର ଉଦାହରଣ ଦେଇକି ଆଜିର ଆମର ବିଷୟକୁ ଆପଣ ଉପସ୍ଥାପନ କଲେ, ବହୁତ ବହୁତ ଧନ୍ୟବାଦ।
1: ମ୍ୟାଡାମ ଶେଷରେ ଆପଣଙ୍କ ନାଁ ଟିକେ କୁହନ୍ତୁ, ଆପଣ ସାଙ୍ଗେ ଯିଏ ଆସନ୍ତି ତାଙ୍କ ନାଁ ଟିକେ କୁହନ୍ତୁ।
0: ଭାଇ, ମୁଁ ଅସ୍ମିତା ଷଡଙ୍ଗୀ, ଆଉ ମୋ ସହିତ ଅଛନ୍ତି
2: ମୁଁ ପ୍ରିୟଙ୍କା ଭାଇ। ନମସ୍କାର
1: ପ୍ରିୟଙ୍କା ମ୍ୟାଡାମ, ବିଶ୍ୱାସ କରି ଆପଣ ଦୁଇ ଜଣ ଧନ୍ୟବାଦ। ଅସ୍ମିତା ମ୍ୟାଡାମଙ୍କ ସାଙ୍ଗେ ବହୁତ ଦିନ ହେଲା କଥାବାର୍ତ୍ତା ହେଇନଥିଲି, ବହୁତ ଦିନ ବାଦ ଆପଣ ଆସିଛନ୍ତି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଦେବେ ଦୁଇ ଜଣଙ୍କୁ। ମାଙ୍କ ଆଗରେ ପ୍ରାର୍ଥନା କରୁଛି ଆପଣ ସବୁବେଳେ ଭଲରେ ଖୁସି ଥାଆନ୍ତୁ ଏବଂ 2026 ଆପଣଙ୍କ ମଙ୍ଗଳମୟ, ଆଉ 2024 ସବୁ ଶ୍ରୋତାଙ୍କ ହୃଦୟ ରାଜ କରନ୍ତୁ, ଏତିକି ମାଙ୍କ ଆଗରେ ପ୍ରାର୍ଥନା କରୁଛି। ଏବଂ ଅସ୍ମିତା ମ୍ୟାଡାମ ଗୋଟିଏ ଅନୁରୋଧ କରୁଛି, ଯଦି ସମୟ ସୁଯୋଗ ମିଳୁଛି ତାହେଲେ ଅସ୍ମିତା ମ୍ୟାଡାମ ପ୍ରତି ସମୟ ଉଭୟ ଆସି ଯେ ପ୍ରୋଗ୍ରାମ କରନ୍ତେ ଭଲ ଲାଗନ୍ତା, ଏବଂ ପ୍ରିୟଙ୍କା ମ୍ୟାଡାମ ପ୍ରତି ସମୟ ମିଶିକି ଯଦି ପ୍ରୋଗ୍ରାମ କରନ୍ତେ ଆହୁରି ଭଲ ଲାଗିବ, କାହିଁକିନା ଦୁଇ ଜଣଙ୍କ ଉପସ୍ଥାନ ଶୈଳୀ ବହୁତ ଉଚ୍ଚକୋଟିର ହୁଏ, ଆଉ ସାଇ ସତୀ ପାଢ଼ୀ ସାଙ୍ଗରେ ଆପଣ ଦୁଇ ଜଣ ମିଶିଗଲେ ଆଉ ଟିକେ ଭଲ ଲାଗିବ ପ୍ରୋଗ୍ରାମଟା, କାହିଁକିନା ଉଭୟଙ୍କ ଯୋଡ଼ି ବହୁତ ଭଲ ଲାଗେ, ମୁଁ ଶୁଣିଛି ବହୁତ ଥର, ସେଥିପାଇଁ ଆପଣଙ୍କୁ ବିଶେଷ ଅନୁରୋଧ, ଆର ମାସରେ ଟିକେ ଦୟାକରି ଆପଣ ଦୁଇ ଜଣ ଯାକ ଦୁଇ ଜଣଙ୍କ ସାଙ୍ଗରେ ଆସନ୍ତୁ, ବହୁତ ଭଲ ଲାଗିବ।
0: ଆଜ୍ଞା ଭାଇ, ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର।

0: ନମସ୍କାର ମ୍ୟାଡମ, ଦୋଳଗୋବିନ୍ଦ ମିଶ୍ର ସୁଲେଇ ଗାଁ ତିରୁରା ବ୍ଲକ ଝାରସୁଗୁଡା ଜିଲ୍ଲାରୁ କହୁଛି।
1: ଆଚ୍ଛା, କଣ କରୁଥିଲେ ଭାଇ ଏବେ?
0: ଆପଣଙ୍କୁ ଫୋନ ଲଗାଉଥିଲି, ମୁଁ ପରଦିନଠୁ ଆପଣଙ୍କର ପ୍ରୋଗ୍ରାମରେ ଯୋଉ ଘୋଷଣା ହେଲା ସେ ବିଷୟରେ ବିଚାର କରୁଥିଲା ମୁଁ, ମାନେ ସେଥିଲାଗି ବହୁତ ଖୁସି ହେଁ ଯେ ଆପଣ ଭଲ ଗୋଟେ ବିଷୟଟେ ଆଲୋଚନା ରଖିଛନ୍ତି।
1: ହଁ ଭାଇ, ଆମର ବିଷୟବସ୍ତୁ ରହିଛି ଆଧୁନିକତା ନା ସଂସ୍କୃତି, କଣ
0: ହଁ,
1: ଅଧିକ
0: ସେଇଟା ଭଲ
1: ଆବଶ୍ୟକ?
0: ବିଷୟ, ଭଲ ବିଷୟ ଗୋଟେ ରଖିଛନ୍ତି। ମୋ ହିସାବରେ ମାନେ ସଂସ୍କୃତିଟା ଭଲ, କିନ୍ତୁ ଆମେ ଆଧୁନିକତାକୁ ଛାଡିକିରି ବି ମାନେ ରହି ନେଇ ପାର। ତାର କାରଣ ହଉଛି ଦେଖନ୍ତୁ, ଆମେ ସଂସ୍କୃତିକେ ଯଦି ଛାଡି ଦେବା ଦ୍ୱାରା ଆମର ଯୋଉ ନୂଆଖାଇ ପର୍ବରେ ଅଛି, ତାପରେ ଆମର ଯୋଉ ପାଲା ଅଛି, ସେସବୁ ଆମର ସବୁ ଲୋପ ପାଇଯାଉଛି। କିନ୍ତୁ ଆଧୁନିକତାକୁ ଯଦି ଆମେ ଯଦି ଛାଡିଦେବା ତାହେଲେ କୌଣସି ଜିନିଷ ଆମେ ଯେମିତିକି କୌଣସି ଗୋଟେ ପ୍ରକାର କାହାକୁ ଗୋଟେ ସାପ କାମୁଡ଼ି ଦେଲା କି କାହାକୁ ଗୋଟେ କଣ ହୋଇଗଲା, ସେଟା ସେ ବିଜ୍ଞାନ ବଳରେ ସେଟା ହିଁ ମାନେ ହୋଇପାରୁଛି।
1: ତେବେ
0: ହଁ,
1: କୁହନ୍ତୁ, ଆଧୁନିକତା ଆଉ ସଂସ୍କୃତି କୋଉଟା ଆମ ପାଇଁ ବେଶୀ ଜରୁରୀ ଭାଇ?
0: ବେଶୀ ଜରୁରୀ ଅଛି ସଂସ୍କୃତି ମୋ ହିସାବରେ। କାହିଁକି ନା କହିଲେ ଦେଖନ୍ତୁ, ମାନେ ସଂସ୍କୃତି ହଉଛି ଗଛର ଚେରୟା, ଆଉ ଆଧୁନିକତା ହଉଛେ ତାର ଡାଲପତ୍ର ମୋ ହିସାବରେ। ମାନେ ଚେର ଚେର ଯେନ୍ତା ନିଥିଲେ ଯେନ୍ତା ଗଛ ଯେନ୍ତା ଭାଙ୍ଗି ପଡ଼ବା, ହେନ୍ତା ଯଦି ଡାଲପତ୍ର ମାନେ ଚେର ନିଥିଲେ ଆଉ ଗଛଟା ବଢି ପାର୍ବା କେ? ଆମେ ସଂସ୍କୃତି ଯଦି ନାଇଥିତା, ଆଗରୁ ଯଦି ପରମ୍ପରା ଯଦି ନାଇଥିତା, ଆମେ ଆଜି ଆଗକୁ ବଢିଥାନ୍ତେ କି?
1: ସତ କହିଲେ ଭାଇ, ସଂସ୍କୃତି ନିହାତି ଦରକାର। ଆଧୁନିକତାକୁ ଦେଖିକି ଆମେ ସଂସ୍କୃତିକୁ କେବେ ବି ଭୁଲିବା କଥା ନାହିଁ।
0: ଭୁଲି ପାରିବାନି ଯଦି ଆମେ ବାପା ମାଙ୍କୁ ଯଦି ଆଧୁନିକତା ଯୁଗରେ ଆମେ କଣ ହଉଛି, ଆମେ ଆଗକୁ ବଢ଼ବାର୍ ଲାଗି ନିଜର ବାପା ମାଙ୍କୁ ବି ବୃଦ୍ଧା ସମୟରେ ଛାଡ଼ବାର୍ ଲାଗି ଆମେ ପ୍ରସ୍ତୁତ ହେଇଯାଉଛୁ। ତ ଆମେ ଯଦି ସେ ସଂସ୍କୃତି ଯଦି ନାଇଁ ଧର୍ମା ତାହେଲେ ଆମର ନିଜର ଯୋଉ ଆତ୍ମୀୟତା ଅଛି ସେ ଆତ୍ମୀୟତା ବି ମାନେ ଦୂର ହେଇଯାଉଛି। ତେଣୁକରି ମୋ ହିସାବରେ ସଂସ୍କୃତିଟା ମାନେ ଧରବାର୍ ଲାଗି ପଡିବ, ସଂସ୍କୃତିକୁ ସଂସ୍କୃତି ହିଁ ବଡ।
1: ବହୁତ ବଢିଆ ଭାବେ ବ୍ୟାଖ୍ୟା କଲେ ଭାଇ, ବହୁତ ବହୁତ ଧନ୍ୟବାଦ ଆମକୁ କଲ୍ କଲେ, ଆପଣଙ୍କ ବହୁମୂଲ୍ୟ ସମୟ କାଢି ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।

0: ନାମରେ ନମସ୍କାର।
1: ନମସ୍କାର ଭାଇ, ସ୍ୱାଗତ ଜଣାଉଛୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମକୁ।
0: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଲାଞ୍ଚଡ ଭାଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର।
1: ଭାଇ କେମିତି ଅଛନ୍ତି?
0: ବର୍ତ୍ତମାନ ତ ମୁଁ ଶୋଇପଡ଼ିଛି, ଯେମିତି ଦେଖିଲି ଟାଇମ ବର୍ତ୍ତମାନ 3:30 ହେବାକୁ ବସିଲାଣି, କିନ୍ତୁ ଯାହା ବି ଆଜି ହାଲସ୍ପନ୍ଦନ କାର୍ଯ୍ୟକ୍ରମ ଅଛି ଟିକେ ଲଗେଇବି ବୋଲି ଭାବିଥିଲି, କିନ୍ତୁ ଲଗେଇଲି ଲାଇକ୍ ଗଲା। ଆପଣ ପ୍ରଥମ କର ପୁରା ଭାବରେ ପୁରା ଖୁସି। ଆପଣ କୁହନ୍ତୁ କେମିତି ଅଛନ୍ତି?
1: ଆଜ୍ଞା ଭାଇ, ଆମେ ମାନେ ଭଲ ଅଛୁ। ତେବେ ଆଜିର ଆମର ବିଷୟ ହେଉଛି ଆଧୁନିକତା ନା ସଂସ୍କୃତି, କେଉଁଟି ଅଧିକ ଜରୁରୀ?
0: ଦେଖନ୍ତୁ

0: ହ୍ୟାଲୋ ମ୍ୟାଡାମ ନମସ୍କାର। ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ ଆପଣଙ୍କୁ। କେମିତି ଅଛନ୍ତି ମ୍ୟାଡାମ? ତେବେ ମ୍ୟାଡାମ ଆମର ଆଜିର ବିଷୟ ହେଉଛି ଆଧୁନିକତା ନା ସଂସ୍କୃତି, କଣ ଅଧିକ ଆବଶ୍ୟକ, ଏ ବିଷୟରେ ଆପଣଙ୍କର କଣ ମତାମତ ରହିଛି ମ୍ୟାଡାମ?
1: ଆଧୁନିକତା ଦରକାର ଆଉ ସଂସ୍କୃତିଟା ବି ଦରକାର, କାହିଁକି ନା ଆଧୁନିକତା ମାନେ ଖାସ ହେଇକି ଚାଲିବାକୁ ପଡିବ, ଯେତେବେଳେ ଯୋଉ ପର୍ବରେ ଆସିଲା ସେଇଟା ଚାଲିବା ପଡିବ, କାହିଁକି ନା ଆମର ଅଧିକ ହଉଛି ସଂସ୍କୃତିଟା, କାହିଁକି ନା ଆମର ଯେମିତି ପରମ୍ପରା ସବୁଟା ଅଛି ସେଇଟାକୁ ସବୁ ପରମ୍ପରାକୁ ଆମେ ଭୁଲି ଯିବାନି, ସବୁ ପରମ୍ପରାକୁ ବଜାୟ ରଖିବା। ଯେମିତି ଆଗରୁ ବାପା ମା ଡାକୁଥିଲେ, ମା ବାପା ଡାକୁଥିଲେ, ଏବେ ଅଧିକ ମାନେ ମମି ଦାଦି ଡାକିଲେଣି। ଆଗରୁ ଯୋଉ ମଉସା ମାଉସୀ ଡାକୁଥିଲେ, ଆଜିକାଲି ଅଙ୍କଲ ଯୋଉ ଆଣ୍ଟି ଡାକିଲେଣି।
0: ଆଜ୍ଞା ମ୍ୟାଡାମ ଠିକ କହିଲେ। ତେବେ ଆପଣଙ୍କ ମତରେ ସଂସ୍କୃତି କହିଲେ କଣ?
1: ସଂସ୍କୃତି ମାନେ ଆମେ ସବୁ ପରମ୍ପରା ଆମେ
0: ରଖିବା,
1: କଥାଟା ସଂସ୍କୃତି ପରମ୍ପରା ବଜାୟ ରଖିବା।
0: ଆଜ୍ଞା ଠିକ କହିଲେ। ତେବେ ସଂସ୍କୃତି ବିନା ଆଧୁନିକତା କଣ ତିଷ୍ଠି ପାରିବ ମ୍ୟାଡାମ?
1: ସବୁଟାକୁ ତ ବଜାୟ ରଖିବାକୁ ପଡିବ ନା, ଯଦି ଆମେ ସବୁ ସଂସ୍କୃତି ପରମ୍ପରା ଭୁଲିଯିବା ତାହେଲେ ସେଟା ସବୁ ସବୁଟାକୁ କରିବାକୁ ଭୁଲି ପାରିବା କେମିତି? ଯାହା ହେଲେ ଆମେ ଓଡ଼ିଆ ନା, ସବୁଟାକୁ ବଜାୟ ରଖିବାକୁ ପଡିବ। ଯେତେବେଳେ ବର୍ତ୍ତମାନ ଅଧିକ ଆଧୁନିକ ଯୁଗ ଚାଲିଛି, ତାକୁ ବି ତାଙ୍କ ସହିତ ମିଶିକି ଚାଲିବାକୁ ପଡିବ।
0: ବହୁତ ବଢିଆ ଭାବରେ ଆପଣ ଦୁଇଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଇଦେଲେ ଏବଂ ଆମକୁ ଜଣାଇଲେ ଆପଣଙ୍କର ମତ। ବହୁତ ବହୁତ ଧନ୍ୟବାଦ ମ୍ୟାଡାମ କଲ୍ କରିଥିବାରୁ।
1: ରହିଲି, ନମସ୍କାର।
0: ନମସ୍କାର।

0: ତେବେ ସାଥୀ, ଏଇ ତ ଥିଲା ହାଲସ୍ପନ୍ଦନ କାର୍ଯ୍ୟକ୍ରମ। ଆଶା କରୁଛି ଆପଣମାନଙ୍କୁ ଆମ ଶ୍ରୋତାବନ୍ଧୁମାନଙ୍କ ସହ କଥାବାର୍ତ୍ତା ଭଲ ଲାଗିଥିବ, ଆଉ ଆପଣ ଅନେକ କିଛି କଥା ଶିଖିବାକୁ ଓ ଜାଣିବାକୁ ପାଇଥିବେ।
1: ତେବେ ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗେଇବା ଏବଂ ଶୁଣିବା ଜାଣିବା କଥା। ଜାଣିବା କଥାରେ ପ୍ରଥମେ ଶୁଣିବା ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ବା ପ୍ରାଇମ୍ ମିନିଷ୍ଟର ଏମ୍ପ୍ଲୟମେଣ୍ଟ।

0: ଜେନେରେସନ୍ ପ୍ରୋଗ୍ରାମ ବିଷୟରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ହେଉଛି ଏକ କେନ୍ଦ୍ର ସରକାରୀ ଯୋଜନା ଯାହାର ଲକ୍ଷ୍ୟ ହେଉଛି ସ୍ୱୟଂ ରୋଜଗାର ସୃଷ୍ଟି କରିବା ଓ ଯୁବକ ଯୁବତୀଙ୍କୁ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାରେ ସହାୟତା କରିବା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଓ ସହରାଞ୍ଚଳରେ ରୋଜଗାର ସୃଷ୍ଟି କରିବା, ବେରୋଜଗାର ଯୁବକ ଯୁବତୀଙ୍କୁ ସ୍ୱୟଂ ରୋଜଗାର ପାଇଁ ପ୍ରୋତ୍ସାହନ ଦେବା। ଏହି ଯୋଜନାରେ 18 ବର୍ଷ ବା ତାଠାରୁ ଅଧିକ ବୟସର ଭାରତୀୟ ନାଗରିକମାନେ ଆବେଦନ କରିପାରିବେ। 10 ଲକ୍ଷରୁ ଅଧିକ ଉତ୍ପାଦନ କ୍ଷେତ୍ର ଏବଂ 5 ଲକ୍ଷରୁ ଅଧିକ ସେବା ପାଇବା ପାଇଁ 8ମ ଶ୍ରେଣୀ ପାସ୍ ହେବା ଆବଶ୍ୟକ। ତେବେ ସାଥୀ, ପରବର୍ତ୍ତୀ ଜାଣିବା କଥାରେ ଶୁଣିବା ଫିଟ୍ ଇଣ୍ଡିଆ ମୁଭମେଣ୍ଟ ସମ୍ପର୍କରେ।
1: ଫିଟ୍ ଇଣ୍ଡିଆ ମୁଭମେଣ୍ଟ ବା ଫିଟ୍ ଇଣ୍ଡିଆ ଆନ୍ଦୋଳନ ଭାରତ ସରକାରଙ୍କ ଏକ ଜାତୀୟ ଅଭିଯାନ, ଯାହାର ଉଦ୍ଦେଶ୍ୟ ଦେଶବାସୀଙ୍କୁ ସୁସ୍ଥ ଏବଂ ସକ୍ରିୟ କରିବା। ଏହା 29 ଅଗଷ୍ଟ 2019 ଜାତୀୟ କ୍ରୀଡ଼ା ଦିବସ ଦିନ ଆରମ୍ଭ କରାଯାଇଥିଲା। ଏହାର ଶୁଭାରମ୍ଭ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କରିଥିଲେ। ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ସଚେତନତା ସୃଷ୍ଟି କରିବା।

0: ତେବେ ସାଥୀ, ସମୟ କେମିତି ଗଢ଼ିଗଲା କିଛି ଜଣାପଡ଼ିଲାନି। ଏବେ ଆସିଛି ବିଦାୟ ନେବାର ସମୟ, କିନ୍ତୁ ତା ପୂର୍ବରୁ ଚାଲନ୍ତୁ ଶୁଣିନେବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆସନ୍ତାକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ତେବେ ସାଥୀ, କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ତ ପହଞ୍ଚିଗଲାଣି। ତେବେ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ନିଜର ମତାମତ ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆମ ପାଖକୁ ଆପଣଙ୍କ ମତାମତ ମେସେଜ୍, ଭଏସ୍ ଏସ୍ଏମ୍ଏସ୍ କିମ୍ବା ମେଲ୍ ମାଧ୍ୟମରେ ପଠାଇ ପାରିବେ। ଆମ ପାଖକୁ ମେସେଜ୍ କିମ୍ବା ଭଏସ୍ ଏସ୍ଏମ୍ଏସ୍ ପଠାଇବା ପାଇଁ ଆମ ନମ୍ବରଟି ହେଉଛି
0: 9438268568
1: ଏବଂ ଇମେଲ୍ ଆଇଡିଟି ହେଉଛି
0: airjoypur@gmail.com।

0: ତେବେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ପ୍ରିୟଙ୍କା ପାତ୍ର,
1: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ। ନମସ୍କାର।
2: ପ୍ରଚାର କଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ପ୍ରିୟଙ୍କା ପାତ୍ର। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନ। ଉପସ୍ଥାପନା କରିଛନ୍ତି ମନୋଜ କୁମାର ପାତ୍ର ଏବଂ ସନ୍ତୋଷୀ ଆଚାରୀ।

0: ଏ ଆମର ମିନର ବାଲିଆ ନା ନା ଏ ମାସ ତ ନୁଆରି ବୈଠକ ତା ନା ଆସେନି
1: ଓ ସେଟା ତ ଶୁଣିକରି ଜବରଦସ୍ତ
0: ସେଟା କା ବଡ ଦୁଃଖ ଲାଗି ଗଲା ମକେ ସେ ନା ଆଇଲେ ନା ଆସ ସିନା ତାକୁ ଆଜି କେନ୍ତା ହେଲା ଖଣ୍ଡେ ସାରଦା କରି ଛାଡୁ
1: ହେଲେ
0: ଗୀତ ଗୋଟେ ଶୁଣାଇ ଦେବି ଶୁଣ ନା
2: ହଁ ଶୁଣି ଦେବୁ।

ଗଣେଶ ପୂଜା ଏତେରଲା ଆରେ କଣ କଣ ପୂଜା ମାନେ ଏତେରଲା ସେତି ମିଶା ଆମର ଗାଁର ପିଲାମାନେ ମିଶିକରି ଆମେ ଡାର୍ମା ମାନେ ସାନ ସାନଟା ମାନେ କରିଥିଲୁ ସେଡ଼ବେଲେ ତାନୁ ମୋର ଗୋଟେ

0: ନିଶାପର ରେଲା ଯେ ନାଟ ଗୀତ କରବାଟା ସବୁ ରେଲା ଯେଡ଼େ ବେଲେ ସ୍କୁଲ ସରିଗଲା ଏମି କଲେଜ ପଢ଼ବାକୁ ଜୟପୁର ଉଠି ଆଇଲି ସିତି ମିଶା କଲେଜ ତାନେ ମିଶା ଯେନ୍ ଆମେ ସାଇତାନେ ରେଲୁ ଆମର କ୍ଲବ ରେଲା ସିତି ମିଶା ମୁଇଁ ଡାରମା ମାନ କରବାର ସିତି ସବୁ ଚାଲିତେ ରହିଲା ସେଠି ବେଲେ ତାନେ ମୋର ନିଶା ରହିଲା ହେଲେ ଇ ସବୁ ଭିତରେ ଇ ରେଡିଓର କଥା ମିଶା ଖଣ୍ଡେ ମୋତେ ହେତେରେ ଥିଲା ଏବେ ସିନା ତମର ମୋବାଇଲ ଆଛେ ସବୁ କଥା ହେଲାନି ଆଗେ ତ କାଟା ନା ହେଲା ରେଡିଓ ଆକାର ହେଲା ଏ ସିତି ଯେନ୍ ଡାରମା ମାନେ ଆମେ କରୁଥିଲୁ ରେଡିଓ ତାନେ କେମିତି ଡାରମା ହେଇଛି ବୋଲିକରି ସେଠି ବେଲେ ଆମେ ଡାରମା ମାନେ ମିଶା କରତେ ରହିଲୁ ଆମର ଇ ଚୈତି ଜନ ସେଡ଼େ ସେଡ଼େ ବେଲେ ଆରମ୍ଭ ହେଇରହିଲା ସେଠି ଆମେ ସାନ ସାନ ଡାରମା ମାନେ ଆମେ କରତେ ରହିଲୁ ବୁଝିଲୁ କି ନାଇଁ ଆରି ବଡ଼ ବଡ଼ ସୁରସ୍ପର୍ଦିଆ ମାମା ରହିଲା ଆରି ବାଘ ବାବୁ ରହିଲାଏ ଆରି ବତରା ବାବୁ ରହିଲାଏ ସେମାନେ ଯେଡ଼େ ବେଲେ ରହିଲା ସେଠି ଆମେ ଡାରମା ମାନେ କରୁଥିଲୁ ଇତି ଆମେ ଆସିକିରି ଭାଗରେ ଏତେ ରହିଲୁ ଚାଲିତେ ରେଡିଓ ଲଗେ ମାତ୍ର ଇତିରେ ଗୋଟେ ନିୟମ ଅଛେ ଯେ ଇତି ଯେନ୍ ବୈଠକ ଆଇବାର ଅଛି ବୋଲେ ସେ ଗୋଟେ ତ କହିଦେବି ବିଏ ପାଠ ପଢ଼ାଇବାର ଅଛି ତାର ପଚାରେ ତୁ ଏଇ ଭିତରେ ଆସିକି ପାରୁ ସେଟା ଆଇବାକୁ ମିଶା କେମିତି ବାଞ୍ଜି ତାର ଗୋଟେ ପରୀକ୍ଷା ଦେବାକୁ ପଡ଼ୁଛି ପରୀକ୍ଷାରେ ପାସ୍ ହେବାର ଅଛେ
1: ବୋଲେ ପରୀକ୍ଷା ବୋଲେ କାଇ ପରୀକ୍ଷା
0: ଇତି ଭାରିଛି ରେଡିଓ ଷ୍ଟେସନ ଯାଇ ଯେ ଆମେ ଆମର ଯେନ୍ ରେଡିଓ ଷ୍ଟେସନ ତାନେ ଆମର ଯେନ୍ ବିଭାଗ ମାନ ଅଛେ ସେଥିରେ କାଜେ ଆମେ ଆମେ ଡାକାଇଲୁନି ସବୁ କିଏ କିଏ ଇତି ଭାଗ ନେବା ସେ ଆଶା
1: ପରୀକ୍ଷା
0: ଶୁଣେ ଆଶା ବୋଲି କରି ଦେଲେ ତାର ଗୋଟେ ଫର୍ମ ଫିଲ୍ଅପ୍ କରି ଆମେ ସେଠି ଦେଇଦେଲୁ ଫର୍ମ ଫିଲ୍ଅପ୍ ଦେଲାର ପଛେ ଆମକେ କହିଲା ଯେ ଅମକା ଦିନେ ତମର ପରୀକ୍ଷା ହେଇଛି ଆମେ ଯେମିତି ପରୀକ୍ଷା ଦେଲୁନି ସ୍କୁଲରେ ଦେତେ ରହିଲୁ କଲେଜ ଦେତେ ରହିଲୁ ସେମିତି ପରୀକ୍ଷା ଗୋଟେ ହେଇଛି ତମର ତାର ପଛେ ତମେ ଆସିକି ପାରାସ ସେ ଯଦି ପାସ୍ ହେବାସ ବୋଲେ ସେମିତି ଭିତରେ ବାଞ୍ଜି ଆମେ 80 ଲୋକ ପରୀକ୍ଷା ଦେଲୁ ପରୀକ୍ଷା ଦେଲୁ ହଁ ସି ଭିତର ତାନୁ 10 ଲୋକ ପାସ୍ ହେଲୁ ଦଶ ଲୋକ ତାର ପଛେ କା ହେଲା 10 ଲୋକ ଯେଡ଼େ ବୋଲେ ପାସ୍ ହେଲୁ ଇତି ଆମକେ ଡାକାଇଲା ଡାକାଇବାର ପଛେ ଇତି କଥାବାର୍ତ୍ତା ହୁଆ ବୋଲା ଆମକେ ତମେ କେମିତି କଥାବାର୍ତ୍ତା ହେଲା ସିନି କାଇ କରଲା ସିନି କାଇଟା ଜାଣିଲା ଚେସ୍ କି ନାଇଁ କାଇଟା ବୋଲିକରି ସେଟା ମାନେ କରଲା ସେଟା ପଛେ କରଲାର ପଛେ ନାଇଁ କି ଆମେ 2 ଲୋକ ଆକା ସେତି କଥାବାର୍ତ୍ତା ନିକ କହିକି ପାରିଲୁ ବୋଲେ ମୁଇଁ ତ କହିବାଟା ନାଇଁ ଇତି ଜନ ଷ୍ଟେସନ ତାନେ ଆମକୁ ଜନ ପରୀକ୍ଷା ମାନେ କରଲା ପରୀକ୍ଷା ଜନ କରଲେ ସେମାନେ କହିଲା ପାସ୍ ହେଇଗଲୁ ଆରି 2 ଲୋକ ଇ କଥାବାର୍ତ୍ତା ଭିତରେ ଏକା 2 ଲୋକ ଆମକୁ ରଖିଲା ଯେ ତମେ 2 ଲୋକ ଏ ଭିତରେ କହିକି ପାରାସ ଆରେ ବାକି ଲୋକଟା ନାଇଁ ବୋଲା ସେମିତି ରହିଲା ସେଡ଼େ ବେଲେ
1: ହେଲେ ମା ମମି ଗୋଟେ କଥା ପଚାରିବି ଯେଡ଼େ ବେଲେ ତମେ ପାସ୍ ହେଲା ସେଠି ବେଲେ ତମକୁ କେମିତି ଲାଗ୍ଲା
0: ସେଠି ବେଲେ ଆମକୁ ବଡ଼ ଶ୍ରଦ୍ଧା ଲାଗ୍ଲା ଯେ କେଡ଼େ ଗୋଟେ ପରୀକ୍ଷା ଗୋଟେ ଦେଲୁ ଆର୍ ଇତି ଆମେ ପାଇଲୁ ରେଡିଓ ଷ୍ଟେସନ ଆସିକରି ଇତି ଆମେ କାର୍ଯ୍ୟକ୍ରମ ତାନେ ଇତି ଆମର ବୈଠକ ତାନେ ଭାଗ ନେବୁ କଥାବାର୍ତ୍ତା ହେବୁ ସବୁ ସାଙ୍ଗେ ମିଶିବୁ ଏତେ ଲୋକ ଆମକୁ ଶୁଣିବେ ଆରେ ଗୋଟେ କଥା ବାକି ଦିନ ତ କହିଦେଲି ଦେଖ ଏବେ ସିନା ସବୁ ତୋର ସୋସିଆଲ ମିଡିଆ ସବୁ ହେଲା ସେଠି ବେଲେ ରେଡିଓ ଆକାର ହେଲା ଯେଡ଼େ ବେଲେ ଆମେ କଲେଜ ତାନେ ପଢ଼ତେ ରହିଲୁ ଆମର ସାଙ୍ଗ ସାଥିମାନେ କାଇ କରିଲୁ ସିନି ନାଇଁ ମୁଁ ରେଡିଓ ତାନେ ପ୍ରୋଗ୍ରାମ ମାନେ କରିଲିନି ସିତି ଗାଲୁ ସିନି କି କେମିତି ଗାଲୁ ବୋଲେ ନା ଏମିତି ଏମିତି ଗାଲୁନି ବୋଲେ ଆମେ ରେଡିଓ ତାନେ ଆମେ ଯେଉଁ କଥାବାର୍ତ୍ତା ହେଇକରି ଯେଉଁ ଆମେ ବୈଠକ ଯାଇଥିଲୁ ସେମାନେ ଭାବୁଥିଲେ ଯେ ଇଏ କେତେ ଜାଣିଲା ସେ କେତିକି ଲୋକ ବୋଲିକରି ସେ ବୈଠକ ଭିତରେ ଗାଲାନି ଗୋଟେ ସମ୍ମାନ ରହିଲା ହଁ ସେତେ ଗୋଟେ ସମ୍ମାନ ରହିଲା ସବୁ ଲୋକ କେମିତି ଭିତରେ ଆଇବୁ ଆମେ କେମିତି କରିବୁ ବୋଲିକରି ଆମକେ ପଚାରିତେ ହେବା ଆମେ ମିଶା ସେମାନଙ୍କୁ ଡାକି ଆଣିକରି ଆମର ଯେଉଁ କାର୍ଯ୍ୟକ୍ରମ ନେଇଛି ସେ ଭିତରେ ଆମେ
2: କାର୍ଯ୍ୟକ୍ରମ କେମିତି ତମେ ଚଲାଇଲାସ କେମିତି ଚାଲିଲା ଲୋକ ସେଟାକେ କେମିତି ଗ୍ରହଣ କଲା
0: ଏବେ ଦେଖା ଆମର ଯେଉଁ କାର୍ଯ୍ୟକ୍ରମ ହେଲାନି ଆମେ ଯେଉଁ ବୋଲି ପୁରଲୁ ଇଟା ଯେଉଁ ଆମର କାର୍ଯ୍ୟକ୍ରମ ବୈଠକ ହେଇଛି ନାଇଁ କି ଏଇ ବୈଠକ କାଇଟା ବୋଲେ ଆମର ଯେଉଁ ଆଦିବାସୀ ଭାଇ ଭଉଣୀମାନେ ଅଛନ୍ତି ତାଙ୍କର କାଇ ସୁବିଧା ଅସୁବିଧା ଅଛେ ସେମାନେ କେମିତି ଜାଣିବାଇ ସରକାର କାଇ ସୁବିଧା ମାନେ ଦେଲାନି ସେମାନେ କେମିତି ଆମର ଭାଇମାନେ ଜାଣିବାଇ ସି କଥା ମାନେ ଏକା ଆମେ ଲୋକମାନେ ବୁଝାଇ ତାରିଲୁ ଜାଣିତାରିଲୁ ହେଲେ କାଇଟା ସେଟା ମାନେ ମିଶା ଆମେ ତ ଜାଣିବାର ଅଛେ ପ୍ରଥମ ଲୋକମାନଙ୍କୁ ଡକାଇ ତାରିଲୁ ଡାକ୍ତର ବାବୁକୁ ଡକାଇ ତାରିଲୁ ତୋର ଯେଉଁ ଏବେ ଯେଉଁ ଚାଷବାସ ମାନେ ବାବୁ ଇଞ୍ଜିନିୟର ମାନେ ଅଛନ୍ତି ସେମାନଙ୍କୁ ଡକାଇ ତାରିଲୁ ଆରି ଗାଈଗୋରୁ ଯେଉଁ ଦେଖିଲାନି ସେମାନଙ୍କୁ ଡକାଇ ତାରିଲୁ ସବୁ ଲୋକେ ବିଡ଼ିଓ ବାବୁକୁ ଡକାଇ ତାରିଲୁ କଲେକ୍ଟରକୁ ଡକାଇ ତାରିଲୁ ପୋଲିସ ବାବୁମାନଙ୍କୁ ଡକାଇ ତାରିଲୁ ସବୁ ସୁବିଧା ଅସୁବିଧା କାଇ ସାହାଯ୍ୟ ମାନେ ହେଲେ ସେଟା ଆମେ ଡକାଇକରି କଥାବାର୍ତ୍ତା ହେଇକି ଝିକେ ଆମ ଭାଇ ବୋନଙ୍କୁ ସୁରାଇ
2: ଯେମିତି ଆମର ସରକାରୀ ଯୋଜନା ମାନେ ଅଛି କେମିତି ଲୋକ ଲାଭ ପାଇବେ
0: ବାସ୍ ବାସ୍
2: ସେଟାକେ କେମିତି କରି ଜାଣିବା ନା ଜାଣିଲା ଜିନିଷ କେମିତି
0: ଜାଣିବା
2: ସେ ଜିନିଷ ମାନେ ତମେ କରିଥିଲ
0: ଆମେ କରୁଥିଲୁ ସେଟା ଆମେ କେମିତି ଜାଣିଥିଲୁ ଆଗେ ତ କାଇଟା ନଥିଲା ଆମେ ଆମର ମୋର ଗୋଟେ ଅଭ୍ୟାସ ମୁଁ ତମକୁ କହିଦେବି କେମିତି ଯେଡ଼େ ବେଲେ ଆମର କଲେଜ ପଢ଼ବାର ପଛେ ସଞ୍ଜ ବେଲେ ଆମେ କାଇ କରବାର ଆମ ଯେଉଁ ଦୋକାନ ମାନେ ଅଛେ କାଗଜପତ୍ର ଦୋକାନ ମାନେ ସିତି ଯାଇକରି ସାନ ସାନ ବହି ମାନେ ମିଳିତେଲା ମାସକେ ମାସ ଆଇଥିଲା ସେଟା ମାନେ ଆମେ ଘେନିକରି ଆଣିଥିଲୁ ସିତି ଭାରତେ ହେଲା ସରକାର କାଇ କାଗ ଯୋଜନା ମାନେ କରଲାନି ଲୋକମାନଙ୍କୁ କାଇ ସୁବିଧା ମାନେ ମିଳିଛି କାଇଟା ନାଇଁ ସେଟା ମାନେ ପଢ଼ିକରି ଆସିକରି ଏ ଭିତରେ ଆମେ ଇତି ଲୋକମାନଙ୍କୁ ଜଣାଇତେ ରହିଲୁ
2: ବାବୁ ଏଟା ତ ଗଲା ତମର ସରକାରୀ ଯୋଜନା

0: ଲୋକେ ସଚେତନ କରାଇଥିଲା କି ଯେ ଶିଖାଇ ଥିଲା ଯେନ୍ଟା ମିଶା ଏବେ ଇ ନାଟ ଗୀତ ସାରଦା ସେଟା କେନ୍ତା ହେଲା ଏତି
1: ନାଟ ଗୀତ ଆଗର ମଜା ଗୋଟେ ଭିନ୍ ଏବର୍ଟା ଗୋଟେ ଭିନ୍ ଅଛି ସେଡ଼େ ବେଲେ ଆମର ଭାଇ ଭଉଣୀ ମାନଙ୍କେ ଡାକାଇ କରି ନାଟ ଗୀତ ମିଶା ଆମେ ଝିକାଇ ତେରିଲୁ ଆମର ଭାଇ ଭଉଣୀ ଶୁଣାଇ ତେରିଲୁ ଲୋକମାନେ ମିଶା କହିତେଲେ ବାବୁ ଇଏ ଆମର ଇଏ ରାବଣ ବଧ ଶୁଣାଇ ଦିଆ ସୀତାଚୋରୀ ଶୁଣାଇ ଦିଆ ବୋଲି ଇତିହାନ ଆମେ ଡାକାଇ କରି ଗାଁ ଗାଁର ଲୋକମାନେ ଡାକିଲୁ କେ କେ ମାନେ ଡ୍ରାମା ମାନେ କରଲା ଆସିନି ନାଟ ମାନେ କରଲାନି ସେମାନଙ୍କୁ ଇତି ଆମେ ଡାକାଇ ତେରିଲୁ ସେମାନେ ଇତି ଆଇତେଲେ ଆମେ ଫଟୋ ଭିତରେ ସେଟା ଝିକାଇ ଆମ ଭାଇ ଭଉଣୀ ଆମେ ଶୁଣାଇ ତେରିଲୁ
0: ସବୁ ସାରଦା ଇତେଲୁ
1: ସବୁ ସାରଦା
0: ତୁମେ ଏବେ ଗୋଟେ ସାରଦା ଏବେ ଆରି ଗୋଟେ ଗୀତ ଗୋଟେ ଶୁଣାଇ ଦେବି
1: ହଁ ଶୁଣାଇ ଦିଅ

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍

2026 ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30 ଖେଳ ଶେଷ ପର୍ଯ୍ୟନ୍ତ ଜିଲ୍ଲା ହାଲଚାଲରେ କଟକ ଜିଲ୍ଲା ସମ୍ପର୍କରେ ଶୁଣିବେ ରିଲେ କରି ପ୍ରଚାର କରିବୁ ରାତି 7:25 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ ଏଥିରେ ଚାଷୀଭାଇଙ୍କୁ ଦୀପଦ କଥାରେ ଶୁଣିବେ ପିଲାଟିଏ ଗଛଟିଏ ଆଲୋଚନାରେ ବ୍ୟବସାୟିକ ଭିତ୍ତିରେ ପିଆଜ ଚାଷ ସମ୍ପର୍କରେ ସଞ୍ଜୀବ କୁମାର ମହାନ୍ତିଙ୍କ ସହ କଥାବାର୍ତ୍ତା ଆଜିର ଚାଷୀ କ୍ରମରେ ମୁରଲୀ କ୍ରିଷ୍ଣାଙ୍କ ସହ ସାକ୍ଷାତକାର ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା

ସକାଳେ 6:05ରେ ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ମାନିଲେ ସୁନନ୍ଦା ପଟ୍ଟନାୟକ, ଅକ୍ଷୟ ମହାନ୍ତି, ପ୍ରୀତିନନ୍ଦା ରାଉତରାୟ, ଉପେନ୍ଦ୍ର କୁମାର ମିଶ୍ର, ରୀନାରାଣୀ ପ୍ରଧାନ ଏବଂ ସୁଧା ମିଶ୍ର। ସକାଳେ 6:25ରେ ଶୁଣିବେ ରାମଚରିତ ମାନସ। ଆଜିର ଅନୁଚିନ୍ତା ପ୍ରଚାର କରିବୁ ସକାଳେ 6:35ରେ। ସକାଳେ 6:45ରେ ପ୍ରଚାର କରିବୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି। ଏଥିରେ ଶୁଣିବେ ଭୂମିଆ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ରୁକ୍ମଣୀ ପୂଜାରୀ ଏବଂ ସାଥୀ। ସକାଳେ 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ ରେଲିକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳେ 7:25ରେ ଶୁଣିବେ ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ସଂଯୋଗ, ବିଷୟ ରହିଛି ନିଶାମୁକ୍ତ ସମାଜ ଗଠନ, ସ୍ୱପ୍ନ ନା ବାସ୍ତବତା। ସକାଳେ 8:30ରେ ପ୍ରଚାର କରିବୁ ଭଜନ, ଆଧୁନିକ ଗୀତ ଏବଂ ପଲ୍ଲୀ ଗୀତ, ଶିଳ୍ପୀ ବୃନ୍ଦାବନ ଖଣ୍ଡୁଆଳ। ସକାଳେ 8:45ରେ ପ୍ରଚାର କରିବୁ ଭଜନ ଏବଂ ପଲ୍ଲୀ ଗୀତ, ଶିଳ୍ପୀ ଭାସ୍କର ଚନ୍ଦ୍ର ବେହେରା। ସକାଳ 9:00ରେ ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ସକାଳେ 9:30ରେ ସପ୍ତଧାରାରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ, ଦିନ 12:00ରେ ଏବଂ ଦିନ 2:15ରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30ରେ। ଦିନ 11:00ରେ ଲୋକନାଟ କ୍ରମରେ ପ୍ରଚାର କରିବୁ ଚଣ୍ଡୀ ବିଜୟ, ରଚନା ନବକିଶୋର ପାତ୍ର, ପ୍ରଯୋଜନା ଉଦୟ ଶଙ୍କର ଜାନି, ସଙ୍ଗୀତ ନିହାରଞ୍ଜନ ମହାନ୍ତି, ସହଯୋଗିତା ଅମିତ ଦାସ ଏବଂ ଅନନ୍ତ ଚରଣ ଜେନା। ଭକ୍ତିଗୀତ ପ୍ରଚାର କରିବୁ ଦିନ 11:50ରେ, ଶିଳ୍ପୀ ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି, ଇରା ମହାନ୍ତି ଏବଂ ଶରତ ନାୟକ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30ରେ, ଶିଳ୍ପୀ ମାନିଲେ ହ୍ୟୁମାନ ସାଗର ଏବଂ ସଞ୍ଜୁ ମହାନ୍ତି, ଶଶାଙ୍କ ଶେଖର, ସତ୍ୟଜିତ ପ୍ରଧାନ ଏବଂ ଅନ୍ତର ଚକ୍ରବର୍ତ୍ତୀ। ଦିନ 1:05ରେ ପ୍ରଚାର କରିବୁ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ, ଶିଳ୍ପୀ ସୋନାଲି ରାଠୋଡ ଏବଂ ତାଲତ ଅଜିଜ। ଦିନ 1:20ରେ ପ୍ରଚାର କରିବୁ କିଛି ସୁଗମ ସଙ୍ଗୀତ, ଶିଳ୍ପୀ ମାନିଲେ ନନ୍ଦିତ ଭଞ୍ଜ, ମହମ୍ମଦ ଅଜିଜ, କୁମାର ସାନୁ, ନିବେଦିତା, ଶ୍ୱେତାଲିନା, ରୁଦ୍ରନାରାୟଣ, ପଙ୍କଜ ଓ ପମି। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହାଲକୁଞ୍ଜନ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତ୍ୟଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ନିଶା ନିବାରଣ, ସୁସ୍ଥ ଜୀବନ। ପରେ ଶୁଣିବେ ନାଟକ ମାଟିର ଡାକ, ରଚନା ରାଜୁ ପ୍ରଧାନୀ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଆପକା ସୁରୁର ଏହି ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହିମେଶ ରେଶମିଆ ଏବଂ ସୁନିଧି ଚୌହାନ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ହିମେଶ ରେଶମିଆ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବୋର୍ଡର ଚଳଚ୍ଚିତ୍ରର କଣ୍ଠଶିଳ୍ପୀ ହେଲେ ରୂପ କୁମାର ରାଠୋଡ୍, ଗୀତ ରଚନା କରିଛନ୍ତି ଜାଭେଦ ଅଖତର, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ପ୍ରଜର କୁଲ୍ଲୁକେ ଦୁଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣନ୍ତୁ ଏହାର 120ତମ ଭାଗ।

ମୈତ୍ରେୟ ମୁନି ବିଦୁରଙ୍କୁ ପୁରଞ୍ଜନ ଓ କାଳକନ୍ୟା ପ୍ରଜ୍ଜ୍ୱର ବିଷୟରେ କହିଲେ। ଯବନମାନେ ରାଜପୁର ଆକ୍ରମଣ କରନ୍ତେ, ପୁରଞ୍ଜନ କାଳକନ୍ୟା କବଳରେ ପଡ଼ି ଦୁର୍ବଳ ହୋଇଯିବାରୁ ପ୍ରତିରୋଧ କରି ନ ପାରି ସନ୍ତାପିତ ହେଲେ। ଯବନମାନେ ରାଜପୁରକୁ ଦହନ କଲେ। ସେ ବିକଳ ହୋଇ ସ୍ତ୍ରୀ କଥା ଚିନ୍ତା କରିବାରୁ ମୃତ୍ୟୁ ପରେ ବିଦର୍ଭ ନଗରୀରେ ନାରୀ ହୋଇ ଜନ୍ମ ନେଲେ। ତାକୁ ବିବାହ କଲେ ମଳୟଧ୍ୱଜ। ତାଙ୍କର ହେଲା ଗୋଟିଏ ଗୁଣବତୀ କନ୍ୟା, ତାକୁ ଅଗସ୍ତି ମହର୍ଷି ବିବାହ କଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 120ତମ ଭାଗ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ, ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟ

ଅନୁଷ୍ଠିତ ହେଉଥିବା ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ 2026 ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 6:40 ଶୁଣିବେ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ବାଦଶାହ ଚଳଚ୍ଚିତ୍ରରେ ଅଭିଜିତ ଏବଂ ଅଲକା ୟାଗ୍ନିକ ପ୍ରଥମେ ବାଦଶାହ ଚଳଚ୍ଚିତ୍ରରେ ଅଭିଜିତ ଏବଂ ଅଲକା ୟାଗ୍ନିକ ସମୀରଙ୍କ ରଚନା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

ଜିନ୍ଦଗି ତେରେ ନାମ ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣନ୍ତୁ, ଗାଇଛନ୍ତି ସୁନିଧି ଚୌହାନ ଏବଂ ୱାଜିଦ୍ ଖାଁ। ଜଲିସ୍ ଶେରୱାନୀଙ୍କ ରଚନା, ସଙ୍ଗୀତ ପରିଚାଳନା ସାଜିଦ୍ ୱାଜିଦ୍।

0: ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦିନକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶରେ ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ସେହିଦିନ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପରିପ୍ରେକ୍ଷୀରେ କହିଛନ୍ତି ଆଜିର ଦିନରେ ସାୟିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍କରଣ କରିବା ଏବଂ ନିଜର ସାୟିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଣ୍ଡୀଗଡ଼ରେ ଆୟୋଜିତ ସମ୍ଭିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2047ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ଭିଧାନ ହତ୍ୟା ଦିବସକୁ ସ୍କରଣ କରିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନୁଷିକ ନିର୍ଯାତନା ସହି ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟରେ ସମ୍ଭିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ରାଜ୍ୟସଭାର 10 ଜଣ ନବନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଦେବାଶିଷ ସାମନ୍ତରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ 4 ଜଣ, ଝାଡ଼ଖଣ୍ଡରୁ 2 ଜଣ ଏବଂ ତାମିଲନାଡୁ, ଗୁଜରାଟ ଓ ଅରୁଣାଚଳ ପ୍ରଦେଶରୁ 1 ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଅଗ୍ନି ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାଲିଙ୍ଗ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍କିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁପାଳନ ନେଇ ସମୀକ୍ଷା କରିଥିଲେ। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡ ପରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଓ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ଆଜି ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବିଷୟ ଘୋଷଣା କରିଛନ୍ତି। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ୍ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ପ୍ରକଳ୍ପର ତ୍ୱରିତ ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଡକ୍ଟର ମହାପାତ୍ର ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। ସେହିପରି 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାବାର ଚଳଚ୍ଚିତ୍ର ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଚାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
1: ଯେଉଁମାନେ 2023 ଏବଂ 2024ରେ ମନୋନୀତ ହୋଇଛନ୍ତି ପୁରସ୍କାର ପାଇବା ପାଇଁ, ସମସ୍ତଙ୍କୁ ମୋ ତରଫରୁ, ଆମ ବିଭାଗ ତରଫରୁ, ରାଜ୍ୟ ସରକାରଙ୍କ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି।

0: ଏବଂ ଆଶା କରୁଛି ଏ ପୁରସ୍କାର ସେମାନଙ୍କୁ ଓଡ଼ିଆ ସିନେ ଜଗତକୁ ଆହୁରି ପରିପୃଷ୍ଟ କରିବା ପାଇଁ ଆହୁରି ସମୃଦ୍ଧ କରିବା ପାଇଁ ପ୍ରେରଣା ଯୋଗାଇବ।
1: ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇଥିବା ବେଳେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସେଠାରେ ବଚନିକା ଆଦି ବିଧି ସହ ହରଣ ନୀତି ଶେଷ ହୋଇଥିଲା। ସନ୍ଧ୍ୟାଧୂପ ନୀତି ପରେ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ଭନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୋଷାକଟା ରାସ୍ତାର ଉନ୍ନତିକରଣ ପାଇଁ 7 କୋଟି ଟଙ୍କା ବ୍ୟୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଦ୍ୱାରା କାଣିଗିରି, କୋଷାକଟା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସହଜରେ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିପାରିବେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ନିରୋଧୀ ଅଭିଯାନ 2026 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମସ୍ତ 24 ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣ ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା, 64 ଜଣଙ୍କୁ ଆୟୁଷ୍ମାନ ବୟବନ୍ଦନ ଯୋଜନାରେ ପଞ୍ଜିକରଣ, 879 ଜଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇ କେୱାଇସି କାର୍ଡ ପ୍ରଦାନ କରାଯାଇଥିଲା। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 3 ତାରିଖ ପୂର୍ବାହ୍ନ 11:00 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର କିମ୍ବା ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଓ 27 ତାରିଖରେ ଆଇଆଇଏମ୍ସି ଢେଙ୍କାନାଳ ପରିସରରେ ସ୍ପଟ୍ ପ୍ରବେଶ ଓ ସାକ୍ଷାତକାର ଅନୁଷ୍ଠିତ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881258 ନମ୍ଘରରେ ଯୋଗାଯୋଗ କରିପାରିବେ। ଫୋନ୍ ନମ୍ଘରଟି ଆଉଥରେ କହିଦେଉଛୁ, ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881258 ନମ୍ଘରରେ ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ସମ୍ଭିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍କିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଶୁଣିଲେ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲଢ଼ାଇ ଚଳଚ୍ଚିତ୍ରରୁ। ଇନ୍ଦିବରଙ୍କ ରଚନାରୁ ଗାଇଛନ୍ତି ଅନୁ ମଲ୍ଲିକ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶକ କଲେ ଅନୁ ମଲ୍ଲିକ।

ଏଥର ମାସୁକ ଚଳଚ୍ଚିତ୍ରରେ ଗୌହର କାନପୁରୀଙ୍କ ରଚନାରୁ ଶିଳ୍ପୀମାନେ ହେଲେ ଅଭିଜିତ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ସଙ୍ଗୀତ ନିର୍ଦ୍ଦେଶକ ହେଲେ ଶ୍ୟାମ ସୁନ୍ଦର।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁପମା ଦେଶପାଣ୍ଡେ ଏବଂ କିଶୋର କୁମାର। ଗୀତିକାର ହେଲେ ଫାରୁକ କାଇଜର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ। ଚଳଚ୍ଚିତ୍ର କାଶ।

0: ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରିପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 1ଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ $48 ବିଲିୟନ ନିବେଶ କରିବ ଆମାଜନ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି ପାଇଛି। 971 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ହୋଇଥିଲା। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗିଜ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି, ଫଳରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ

ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି। ଏହି ଘଟଣାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜ୍ଞାପନ କରିଛନ୍ତି। ଆବଶ୍ୟକ ସହାୟତା ପ୍ରଦାନ କରିବା ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ରୋଡ୍ରିଗିଜ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ଭିତରେ ଭାରତ ଏବଂ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିଜ୍ କହିଛନ୍ତି। ରାଜ୍ୟସଭାର 10 ଜଣ ନବନିର୍ବାଚିତ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସେମାନଙ୍କୁ ଶପଥପାଠ କରାଇଛନ୍ତି। ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ବିଜେପିର ତାଇ ତାଗକ, ଓଡ଼ିଶାରୁ ଦେବାଶିଷ ସାମନ୍ତରାୟ ଏବଂ ଗୁଜରାଟରୁ ରାଜେଶ ପରମାନନ୍ଦ ଶୁକ୍ଳ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତେଲୁଗୁଦେଶମ ପାର୍ଟିର 3 ଜଣ, ଜନସେନା ପାର୍ଟି, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସର ଜଣେ ଲେଖାଏଁ ସଦସ୍ୟ ଓ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି। ଭାରତ ଅଧ୍ୟକ୍ଷତାରେ ହରିୟାଣାର ଗୁରୁଗ୍ରାମରେ 11 ବ୍ରିକ୍ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଶକ୍ତି ମନ୍ତ୍ରଣାଳୟ କହିଛି ଏହି ବୈଠକରେ ବୈଷୟିକ ସ୍ତରରେ ପ୍ରମୁଖ ଶକ୍ତି କ୍ଷେତ୍ରଗୁଡ଼ିକରେ ସୃଷ୍ଟ ଆହ୍ୱାନର ମୁକାବିଲା ପାଇଁ ଆଲୋଚନା ହେବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ମତ ବିନିମୟ ହେବ। ଏହି ଦୁଇଦିନିଆ ବୈଠକର ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ଶକ୍ତିମନ୍ତ୍ରୀ ମନୋହରଲାଲ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶକ୍ତି କ୍ଷେତ୍ର ଏକ ଆଧାର ଭାବେ ପରିଗଣିତ ହୋଇଥାଏ। ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ସହିତ ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ସମୟ, ସମ୍ବଳ ଏବଂ ସଂସ୍କାରମୂଳକ ନୀତି ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ବିକାଶଶୀଳ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ବିଶ୍ୱର ସର୍ବବୃହତ ଡିଜିଟାଲ ଆଧାରିତ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାପକ କରୁଛି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦକ ଏବଂ ଚାହିଦା ପୂରଣ ରାଷ୍ଟ୍ର ଭାବେ ଉଭା ହୋଇଛି। ଦେଶର ବିଦ୍ୟୁତ୍ କ୍ଷମତା 540 GW ହୋଇଛି। ଅଣୁ ଜୀବାଶ୍ମ ଇନ୍ଧନ ଉତ୍ସ କ୍ଷେତ୍ର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ଦେଶରେ ଏବେ ସୌରଶକ୍ତି କ୍ଷମତା 54 GW ଅଧିକ ହୋଇଛି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଏବଂ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ଆସନ୍ତା 27 ତାରିଖରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2 ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି ସେସେଲ୍ସ ଓ ଭାରତ ମଧ୍ୟରେ ପୁରାତନ ସହଭାଗୀ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ ଐତିହାସିକ ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ବନ୍ଧ ରହିଆସିଛି। ଭାରତୀୟ ମହାସାଗର ଅଞ୍ଚଳରେ ସେସେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ। ଭାରତୀୟ ମହାସାଗର ଯୋଜନାରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ଏବଂ ସୁଦୂର ପ୍ରସାରୀ ବନ୍ଧୁତ୍ୱ ସ୍ଥାପନ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଉଦ୍ୟାନ କୃଷି ବିଭାଗରେ ଏକ ସ୍ୱଚ୍ଛ ଚାରା କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି କେନ୍ଦ୍ର ଚାଷୀମାନଙ୍କୁ ଉଚ୍ଚମାନର ନିରୋଗ ଚାରା ଯୋଗାଇଦେବ। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ହେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ତ୍ରୀ ଶ୍ରୀ ଚୌହାନ ଲକ୍ଷ୍ନୌସ୍ଥିତ ଯୋଜନା ଭବନରେ ଆଜି ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟ କୃଷି ବିଭାଗର ରୋଡ୍ମ୍ୟାପ୍ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଚୌହାନ ବୁଟ, ମସୁର ଡାଲି ଏବଂ ସୋରିଷ ପାଇଁ ସରକାରୀ ସଂଗ୍ରହ ସମୟସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ପତ୍ର ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପୃଥକ ସମୀକ୍ଷା ବୈଠକରେ ତେଲଙ୍ଗାନା, ଜାମ୍ମୁ କାଶ୍ମୀର ଓ ଲଦାଖର ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି, ରକ୍ଷଣାବେକ୍ଷଣ ଓ ଗୁଣମାନର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ତେଲଙ୍ଗାନାର 4931 କିଲୋମିଟର, ଜାମ୍ମୁ କାଶ୍ମୀରର 2035 କିଲୋମିଟର ଏବଂ ଲଦାଖରେ 804 କିଲୋମିଟର ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି।

ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ ତିନୋଟି ମ୍ୟାଚ୍ରୁ ଦୁଇଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଜିର ଷ୍ଟମ୍ପ ଅପପ୍ରସାରଣ ବେଳକୁ ଭାରତ 4 ୱିକେଟ୍ ବିନିମୟରେ 333 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ସାଇ ସୁଦର୍ଶନ 132 ରନ୍ର ପାଳି ଖେଳିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ ଦୁଇଟି ଚାରିଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏ ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ରେ ଆମେରିକାର ଫିଲାଡେଲଫିଆରେ ଆଜି ବିଳମ୍ବିତ ରାତିରେ ଗ୍ରୁପ୍ ଇ ର ଏକ ମ୍ୟାଚ୍ରେ କୁରାକାଓ ଓ ଆଇଭରି କୋଷ୍ଟ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଇ ର ଆଉ ଏକ ମ୍ୟାଚ୍ରେ ଆଜି ରାତି 1:30 ଆମେରିକାର ଇଷ୍ଟ ରଥରଫୋର୍ଡଠାରେ ଇକ୍ୱେଡର ଓ ଜର୍ମାନୀ ପରସ୍କରକୁ ଭେଟିବେ। ପରେ ଆସନ୍ତାକାଲି 4:30 ଗ୍ରୁପ୍ ଏଫ୍ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମୁକାବିଲା ହେବ। ସେହି ସମୟରେ ଟୁନିସିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆଜି ସକାଳେ ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ହରାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଆମାଜନ $48 ବିଲିୟନ ରେକର୍ଡ ପରିମାଣ ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମାଜନର ଏହି ନିଷ୍ପଭିକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଶ୍ରୀ ମୋଦିଙ୍କ ସହ ଆମାଜନର କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜାସି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିବେଶ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବିଶ୍ୱସ୍ତରରେ ଭାରତରେ ନିବେଶ ପାଇଁ ବୃଦ୍ଧି ପାଉଥିବା ଆଗ୍ରହକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି। ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 1ଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ $48 ବିଲିୟନ ନିବେଶ କରିବ ଆମାଜନ। ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ଭାଦଦାତା କାଳୀପ୍ରସନ୍ନ ଶତପଥୀ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଜରୁରୀକାଳୀନ ଜାତୀୟ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ ଦ୍ୱାରା ପରିଚାଳିତ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାରେ ଜନସଚେତନତା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସହ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଏହି ଯୋଜନା ରାଜ୍ୟର ସୂକ୍ଷ୍ମ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ସ୍ୱଚ୍ଚକାଳୀନ ଆର୍ଥିକ ଆହ୍ୱାନ ଦୂର କରିବା ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବାରେ ସହାୟକ ହେବ ବୋଲି ଆବାହକ ପ୍ରଣବ ବିଶ୍ୱାସ କହିଥିଲେ।
2: ଆମର ଯେତେ ବି ଏମ୍ଏସ୍ଏମ୍ଇ ୟୁନିଟ୍ସ ଅଛି ସବୁକୁ 90% ଗ୍ୟାରେଣ୍ଟି କଭରେଜ କରିବା, ତାହାର ଭିତରେ ଯେତେ ବି ଆମାଉଣ୍ଟ ଅଛି ସବୁ ବ୍ୟାଙ୍କର ଯାହା ରେଟ୍ ଅଫ୍ ଇଣ୍ଟରେଷ୍ଟ ଅଛି ଭଲ ରେଟ୍ ଅଫ୍ ଇଣ୍ଟରେଷ୍ଟ ଦିଆଯାଇଛି ସବୁକୁ। ଗ୍ୟାରେଣ୍ଟି କଭରେଜ ପାଇଁ କୌଣସି ପ୍ରକାର ପଇସା ଦେବାର ଦରକାର ନାହିଁ, ସରକାର ସମ୍ପୂର୍ଣ୍ଣ ପଇସା ବିୟର କରିବେ ଏବଂ 100 କୋଟି ଟଙ୍କିଆ ସୁଧି ଆମର ଯେତେ ବି ଏମ୍ଏସ୍ଏମ୍ଇ ୟୁନିଟ୍ସ ଅଛି ସେତେ ସୁଧି ଆଡ଼ଭାନ୍ସ ହୋଇପାରିବେ। ଏହି ଆଡ଼ଭାନ୍ସ ଆମର 5 ବର୍ଷ ପାଇଁ ଦିଆହେବ, ତାର ଭିତରେ କିଛି ମୋରେଟୋରିୟମ୍ ପିରିୟଡ଼ ବି ଅଛି ଏବଂ ଏହି ସ୍କିମ୍

0: କୋଭିଡ୍ ଶୁରୁ ହୋଇଥିଲା ସେହି ସମୟ ସେ ଇମର୍ଜେନ୍ସି କ୍ରେଡିଟ୍ ଲାଇନ୍ ଶୁରୁ ହୋଇଥିଲା। ଆଜି ବିଭିନ୍ନ ପ୍ରକାର ଯେବେ ଯେବେ ଇମର୍ଜେନ୍ସି ଆସୁଛି ଆମେ ସେ କ୍ରେଡିଟ୍ ଲାଇନ୍ଟା ଏକ୍ସଟେଣ୍ଡ କରୁଛି ସବୁ। ଏବେ ଏଇ ୱାର୍ ପାଇଁ ଆମର ଏଇ କ୍ରେଡିଟ୍ ଲାଇନ୍ଟା ନିହାତି ଦରକାର ପଡ଼ିଛି ଏବଂ ସବୁ ଯେତେ ବି ୟୁନିଟ୍ସ ଅଛି ମୁଁ ସବୁର ରିକ୍ୱେଷ୍ଟ କରୁଛି ଯେ ଏଇ ବେନିଫିଟ୍ଟା ନେଉନ୍ତୁ। ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏକ୍ସକ୍ଲୁସିଭଲି ଆପଣଙ୍କୁ ଏଇ ବେନିଫିଟ୍ଟା ଦେଉଛି ତାକି ଆପଣଙ୍କର ସବୁଠୁ ବେନିଫିଟ୍ ହୋଇପାରିବେ।
1: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଟକ ସହରର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଥିଲା। କଟକ ସିଲଭର ସିଟି ବୋଟ୍ କ୍ଲବ ପାର୍କିଂରେ ଏନ୍ସିସି କଟକ ଶାଖା ପକ୍ଷରୁ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଆନନ୍ଦ ମାର୍ଗ ପ୍ରଚାରକ ସଂଘର ତିନିଜଣ ବରିଷ୍ଠ ଯୋଗ ପ୍ରଶିକ୍ଷକ ଏହି ଶିବିରରେ ଦୈନନ୍ଦିନ ଜୀବନରେ ଯୋଗାସନ ଓ ପ୍ରାଣାୟମର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଆଜି ମଣିଷର ବ୍ୟସ୍ତ ଜୀବନଶୈଳୀ ପାଇଁ ଯୋଗାସନ ଓ ପ୍ରାଣାୟମ ଅଭ୍ୟାସ କିପରି ସେମାନଙ୍କ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହାୟକ ହେବ ସେ ନେଇ କହିଥିଲେ। ଶିବିରରେ ଯୋଗ ଦେଇଥିବା ଏନ୍ସିସି କଟକ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ କ୍ୟାଡେଟ୍ ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏହି ଶିବିରରେ 1000 କ୍ୟାଡେଟ୍ ଯୋଗାସନ କରିଥିଲେ। ସେହିପରି ଭାରତୀୟ ଯୋଗ ସଂସ୍ଥାନ କଟକ ଯୋଗ ଜିଲ୍ଲା ଶାଖା ପକ୍ଷରୁ ଜୟପ୍ରକାଶ ନାରାୟଣ ପାର୍କ ଯୋଗ କେନ୍ଦ୍ର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାସ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ ବରିଷ୍ଠ ନାଗରିକମାନଙ୍କ ଭଳି ଯୁବକ ଯୁବତୀମାନେ ମଧ୍ୟ ନିଜର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ବିକାଶ ପାଇଁ ନିୟମିତ ଯୋଗ ଓ ପ୍ରାଣାୟମ ଅଭ୍ୟାସ କରିବା ଆବଶ୍ୟକ। ଏହା ସହିତ ଉନ୍ନତ ଜୀବନଶୈଳୀ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ ବୋଲି ଜଷ୍ଟିସ୍ ଦାସ କହିଥିଲେ। ପାରସ୍ପରିକ ସହମତି ଏବଂ ଦ୍ୱାରଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ଦ୍ୱାରା ସମାଧାନ ସମାରୋହ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନେ ଯୋଗଦେଇ ବିବାଦଗୁଡ଼ିକର ପାରସ୍ପରିକ ସହମତି ମାଧ୍ୟମରେ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା କରିଛନ୍ତି ସୁବ୍ରତ କୁମାର ବିଶ୍ୱାସ ରୟ ଏବଂ ବି ପ୍ରତିଭା ପାତ୍ର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ଆଣିଲି ଆଣିଲି ଆଣିଲି, ହେଟି ଦେଖ ଦେଖ, ମୁଣା ଭର୍ତ୍ତି କରିକି ଧରି
3: ଆସିଛି।
5: ଦେଖ ଏଡିକି ଏଡିକି, ସାନ ବଡ଼ ସବୁ ଚାରା ଧରିଛି ପୁରା। ନାଇଁ ନାଇଁ, ଆମର ଯେତିକି ବାଡି ବଗିଚା ଅଛି ଏବେ ଆଗକୁ ବର୍ଷା ଆସୁଛି କି ନାହିଁ, ମାଟି ପତ୍ର ଟିକେ ଟିକେ ପଡିଲାଣି, ଟିକେ ଟିକେ ବାଡି ବଗିଚା ଲଗେଇ ଦେଇଥିଲେ, ବର୍ଷା ବେଳକୁ ସେଟା ଫଳିବ ସମାନ। ଆଉ
3: ଭଲ ଚାରା କାଣିଛ ପୁରା ଲାଗୁଛି,
5: ବଢିଆ ଚାରା ବାଡି ବଗିଚାରେ। ଭେଣ୍ଡି, କୁନ୍ଦୁରୁ, ବିନ୍ସ ଏଇ ସବୁ ଯାକ ଅଛି, ଏଟା ଟମାଟୋ ଅଛି, ଭେଜରି ଅଛି, କେତେ ରକମ ରକମ ଅଛି।
3: ନାଇଁ ନାଇଁ, ଭଲ କଥା ଗୋଟେ କହିଲୁ। ଆଗକୁ ବର୍ଷା ହଉଛି କି ନାଇଁ ଭାଇ?
5: ଆଗକୁ ବର୍ଷା ଅଛି ନା,
3: ବୋଲେ ଆମର ଯେତିକି ଘର ପାଖ ଯେତିକି ଜାଗା ବାଡି ଅଛି ଭଲ ଟିକେ ସଫା ସୁତରା କରବାର ଅଛି, ଯେତିକି ଘାସ ଫାସ ଉଠିଥିବ। ଆହୁରି ତମ କହିଲା ରକମର ଭଲ ଭଲ।

0: ସିଧା ଥିବ ନଦୀର କିମ୍ବା ବୋରୱେଲ କିମ୍ବା ଅନ୍ୟାନ୍ୟ ସେଟା ବିଭିନ୍ନ ଅଲଗା ଡିପାର୍ଟମେଣ୍ଟ ବି ଆମର ଦେବେ, ଯେମିତି ଲିଫ୍ଟ ଇରିଗେସନ ହେଉଛନ୍ତି ସେ ବୋରୱେଲ ଦେବେ, ଏଗ୍ରୋ ସେ ଆପଣଙ୍କର ରିଭର ଲିଫ୍ଟ ଦେଉଛନ୍ତି, ଭଲ ସେଇଟା ମଧ୍ୟ ସ୍କିମ୍ ଅଛି, ମୁଁ ଆଉ ଟିକେ ଆଗକୁ ସମୟ ପାଇଲେ ମଧ୍ୟ ସେଇଟା କହିବି ଯେ କେମିତି କ'ଣ କେତେ ଟଙ୍କା ଜଣେ ଚାଷୀ ଦେବେ। ଆଉ ତେଣୁ ଆମର ମେନଲି ଡ୍ରିପ୍ କିମ୍ବା ସ୍ପ୍ରିଙ୍କ୍ଲର ସେଇଟା ମଧ୍ୟ ସେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି, ଯେଉଁଥିରେ କି କମ୍ ପାଣି ବ୍ୟବହାର କରିକି ସେମାନେ ଚାଷ କରିପାରିବେ।
1: ଏହା ଛଡ଼ା ଆଜ୍ଞା ଆମେ ଆମର ଦେଖୁଛେ ଆମ ଅଭିଯୁକ୍ତ କୋରାପୁଟ ଜିଲ୍ଲାର ଉନ୍ନତ ଜଳବାୟୁ ଅଛି, ମାଟିର ବି ଗୁଣବତ୍ତା ରହିଛି, ଯେଉଁଟାକି ଆଳୁ ଆଉ ପିଆଜ ଚାଷଟା ଉନ୍ନତ ମାନର ହୋଇପାରିବ ଏବଂ ବ୍ୟବସାୟ ଭିତରେ ହୋଇପାରିବ। କିନ୍ତୁ ତଥାପି ଆମେ ଦେଖୁଛେ ଯେ ଆମ ଚାଷୀ ଭାଇମାନଙ୍କର ମାନେ ଇଚ୍ଛା ଶକ୍ତି ହେଉ କିମ୍ବା ସେମାନେ ସଚେତନତା ହୋଇପାରୁନାହାନ୍ତି ନା କ'ଣ ଗୋଟେ ଅଭାବ ରହିଯାଉଛି ଯେ ଆଜ୍ଞା ପିଆଜଟା ଏତେ ଦରଦାମ ବଢ଼ୁଛି ତାର କମୁଛି। ଦେଖନ୍ତୁ ଆମେ ମଝିରେ ମଝିରେ ଦେଖୁଛେ ଟମାଟୋ ବଢ଼ୁଛି ପୁଣି କମିଯାଉଛି, କିଲୋ ପ୍ରତି ଟଙ୍କାଟେ ବି ପଳେଇ ଆସୁଛି ସାର୍, ମାନେ କ'ଣ ବ୍ୟବଧାନଟା କ'ଣ ରହୁଛି?
0: ବ୍ୟବଧାନ ଏଇଟା ହେଉଛି ଆମେ ଯେତେବେଳେ ବର୍ତ୍ତମାନ ଦେଖୁଛନ୍ତୁ ଡିମାଣ୍ଡ ଯେତେବେଳେ ଆମର ଗ୍ରୋଇଂଟା ଆମେ କମ୍ ହେଉଛି କିନ୍ତୁ ମାର୍କେଟରେ ଡିମାଣ୍ଡ ହେଇଯାଉଛି, ସେ ସମୟରେ ରେଟ୍ ଅଧିକା ହେଇଯାଉଛି। ଯେତେବେଳେ ଆମ ପ୍ରଡକ୍ସନ ଅଧିକା ହେଉଛି ଆଉ ମାର୍କେଟର ଡିମାଣ୍ଡ କମ୍ ରହୁଛି,
1: ବଜାର ଭିତ୍ତିକ ଚାଷ କରିବାକୁ ପଡିବ,
0: ସବୁ ଏଟ ଟାଇମ୍ ଆମେ ଚାଷ କରିଦେଉଛୁ, ବୁଝିପାରିଲେ? ତେଣୁ ଆମକୁ ପ୍ଲାନିଂ ୱେଲରେ କରିବା ପାଇଁ ପଡିବ, କୋଉ ସମୟରେ ଆମକୁ ବାହାର କରିଲେ ଆମର ରେଟ୍ ଅଧିକା ହେବ। ଏଟା ନର୍ମାଲ ଆମେ ଦେଖୁଛୁ ଯେ ଆଳୁ ପିଆଜକୁ ଆମେ ଯେଉଁମାନେ ଆମେ ଯୋଉ ଏବେ କୋରାପୁଟର ଆଳୁ ବାହାରିଲା ସେପଟେ ଭଲ ରେଟ୍ ସେମାନେ ମିଳିଲା, କିନ୍ତୁ ଏବେ ଯେଉଁମାନେ ଆଳୁ ଲଗାଉଛନ୍ତି ତାଙ୍କର ଯେତେବେଳେ ବାହାରିବ ତାଙ୍କ ରେଟ୍ କମିଯିବ। ଚାଷୀ ଭାଇମାନଙ୍କୁ ସତର୍କ ହେବା ପାଇଁ ପଡିବ କୋଉ ସମୟରେ ଆମେ
1: ଯୋଜନା ଗୋଟେ ନିହାତି
0: ଯୋଜନା ନିହାତି ଚାଷୀ। ତେଣୁ ମେନ୍ ରହୁଛି ଆମେ ଖରିଫରେ କେମିତି ଚାଷ କରିପାରିବା, ଆମର ଯୋଉ ମାଟି ଆମର କୋରାପୁଟର ମାଟି ଭଲ ଅଛି, ଖାଲି ଦେଖିବା ପାଣି ଜମିକି ଯୋଉ ଜାଗାରେ ହଉନଥିବ ସେଇ ସବୁ ଜାଗାକୁ ଆମେ ସିଲେକ୍ଟ କରିବା, ଗୋଡ଼ାଣିଆ ହେଇଥିବ ପାଣି ବର୍ଷା ହେଇଗଲେ ମଧ୍ୟ ପାଣି ସନ୍ତିଆ ହଉନଥିବ, ଡ୍ରେନେଜ ଫାସିଲିଟି ବଢିଆ ଥିବ ଯୋଉଥିରେ କି ମାନେ ପାଣି ବର୍ଷା ହଉ, ବର୍ଷା ହେଲେ ତ ସେଟା ଆମ ପାଇଁ ଭଲ କିନ୍ତୁ ପାଣିଟା ଜମିକି ସେଇ ସବୁ ସବୁ ଆମ ଜାଗା ଢିପ ଜାଗାକୁ ସିଲେକ୍ଟ କରିକି ଆମେ ଚାଷ କରିବା ଦରକାର। ସେଠି ଆମେ ଧାନ ନ କରିକି ଢିପ ଧାନ ନ କରିକି ଆମେ ଏଇଭଳିଆ ତାମାନେ
1: ଆଳୁ ଚାଷ ହଉ
0: ଆଳୁ ଚାଷ ହଁ ପିଆଜ ଆଳୁ ପିଆଜ ପନିପରିବା ସବୁ ଚାଷ କରିବା, ଯାହାଫଳରେ କି ଚାଷୀ ଭାଇଙ୍କର ମେରୁଦଣ୍ଡ ସୁଦୃଢ଼ ହେଇପାରିବ।
1: ଯାହା ହଉ ଆଜ୍ଞା, ଆପଣ ଆସିଲେ ଆଉ ଆଳୁ ପିଆଜ ଚାଷ ବିଷୟରେ ଗୁଡ଼ାଏ ସୂଚନା ଆମର ଭାଇ ଭଉଣୀମାନେ ଦେଲେ, ଏଣୁ ବୈଠକ ତରଫରୁ ଆପଣ ବହୁତ ବହୁତ ଧନ୍ୟବାଦ। ନମସ୍କାର
0: ନମସ୍କାର।
2: ବଢିଆ ବିଷୟ ଗୋଟେ ରଖିଲେ ଦେଖ ତ ଆମର ବାଟେ ବି ସବୁ ରକମର ଚାଷ ହେଇପାରିବ ବୋଇଲେ ଆମକୁ ବି ଟିକେ ସାହସ ବଢୁଛି। ଆହୁରି ମୁଇଁ ବି ସାର୍ ଭାବିଲି ମଝିରେ କୋଉଟା ଗୋଟେ ପଚାରିବି ବୋଲିକି ନା, ଯେ ତମେ ତ ଗୋଟେ ଗୋଟେ କରି ସବୁ ପଚାରିଲ,
3: ସମାନ ଆଙ୍ଗୁଠିରେ ଗଣି ଗଣି ହିସାବ ରଖୁଥିଲ ମୁଇଁ ଦେଖୁଛି, ଆଉ ନା ପିଆଜ ଚାଷ କଲେ ଭଲ ଗା ବୋଲି ଭାବୁଥିଲ, ଆଉ
2: ନାଇଁ କରିବି କା ଭାଇ
3: ଯେ ତାର ପାଇଁ ସୁବିଧା ସୁଯୋଗ ମିଶା ଅଛି, ଯଦି ଆମେ ଇଚ୍ଛା ପ୍ରକାଶ କରୁଛେ ଯଦି କରିବା ପାଇଁ ଚିନ୍ତା କରୁଛେ ବୋଲେ ନିକଟରେ ଯୋଉ କୃଷି ବିଭାଗ ଅଛନ୍ତି ତାଙ୍କର ସହିତ ଆମେ ଯାଇକି ଯୋଗାଯୋଗ କରିବାର ଅଛି, ତାଙ୍କର ପରାମର୍ଶ ନେବାର ଅଛି। ଆଉ
2: ଯୋଉଟା ବି ଭାଇ ଆଗରୁ ଟିକେ ବୈଷୟିକ ଜ୍ଞାନ ନେଇଥିବା ପରାମର୍ଶ ନେଇ କରିବା ବୋଲେ ଆମେ ଲସ୍ରେ ପଡ଼ବା ନାହିଁ,
3: ସତ ତ ଯେ ଶୁଣ ଏମିତି ଲାଭ କ୍ଷତି ଦେଖୁ ଦେଖୁ ଟିକେ ବୈଠକ ଆସିଛେ ବୋଲେ ଗୀତ ଟିକେ ବାଇଦ ବାଦନ ଟିକେ ହେଲେ ସୁନ୍ଦର ଲାଗିବ,
2: ମୁଁ ଜାଣିଛି ତମେ ବ୍ୟବସ୍ଥା କରିଥିବ ଯେ
3: ହେଲେ ସବୁ ବସିକି ଟିକେ ମଜା ନବା ଆଉ।

0: ବଢିଆ ଗୀତ ଲଗେଇଲା
1: ବୈଠକ ଘରକୁ ଆସିଲେ ଟିକେ ନୀତିଦିନିଆ ଆମର ଟିକେ ଚଳଚଞ୍ଚଳ ହବାର ଅଛି ବୋଲେ ବାଇଦ ବାଜଣା ଗୀତ ନାଟ ଟିକେ ହଉଥିବାର ଅଛି,
0: ସବୁ ରକମର ଟିକେ ମିଶାମିଶି ଥିବାର ଅଛି,
1: ଚଞ୍ଚଳ ଲାଗିବ ନା।
0: ଆମେ ଦେଖ ଯେତିକି ଆମର କୃଷି ବୈଜ୍ଞାନିକ ମାନେ କହିବା କଥା ଆମେ ଶୁଣୁଛେ, ଯେତିକି ଆମର ବିଶେଷଜ୍ଞ ଆଜ୍ଞା ମାନେ ଆସୁଛନ୍ତି ତାଙ୍କର କଥା ପରାମର୍ଶ ନଉଛେ
1: ନଉଛେ,
0: ଆହୁରି ଗୀତ ବାଜଣା ଶୁଣିକି ମିଶାର ମନୋରଞ୍ଜନ କରୁଛେ,
1: ଆନନ୍ଦ ଉପଭୋଗ କରୁଛେ।
0: ତାପରେ ଶେଷରେ ଥାଉଛି ଆମର ଚାଷୀ ଭାଇର ମନର କଥା, ଯୋଉଟା ଆମର ଅନୁଭୂତିର କଥା,
1: ସେଟା ତ ବଡ କଥା।
0: ଏବେ ସିଏ ଆମର ଆମ୍ବାଗୁଡା ବାଟ ଯାଇଥିଲି ବୋଲ ତ ବୋଲେ କେତେ ରକମର ଚାଷ କରୁଛନ୍ତି ଭାଇ, ମାଛ ଚାଷ କରୁଛନ୍ତି, ପଶୁପାଳନ ବିଭିନ୍ନ ରକମର
1: ଚାଷ କରୁଛନ୍ତି,
0: ସିଏ କେମିତି ଆତ୍ମନିର୍ଭରଶୀଳ ହୋଇଛନ୍ତି, ନିଜେ ରୋଜଗାର ପାଇବା ସହିତ ଅନ୍ୟ ଭାଇମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି,
1: ହେଲେ ତାଙ୍କର ଅନୁଭୂତି ଟିକେ ଶୁଣିବା ବୋଲୁଛ ନା କେମିତି
0: ଶୁଣିବା ଭାଇ।
2: ଆଜ୍ଞା ନମସ୍କାର।
3: ଆଜ୍ଞା ନମସ୍କାର,
2: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୁଁ ଜି ମୁରଳୀ କ୍ରିଷ୍ଣା, ଆମ୍ବାଗୁଡା। ଏବେ ଆମ କୋରାପୁଟ ଡିଷ୍ଟ୍ରିକ୍ଟ ଟୁ ଜୟପୁର ଆମ୍ବାଗୁଡା ଭିତରେ ଗୋଟେ ପୁଟରା ବୋଲିକିରି ଗୋଟେ ଗାଁ ଅଛି, ପୁଟରା ଏଠି ଆମର ଫାର୍ମ ହାଉସ୍ ଚାଲୁଛି, ଜଣେ 25 ବର୍ଷ ହେଲା ଚାଲୁଛି। ଏଟା ଫାର୍ଷ୍ଟ ଆଣ୍ଡ କୋରାପୁଟ ଡିଷ୍ଟ୍ରିକ୍ଟକୁ ସେ ଧଳା କୁକୁଡ଼ା ଆଣିକି ଦେଖାଇବା ଲୋକ।
2: ପ୍ରଥମେ ତ କହିଲେ ଆପଣ ବ୍ରଏଲର ଫାର୍ମଟେ ଆରମ୍ଭ କରିଥିଲେ ବୋଲି, ସେ ବିଷୟରେ କିଛି କୁହନ୍ତୁ ସାର।
3: ମୁଁ ଆସିକିରି ଏମିତି ପାଉ କେଜି ଆଧା କେଜି ବିକା ହବ ବୋଲିକିରି ଆମେ ଦେଖାଇଲୁ, ସେ ଗୋଟେ ସଂସ୍ଥାର ଆରମ୍ଭ କରିକିରି ପରେ ଏବେ ମାଛ ପାଳନାକୁ ଆଇଲୁ, ଗାଈ ପାଳନାକୁ ଆଇଲୁ, ଦେଶୀ କୁକୁଡ଼ା ଭେରାଇଟି କଡ଼କନାଥ, ସୋନାଲି, ଆର ଆଇ ଆର, ଆସିଲି, କାବେରୀ, ଏସବୁ ଅଣ୍ଡା ଆଣିକିରି ହ୍ୟାଚିଂ କରିକିରି ବିକା ହଉଛି।
2: ତାହେଲେ ସବୁ ପ୍ରକାର ଚାଷ ବି ତ କରୁଛନ୍ତି କହିଲେ, ଆରମ୍ଭ କେମିତି କଲେ?
3: 1977 ଟୁ ଆମର ଘର କୁକୁଡ଼ା ଫାର୍ମ ଥିଲା, ସେଠି ଟିକେ କମ୍ପିଟିସନ ଏତେ ସେଠି ହଉଛି ବୋଲେ ତ ଏରିଆରେ କିଛି ନଥିଲା, ଏରିଆରେ ଷ୍ଟାର୍ଟ କଲେ ତ ଟିକେ ଭଲ ବ୍ୟାପାର ହବ, ଦିନକୁ 100 କୁକୁଡ଼ା ବିକିଲା ତ କୁକୁଡ଼ାକୁ 10 ଟଙ୍କା ମିଳିଲା ତ 1000 ଟଙ୍କା ମିଳିବ ବୋଲିକିରି ପ୍ଲାନିଂ କରିକିରି ଆଇଲି ଆଉ। 1990 ରେ ମୁଁ କୁକୁଡ଼ା ଫାର୍ମ ଆରମ୍ଭ କଲି।
2: ପ୍ରଥମେ କଣ କଣ ସମସ୍ୟା ଦେଖାଦେଲା? ଆଜ୍ଞା
3: ମକା ଗୋଟେ କା ମିଳୁଥିଲା, କୁଣ୍ଡା ମିଳୁଥିଲା, ବଲକାଟା ଯୋଉଟା ଯୋଉଟା ଦରକାର ସବୁ ଆନ୍ଧ୍ର ରକା ଆଣିକିରି କରିବାକୁ ପଡିବ, ଚିକ୍ସ ସବୁ ସିଆଡ ରକା ଆଣିବାକୁ ପଡିଲା, ସବୁ ବିଷୟରେ ଆନ୍ଧ୍ର ଉପରେ ଡିପେଣ୍ଡ ହେବାକୁ ପଡିଲା।
2: ଆଜ୍ଞା ଆଜ୍ଞା, ପ୍ରଥମେ କେତେ ଟଙ୍କା
3: ଆମେ ସେ 90 ରେ ଲକ୍ଷ ଟଙ୍କା ଗୋଟେ ଧରିକିରି ଆଇଲି।
2: ପାଖାପାଖି କେତେ ଏକର ଜାଗା ଅଛି ଆଜ୍ଞା ଆପଣଙ୍କର ନିଜର?
3: ଏବେ ଆମର ମାଛ ଚାଷ ଏ ଫାର୍ମ ହାଉସ୍ ସବୁ 17 ଏକର ଚାଲୁଛି, 15 ଏକରରେ ମାଛ ଚାଷ ଚାଲୁଛି, 2 ଏକରରେ ଗାଈ ପାଳନ, କୁକୁଡ଼ା ପାଳନ, ପାନି ପାରବା, ଆମ୍ବ ଗଛ ଏଇଟା ସେଟା, ଲିମ୍ବୁ ଗଛ ଏସବୁ ଲଗାଇଲୁ।
2: ପାଖାପାଖି 15 ଏକରରେ ପୋଖରୀ ଖୋଳା ହେଇକିନା ଯେତେବେଳେ ମାଛ ଚାଷ ହଉଛି, ସେସବୁ ନୂତନ ପଦ୍ଧତିରେ ହଉଛି ନା ଆଗ ଭଳି ପୁରୁଣା ପଦ୍ଧତିରେ ହଉଛି? ଆଜ୍ଞା
3: ନୂତନ ପଦ୍ଧତି,
2: ବର୍ତ୍ତମାନ ନୂଆ ପଦ୍ଧତିରେ କରୁଛନ୍ତି, ଜାଳ କୋଉଠୁ ପାଉଛନ୍ତି?
3: ଏବେ ଆଗରେ ନୂଆ ନୂଆରେ ଆମେ ଆନ୍ଧ୍ରରୁ ଆଣିଥିଲି, ସେଠି ତାଙ୍କ ପାଖରେ ଆଣିକିରି ଆମେ ବ୍ରିଡିଂ କରିକିରି ଜାଳ ଜନ୍ମ କରିକିରି ବଢାଉଛୁ, ଆମେ ସପ୍ଲାଇ ଦଉଛୁ ସମସ୍ତ ଏରିଆକୁ।
2: ଆଜ୍ଞା ଆଜ୍ଞା, ଏ ଯୋଉ ଜାଳ ନିଜେ ବ୍ରିଡ୍ କରାଉଛନ୍ତି କହିଲେ, ତାକୁ କେମିତି ତିଆରି କରୁଛନ୍ତି? ଆଜ୍ଞା ତା ପାଇଁ କିଛି ଲୋକ ରଖିଛନ୍ତି କି, ତାର ଯତ୍ନ କିପରି ନେବେ?
3: ଲୋକ ଅଛନ୍ତି ନା।
2: ଆଜ୍ଞା ପାଖାପାଖି କେତେ ଲୋକ ଆପଣଙ୍କ ପାଖରେ କାମ କରୁଛନ୍ତି? ଆଜ୍ଞା
3: 15 ଜଣ ଗଲା ତ ହବ, ଚାରିଟା ବାରଟା ଖା ସବୁଦିନ କାମ କରିବେ,
2: କାମ କରୁଛନ୍ତି। ହେଲେ ଯେତେବେଳେ ମାଛ ଚାଷ କରୁଛନ୍ତି କହିଲେ, ଆଜ୍ଞା ଜାଳ ତ ଆନ୍ଧ୍ରାରୁ ଆଣୁଛନ୍ତି କହିଲେ?
3: ଏବେ ଆନ୍ଧ୍ରାରୁ ଆଣୁ ନାହିଁ, ମୁଁ ଆଗରେ ଆଣୁଥିଲି, 7-8 ବର୍ଷ ତଳେ ଆଣୁଥିଲି,
2: ଆଣୁଥିଲେ।
3: ଏବେ ମୁଁ ନିଜ ହାଚେରୀ ଆମର ଗଭର୍ଣ୍ଣମେଣ୍ଟ ଡିଷ୍ଟ୍ରିକ୍ଟ ଫିସରୀ ଅଫିସ ସପୋର୍ଟରେ ହାଚେରୀ ବନାଇଲି।
2: ଆଜ୍ଞା ଆଜ୍ଞା,
3: ସେତେବେଳେ ଆମେ ଜାଳ ବ୍ରିଡିଂ କରିକି

0: ହେଲେ ସେ ସମ୍ପର୍କରେ ତାଲିମ କୋଉଠୁ ନେଲେ ଆଜ୍ଞା, କେମିତି ବନେଇବାର, ସେମାନଙ୍କର ଯତ୍ନ ନେବାର, ସେସବୁ ତାଲିମ କୋଉଠୁ ପାଇଲେ?
1: ପଲିଗାଓଁରେ ଗାଈ କେମିତି ରଖିକିରି ଧାନ ଚାଷ କେମିତି କରୁଛନ୍ତି, ଜନ୍ମ ହେଲା ବେଳଠୁ ସେ ଦେଖି ଦେଖିକି ଶିଖିଦେଲେ, କେମିତି ଆଜ୍ଞା ଶିଖିକିରି ଆଇଲି। ହଁ, ଡିଷ୍ଟ୍ରିକ୍ଟ ଫିସରି ଅଫିସ କେବେ କେବେ ଟ୍ରେନିଂ ଦଉଛନ୍ତି, ସେମିନାର କରୁଛନ୍ତି, ଯାଉଛି ନୂଆ ଟେକ୍ନୋଲୋଜି କିଛି ଜାଣିବାକୁ।
0: ଆଉ ଏ ଯୋଉ ଆପଣ ଏବେ କହିଲେ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାର ଇଚ୍ଛା ରଖିଛନ୍ତି, କୋଉ କୋଉ ଟେକ୍ନୋଲୋଜି ଆପଣ ବ୍ୟବହାର କରନ୍ତି, ଉପଯୋଗ କରନ୍ତି? ଆଜ୍ଞା,
1: ଏବେ ବାୟୋଫ୍ଲାକ ଗୋଟେ 20 ଟ୍ୟାଙ୍କ ଅଛି ଆମର ପାଖରେ।
0: 20 ଟ୍ୟାଙ୍କ ଅଛି?
1: ମୁଁ ଆସିକିରି ଦେଖୁ 35 ବର୍ଷ ହେଇଗଲା, ହବ 60 ଇୟର୍ସ। ଯୋଉଟା କରିବି ଟିକେ ବଡ ସ୍କିମ୍ କରିଲେ ତ ଆମକୁ ଦୁଇ ପଇସା ବାହାରକୁ, ଛୋଟ ସ୍କିମ୍ ରେ ଏବେ ଏଇଠି ସରକାର ବହୁତ ସପୋର୍ଟ କରୁଛନ୍ତି ମାଛ ଚାଷ ପାଇଁ। ବନ୍ଧ ସାମାନ ଖୋଲିବେ ନା, ଏବେ ଇଏ ମୁଁ କହିଲି ନାଇଁ କି ଛୋଟ ଛୋଟ ଚାଉଳ ଆଣିକିରି ପକାଇବେ, ସେଟା କେତେ ପକ୍ଷୀ ଖାଇଦେବ, ଏ ଭିତରେ ପାଣି ଶୁଖିଯିବ, ଚାଉଳ ମୋତେ କି ଦରକାର ଏଟା କରିବାକୁ ବୋଲିକିରି ଛାଡି ଦଉଛି। 25 ବର୍ଷ ହେଲା ମୁଁ ମାଛ ଚାଷ କରୁଛି ମ୍ୟାଡମ, ମାତ୍ର ଗୋଟେ ଆମର ଥିଓରିଟିକାଲ ହିସାବରେ 4 ଫୁଟ ପାଣି ଥିଲେ ତ ହେଇଯିବ ବୋଲିବେ। ମୋର ସାଇଟ ଡ୍ରାଇ ଲ୍ୟାଣ୍ଡ କେନାଲ ଅଛି, ମାତ୍ର 15 ଫୁଟ ଖାଲ କରିବାକୁ ପଡିଲା ମ୍ୟାଡମ। ଫାର୍ଷ୍ଟ ବର୍ଷ ପାଣି ଷ୍ଟାକିଂ ନାହିଁ, ଆହୁରି ନେକ୍ସଟ ଇୟର ଆହୁରି ଗୋଟେ 2 ଫୁଟ କଲି, ଆହୁରି 2 ଫୁଟ କଲି, ଆହୁରି 2 ଫୁଟ କଲି, ଏମିତି ଖୋଲି ଖୋଲି ଖୋଲିକିରି ମୋର ଜୀବନ ଏ ବନ୍ଧ ଖୋଲିବାକୁ ଏକା ମୋର ବୟସ ଆହୁରି ମୋର ୟଙ୍ଗ ବ୍ଲଡ ସବୁ ପଳେଇଲା, ମାତ୍ର ଏବେ ଷ୍ଟାଣ୍ଡ ଏବେ ସକ୍ସେସ।
0: ପାଖାପାଖି କେତେ ବାଇ କେତେ କରିଛନ୍ତି, ତାର ଯତ୍ନ କିପରି ନିଅନ୍ତି ଆଜ୍ଞା, ସେ ବାୟୋଫ୍ଲକ ବିଷୟରେ କିଛି କୁହନ୍ତୁ।
1: ବାୟୋଫ୍ଲକ ଶୁଣନ୍ତୁ, ସରକାର ନିୟମରେ ତାଙ୍କମାନେ ଗୋଟେ ହିସାବ ଦେଇଛନ୍ତି ମ୍ୟାଡମ, ତାଙ୍କର ହିସାବରେ ଛୋଟ ଛୋଟ ଟ୍ୟାଙ୍କ ହଉଛି, ସବୁ ଆଡଜଷ୍ଟମେଣ୍ଟ କରିକିରି ଜାଗା ୱେଷ୍ଟ କରିବାଟା ଭଲ ନାହିଁ ବୋଲିକିରି ମୁଁ 30x30 ଟ୍ୟାଙ୍କ ମାନଙ୍କୁ ବଡ ବଡ ଟ୍ୟାଙ୍କ ମାନଙ୍କୁ 3 ଗୋଟେ ଟ୍ୟାଙ୍କ ହେଲା ଭଳିଆ କରୁଥିଲି ମ୍ୟାଡମ। ସରକାର ନିୟମରେ ଗୋଟେ ଟ୍ୟାଙ୍କ 3 ଟ୍ୟାଙ୍କ ହେଲା ତ ଆମର ଗୋଟେ ଟ୍ୟାଙ୍କ ହେବ, ସିଟି ବ୍ଲୋ ଏୟାର ଅକ୍ସିଜେନ୍ ସବୁ ସେଟ୍ କରିବାଟା, ପାଣି ଜାଗ୍ରତ କରିବାଟା, ଏସବୁ ଆମର ସିଷ୍ଟମରେ ଆମେ କରୁଛୁ ମ୍ୟାଡମ। ମାତ୍ର ମୋର ନିଜ ଏକ୍ସପିରିଏନ୍ସରେ ମୁଁ କରୁଛି ମ୍ୟାଡମ। ବାୟୋଫ୍ଲାକ ଆକ୍ଚୁଆଲି ସରକାର ସପୋର୍ଟ କରୁଛନ୍ତି, ଆଙ୍କମାନଙ୍କୁ ଟାର୍ଗେଟ ପାଇଁ କରୁଛନ୍ତି, ଛଡ଼ା ସକ୍ସେସ ହେବାଟା କଷ୍ଟ ମ୍ୟାଡମ, କାହିଁକି 24 ଆୱାର୍ସ କରେଣ୍ଟ ଆଭେଲେବିଲିଟି ଥିବା।
0: ଏବେ ବି ତ କୋଉ କୋଉ ଗାଁ ଗହଳିରେ ସରକାର ସୁବିଧାରେ କରୁଛନ୍ତି,
1: କରିପାରୁଛନ୍ତି ଶୁଣନ୍ତୁ, ମାତ୍ର ପାୱାର କଟିଂ ହେବ, ଗୋଟେ 4 ଘଣ୍ଟା କରେଣ୍ଟ କାଟିଗଲା ବୋଲେ ତ ପାୱାର ଅଫ୍ ହେଇଗଲେ ତ ଅକ୍ସିଜେନ୍ ପାଇବେ ନାହିଁ।
0: ସେମିତିରେ ଆପଣ କେମିତି ତାକୁ ବ୍ୟବସ୍ଥା କରୁଛନ୍ତି ଆଜ୍ଞା?
1: ସବୁ ଆମର ପ୍ରୋଜେକ୍ଟ ବଡ଼, 15 KV ଜେନେରେଟର ଆଣିକି ରଖାହେଲା।
0: ଖାଇବା ପିଇବା ପ୍ରତି କେମିତି ଯତ୍ନ ଦିଅନ୍ତି ଆଜ୍ଞା ମାଛ ମାନଙ୍କର?
1: ଏବେ ସକାଳ ଗୁଡ଼ିକରେ 2 ଗୁଡ଼ିକରେ ସଞ୍ଜ ଗୁଡ଼ିକରେ ଦିଆ ହବ ମ୍ୟାଡମ।
0: ଆଜ୍ଞା ଆଜ୍ଞା ଆଜ୍ଞା, ପିଲାମାନେ ଯଦି ଶିକ୍ଷିତ ହେବେ, ଚାଷ କ୍ଷେତ୍ରରେ ନିଜର ପାଠ ନିୟୋଜିତ କରିବେ, ତାହେଲେ ଆମେ ଅଧିକା 2 ପଇସା ଲାଭ ପାଇପାରିବା
1: ଆଜ୍ଞା। ଆମର ସେକେଣ୍ଡ ପୁଅ ଫାର୍ମ ମ୍ୟାନେଜମେଣ୍ଟ ରହିଗଲା ମ୍ୟାଡମ,
0: ଆଜ୍ଞା
1: ଥାର୍ଡ ପୁଅ ଜୟପୁରରେ ଦୋକାନ କଥା ବୁଝୁଛି ମ୍ୟାଡମ, କିଏ କଣ କରୁଛନ୍ତି କଣ ଦେଖି ଯାଇକିରି ମନକୁ ଡାଇରେକ୍ସନ ଦେଇକିରି ଚାଲୁଛି ମ୍ୟାଡମ।
0: ଆଜ୍ଞା ଆଜ୍ଞା, ତାହେଲେ କହିବାକୁ ଗଲେ ପୁରା ପରିବାରଟା ଏସବୁ ଫାର୍ମ ହାଉସ ଏସବୁ ଚାଷରେ ହିଁ ଚଳିବ।
1: ଏବେ ଶୁଣନ୍ତୁ, ଫୁଲି ଗାଁରେ ଗୋଟେ ଆଦିବାସୀ ଲୋକ ହଉ, ଜେନେରାଲ ଲୋକ ହଉ, କିଏ ହଉ, 2 ଏକରା ଧାନ କରିକିରି ଘର ଚଲାଇ ପାରୁଛି, ମାତ୍ର 50,000 ଇନକମ୍ ଥିଲେ ତ ମିଶା କରିପାରୁଛି କି ମ୍ୟାଡମ?
0: କରିପାରୁନି।
1: କୋଉଟା ଲତ ଋଣ ବାଡ଼ି ହଉଛୁ ଏକ ନା ନାଇଁ? ଏବେ ଚାଷୀ ଭଳିଆ ବଞ୍ଚିବି ଗଲା ତ ତାର ଲାଇଫ ଶାନ୍ତିରେ ଚାଲୁ।
0: ବହୁତ ଭଲ କଥାଟା କହିଲେ, ଚାଷୀକୁ ମାଟିରେ ମାଟି ହେଲେ ହିଁ ଯାଇକି ଆମେ ଚାଷର ମହତ୍ଵଟା ବୁଝିପାରୁଛେ ଆଜ୍ଞା।
1: ମୋର ଅନୁଭବରେ ଗୋଟେ କଥା କହୁଛି, ଫିସରି ଡିପାର୍ଟମେଣ୍ଟ ଯଦି ଗୋଟେ ଥରେ ଅଫିସକୁ ଯାଇକିରି ମୁଁ ମାଛ ଚାଷ କରିବି ବୋଲିକିରି କହିଲା ତ ତାର ପିଛା ଛାଡ଼ିବେ ନାହିଁ ମ୍ୟାଡମ।
0: ଆଜ୍ଞା ଆଜ୍ଞା, ମାନେ ମତ୍ସ୍ୟ ବିଭାଗ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ଆପଣ ପାଇଛନ୍ତି?
1: ଆହୁରି ଗୋଟେ ଚାଷୀ ତାଙ୍କ ପାଖକୁ ଗଲେ ତ ଆଗରେ ବସାଇକିରି କଥା ହେବେ ମ୍ୟାଡମ। ଗୋଟେ ଚାଷୀ ଆସିବ ତ ତାଙ୍କ ମାନେ ଫାର୍ଷ୍ଟ ବସ ପ୍ଲିଜିଂରେ କଥା ହେବେ ମ୍ୟାଡମ। ଗୋଟେ ବେନିଫିସରିକୁ ଯେମିତି ଫିସରି ଡିପାର୍ଟମେଣ୍ଟ ଅଫିସର ପିଛା ଲାଗିକି କାମ କରାଉଛନ୍ତି ସେମିତି କରାଇବେ ବୋଲା ତ ଏଠି ଆଡଭେଞ୍ଚର୍ସ କରିହେବ ଏରିଆ ୱିଥିନ୍ 5 ଇୟର୍ସରେ ଓଡ଼ିଶା ଷ୍ଟେଟ ସମଥିଙ୍ଗ ସ୍ପେଶାଲ ହେବ ମ୍ୟାଡମ।
0: ଆଜ୍ଞା, ଆପଣଙ୍କର ବହୁତ ଭଲ ଚିନ୍ତାଧାରା ସାର୍, ଯେମିତି ଆପଣଙ୍କର ମେସେଜ ଆମେ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିବା, ବିଭାଗ ତରଫରୁ ସବୁ ପ୍ରକାର ସୁବିଧା ସହଯୋଗ ମିଳୁ ଚାଷୀ ଭାଇମାନଙ୍କୁ, ଯେମିତି ସେମାନେ ଆଗକୁ ବଢି ପାରିବେ।
1: ଆଗରେ ଆନ୍ଧ୍ର ବେଶୀ ବଡ଼ ଷ୍ଟେଟ, ବେଶୀ ପଇସା ଥିବା ଷ୍ଟେଟ, ଇଟା ସେଟା ବୋଲିକିରି କହୁଥିଲେ ମ୍ୟାଡମ। ଏବେ ଓଡ଼ିଶାର ଯେତିକି ଫେସିଲିଟିସ ଅଛି ଗଭର୍ଣ୍ଣମେଣ୍ଟକୁ ସ୍କିମ୍ସ କାଢୁଛି, 25% ସ୍କିମ୍ ସକ୍ସେସ ହେଲା ତ ଓଡ଼ିଶା ସମଥିଙ୍ଗ ସ୍ପେଶାଲ ହେବ ମ୍ୟାଡମ।
0: ଆଜ୍ଞା ସାର୍, ହବ, ନିଶ୍ଚିତ ଭାବରେ ହବ,
1: ବୁଝିଲେ 25%, ମୁଁ ନାଟ 100% କହୁନାହିଁ।
0: ଧନ୍ୟବାଦ ଆଜ୍ଞା, ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବହୁତ ସୁନ୍ଦର ସୂଚନା ସବୁ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା।

0: ରହିଲୁ,
1: ନମସ୍କାର ନମସ୍କାର ମ୍ୟାଡମ୍।
2: ମନ ପାଇଲା କି ନାହିଁ?
3: ବଢିଆ କଥା ଗୋଟେ ଆଣିଛ। ଆଉ ଏଇସବୁ ଯେତିକି ସବୁ ତାଙ୍କର ଅନୁଭୂତି ଅଭିଜ୍ଞତା ରହିଛି, ତାହିଁରୁ ଆମର ଯେତିକି ସବୁ ଚାଷୀ ଭାଇ ଭଉଣୀ ଶୁଣୁଥିବେ କିଛି ନା କିଛି ଜ୍ଞାନ ପାଇଥିବେ। ଆଉ
2: ଶିଖିବା ଭାଇ, ନିଜେ ଶିଖିବା ଆହୁରି ଶିଖେଇବା ଆମର ମୂଳ ଲୋକ,
3: ଜାଣିଲେ ତ ଜାଣିବା। ଆଉ ଯେମିତି କଥାବାର୍ତ୍ତା କରୁ କରୁ ସିଆଡେ ସମୟ ମିଶା ହେଲାଣି, ଦେଖ
2: ଭାଇ ବେଳ ମିଶା ହେଇଗଲାଣି।
3: ଶୁଣ, ଏଇ ଚାରା ନବ ସିନା ଲଗେଇବ, ପାସରି ଯିବ ନା? ଆଉ ଗୋଟେ କଥା ମନେ ରଖ, ପିଲାଟିଏ ଗଛଟିଏ ଯତ୍ନ ମିଶା କରିବାର ଅଛି। ଯତ୍ନ କଲେ
2: ରତ୍ନ ମିଳେ,
3: ରତ୍ନ ମିଳେ। ଆଉ ଅଧିକ କଥାବାର୍ତ୍ତା ହବା ନାହିଁ, ଉଠିବା ହେଲେ ଯିବା
2: ଯିବା ଯିବା ଯିବା
4: ଯିବା। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା କରିଥିଲେ ସୁବ୍ରତ କୁମାର ବିଶ୍ୱାସ ରୟ ଏବଂ ବି ପ୍ରତିଭା ପାତ୍ର। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ଏଭ୍ରି 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ରାତି 8 ହେବାକୁ ଯାଉଛି।

ଏଥର ଶୁଣନ୍ତୁ ବେଦାବୀ ଚଳଚ୍ଚିତ୍ରର ଗୋଟିଏ ଗୀତ। ଗାଇଛନ୍ତି କୁମାର ସାନୁ ଏବଂ ସୁରେଶ ୱାଡେକର। ଡକ୍ଟର ବସିର ବଦ୍ରଙ୍କ ରଚନା। ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଶାଲ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଥମ ଗୀତ ଚଲତେ କା ନାମ ଗାଡ଼ି କଥାଚିତ୍ରରୁ ଗାଇଛନ୍ତି ଆଶା ଭୋସଲେ ଓ କିଶୋର କୁମାର।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ କିଶୋର କୁମାର, କଥାଚିତ୍ର ଶର୍ମିଲି।
1: ओ मेरी ओ मेरी ओ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଓ ଗୀତା ଦତ୍ତ। କଥାଚିତ୍ର ମିଷ୍ଟର ଆଣ୍ଡ ମିସେସ୍ 55।

କି ହଁ ଦିଲ୍, ଯାହାକୁ ଆମେ ମନ ବୋଲି କହୁ। ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ କମନ୍ ଆଉ ରୋମାଣ୍ଟିକ୍ ଶବ୍ଦ, ଏକଦମ୍ ଫେମସ୍। ଫେମସ୍ ମାନେ ଜରୁରୀ ସେ ଜାଦା କହିଲେ କୋଉ ଗୀତିକାର ଦିଲ୍ ଶବ୍ଦକୁ ଛାଡ଼ିଦେଇ ଗୀତ ଲେଖିଛନ୍ତି? ଆଜ୍ଞା, ସମୀରଙ୍କଠୁ ଆରମ୍ଭ କରି ମନୋଜ ମଣ୍ଟାଶ୍ରୀ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ପାଗଳ ଏଇ ଦିଲ୍ ପାଇଁ। କାହିଁକି ନା ସବୁର ମୂଳ ହେଉଛି କେବଳ ଏଇ ଦିଲ୍।

କହିଲେ କହିଲେ ଦିଲ୍ ଶବ୍ଦକୁ ଛାଡ଼ିଦେଲେ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇ ପାରେ କି? ଆପଣ ଲକ୍ଷ୍ୟ କରିଥିବେ ପ୍ରତ୍ୟେକଟି ହିନ୍ଦୀ ଫିଲ୍ମରେ ଦିଲ୍ ଶବ୍ଦକୁ ନେଇ ଗୋଟେ ଗୋଟେ ଗୀତ ନିଶ୍ଚୟ ଲେଖା ହେଇଥିବ, ଗୋଟେ ଗୋଟେ କାହିଁକି ପ୍ରାୟ ଅଧିକାଂଶ ଗୀତ। କୋଉ ଫିଲ୍ମରେ ହିରୋ ହିରୋଇନ୍ର ଦିଲ୍ କଥା କହେ, କୋଉ ଫିଲ୍ମରେ ପୁଣି ରୋଷି ଯାଏ, ତ ଆଉ କୋଉ ଫିଲ୍ମରେ ଲମ୍ବା କାହାଣୀ କହେ, ପୁଣି କୋଉଠି ଚୁପଚାପ ହେଇଯାଏ। ଖାଲି ଦିଲ୍ ଦିଲ୍ ଆଉ

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାନ, ଫିଲ୍ମ ଟାଇଗର ଜିନ୍ଦା ହେ। ଆଜ୍ଞା, ସେଇ ଫିଲ୍ମରେ ଦିଲକୁ ନେଇ ସଲମାନ ଖାନ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ, ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡ଼ିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997 ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ୍ ସଙ୍ଗ ୱାଓ ରୋମାଣ୍ଟିକ।

ଏତେବେଳେ ଯାଏଁ ଆପଣ ଶୁଣୁଥିଲେ ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ 2026 ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ମେରେ ବ୍ରଦର କି ଦୁଲ୍ହନ ଚଳଚ୍ଚିତ୍ରରୁ ପ୍ରଥମେ ଶୁଣନ୍ତୁ କଣ୍ଠଶିଳ୍ପୀ ହେଲେ ନେହା ଭାସିନ ଗୀତ ରଚନା କରିଛନ୍ତି ଇର୍ଶାଦ କାମିଲ ସଙ୍ଗୀତରେ ସଜେଇଛନ୍ତି ସୋହିଲ ସେନ୍

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଜରାରେ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହିମେଶ ରେଶମିଆ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ଏହି ଗୀତଟି ସହ ଶେଷ କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରି 204.5 মিটার ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 মেগাহর্জ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: will take on Ivory Coast in Group E match at Philadelphia in US at 1:30 Indian time. In another Group E fixture, Ecuador will face Germany at East Rutherford in at 1:30 a.m. IST. And that's the end of this news bulletin.
1: ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଆଜିର ସାନ୍ଧ୍ୟ ଅଧିବେଶନ ଚାରିବା ପୂର୍ବରୁ ଶ୍ରୋତାଙ୍କୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ସକାଳ 6:05 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଅକ୍ଷ ମହାନ୍ତି, ପ୍ରୀତିରନ୍ଧା ରାଉତରାୟ, ଉପେନ୍ଦ୍ର କୁମାର ମିଶ୍ର, ରୀନାରାଣୀ ପ୍ରଧାନ ଏବଂ ସୁଧା ମିଶ୍ରା। ସକାଳ 6:25 ଶୁଣିବେ ଶ୍ରୀ ରାମଚରିତ ମାନସ ଆଜିର ଅନୁଚିନ୍ତା। ପ୍ରଚାର କରିବୁ ସକାଳ 6:35। ସକାଳ 6:45 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଶୁଣିବେ ଭୂମିଆ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ରୁକ୍ମଣୀ ପୂଜାରୀ ଏବଂ ସାଥୀ। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25 ଶୁଣିବେ ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ସଂଯୋଗ, ବିଷୟ ରହିଛି ନିଶାମୁକ୍ତ ସମାଜ ଗଠନ, ସ୍ୱପ୍ନ ନା ବାସ୍ତବତା। ସକାଳ 8:30 ପ୍ରଚାର କରିବୁ ଭଜନ, ଆଧୁନିକ ଗୀତ ଏବଂ ପଲ୍ଲୀଗୀତ, ଶିଳ୍ପୀ ବୃନ୍ଦାବନ ଖଣ୍ଡୁଆଳ। ସକାଳ 8:45 ପ୍ରଚାର କରିବୁ ଭଜନ ଏବଂ ପଲ୍ଲୀଗୀତ, ଶିଳ୍ପୀ ଭାସ୍କର ଚନ୍ଦ୍ର ବେହେରା। ସକାଳ 9:00 ଗୀତଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ସକାଳ 9:30 ସପ୍ତଧାରାରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 11:00 ଲୋକନାଟ କ୍ରମରେ ପ୍ରଚାର କରିବୁ ଚଣ୍ଡୀ ବିଜୟ, ରଚନା ନବକିଶୋର ପାତ୍ର, ପ୍ରଯୋଜନା ଉଦୟଶଙ୍କର ଜାନି, ସଙ୍ଗୀତ ନିହାରଞ୍ଜନ ମହାନ୍ତି, ସହଯୋଗିତା ଅମିତା ଦାସ ଏବଂ ଅନନ୍ତଚରଣ ଜେନା। ଭକ୍ତିଗୀତ ପ୍ରଚାର କରିବୁ ଦିନ 11:50 ଶିଳ୍ପୀ ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି, ଇରା ମହାନ୍ତି ଏବଂ ଶରତ ନାୟକ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30 ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ସଞ୍ଜୁ ମହାନ୍ତି, ଶଶାଙ୍କ ଶେଖର, ସତ୍ୟଜିତ ପ୍ରଧାନ, ଅନ୍ତର ଚକ୍ରବର୍ତ୍ତୀ, ସବିଶେଷ ଏବଂ ଅସୀମା ପଣ୍ଡା। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:00।